ଆକାଶବାଣୀ ପୁରୀ, ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ ମାସ 24 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 15 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ସ୍ପର୍ଶ କରିବା ପାଇଁ ଭକ୍ତ ଆକୁଳରେ ବିନତି କରେ। ତାଙ୍କରି ରତ୍ନ ସିଂହାସନ ତଳେ ଲୋଟି ପଡ଼ି ନିଜ ପାତକ ହରଣ କରିବା ପାଇଁ ତାଙ୍କରି ବନ୍ଦନା ଗାଏ। ଗଙ୍ଗାଧର ମେହେରଙ୍କ ରଚନାରୁ ଗାଇଛନ୍ତି ଅଞ୍ଜଳି ମିଶ୍ର।

ତୁମେ ବାହୁ ପ୍ରସାରି ଦୁଃଖ ନିବାରଣ କର ବୋଲି ମହାବାହୁ, ସବୁଠି ତୁମ ଅଧିକା ହାତର ଭାବମୟ ବ୍ୟାପ୍ତି, ଭକ୍ତ କିନ୍ତୁ ବୁଝିପାରେ ନା। ତୁମକୁ ଦର୍ଶନ କରିବା ଲାଗି ଆକୁଳରେ ନିବେଦନ କରିବ ସେ, କିନ୍ତୁ ତୁମ କରୁଣା ବିନା ତୁମ ଦର୍ଶନ କ'ଣ ସମ୍ଭବ ପ୍ରଭୁ? କୃପା କରି ଡୋରି ଲଗେଇ ଦିଅ ମହାପ୍ରଭୁ, ସେଇ ଡୋରି ଲାଗିଲେ ଭକ୍ତ ଥାଇଯାଏ ତୁମର ଦର୍ଶନ ପାଇଁ। ବୀଣାପାଣି ନାୟକ ଗାଇଛନ୍ତି ଅରକ୍ଷିତ ଦାସଙ୍କ ରଚନାରୁ।

0: ଆପଣମାନେ ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନରେ ଥିଲେ ବିଜୟଲକ୍ଷ୍ମୀ ପତ୍ରୀ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଗୋଟିଏ ମାତ୍ର ଯୋଗସୂତ୍ର ବା ଡୋରି ରହିଥାଏ। ସେହି ଡୋରିରେ ଉଭୟ ବନ୍ଧା ହୋଇ ରହିଥାନ୍ତି, କେହି କାହାକୁ ଦଣ୍ଡକ ପାଇଁ ଛାଡ଼ିପାରନ୍ତି ନାହିଁ। ସେହି ଡୋରି ହେଉଛି ଭାବର ଡୋରି। ଭାବର ଡୋରି ଦେଖି ହୁଏନି କି ଦେଖାଇ ହୁଏନି, ମାତ୍ର ତାହା ଭକ୍ତକୁ ଯେଉଁଭଳି ବାନ୍ଧି ରଖିଥାଏ ଭଗବାନଙ୍କୁ ମଧ୍ୟ ଠିକ୍ ସେହିଭଳି ବାନ୍ଧି ରଖିଥାଏ। ନୀଳକନ୍ଦରରେ ଇନ୍ଦ୍ର ନୀଳମଣି ବିଗ୍ରହ ନୀଳମାଧବ ପୂଜା ପାଉଥାନ୍ତି, ପୂଜା କରୁଥାନ୍ତି ଭକ୍ତ ସବରରାଜ ବିଶ୍ୱାବସୁ। ପ୍ରତିଦିନ ନାନା ପ୍ରକାର ବନଫୁଲରେ ମହାପ୍ରଭୁଙ୍କୁ ସଜେଇ ଦିଅନ୍ତି, ବୃକ୍ଷର ବକଳ ପିନ୍ଧେଇ ଦିଅନ୍ତି, ଶିରରେ ମୟୂର ପୁଚ୍ଛ, ଗଳାରେ କାଇଁଚ ମାଳି ଦେଇ ଅତି ବିନୀତ ଭାବରେ କହନ୍ତି, ମହାପ୍ରଭୁ ବନଭୂମିର ଶବର ମୁଁ, କାହୁଁ ପାଇବି ଅଷ୍ଟରତ୍ନର ଅଳଙ୍କାର, କେଉଁଠୁ ଆଣିବି ପାଟ ପୀତାମ୍ବରୀ ବସ୍ତ୍ର। ମହାପ୍ରଭୁ ରଙ୍ଗ ଅଧରରେ ମନ୍ଦ ହାସ୍ୟରେଖା ଖେଳାଇ କହନ୍ତି, ଆରେ ପାଗଳା, ତୁ ଯାହା ଦେଉଛୁ ତାହା ତ୍ରିଲୋକରେ ଦୁର୍ଲଭ, ଆଉ ଅଧିକ କ'ଣ ବା ଦେଇଥାନ୍ତୁ। ନିଜ ହାତରେ ମୋତେ ସ୍ନାନ ଶୌଚ କରେଇଲୁ, ବସଣଭୂଷଣ ପିନ୍ଧେଇଲୁ, କିନ୍ତୁ ମୋର ଗୋଟିଏ ଅନୁରୋଧ ବାପା, ବିଶ୍ୱାବସୁ କରପତ୍ର ଯୋଡ଼ି ଉଭା ହୋଇଥାନ୍ତି ଆଜ୍ଞାଙ୍କୁ ଅପେକ୍ଷା କରି। ମହାପ୍ରଭୁ କହିଲେ, ଦେହଟା ଆଜି ଭଲ ଲାଗୁନି, ଗୋଟିଏ ଭଲ ଫଳ ଆଣିପାରିବୁ ବାପ। ବିଶ୍ୱାବସୁ ଅତି ବିନୀତ ଭାବରେ କହିଲେ, ମହାପ୍ରଭୁ ନିମିଷେ ମାତ୍ର ସମୟ ଦିଅନ୍ତୁ, ସବୁଠାରୁ ସୁମିଷ୍ଟ ଫଳ ତୋଳି ଆଣିବି। ମହାପ୍ରଭୁ କହିଲେ, ତଥାସ୍ତୁ। କ୍ଷଣକ ମଧ୍ୟରେ ଫଳ ଧରି ପହଞ୍ଚିଲେ ଭକ୍ତ ବିଶ୍ୱାବସୁ। ମହାପ୍ରଭୁ କହିଲେ, ଏହା କି ଫଳ ବିଶ୍ୱାବସୁ, ଅତି ସୁନ୍ଦର ଦେଖାଯାଉଛି ତ। ବିଶ୍ୱାବସୁ ଅତି ବିନୀତ ଭାବେ କହିଲେ, ପ୍ରଭୁ ଏହା ସତ୍ୟ ଫଳ ଆମ୍ବ। ମହାପ୍ରଭୁ ପଚାରୁଛନ୍ତି, ଆମ୍ବ ଏହା ଏ ଯୁଗରେ ଏଇ ବନଭୂମିରେ ମିଳିପାରୁଛି? ବିଶ୍ୱାବସୁ କହିଲେ, ଆପଣଙ୍କ ପାଇଁ ଖୋଜି ଖୋଜି ଆଣିଛି ମହାପ୍ରଭୁ, ଏହାକୁ ପାଟିରେ ଲଗାଇଲେ ଅରୁଚି ଛାଡ଼ିଯିବ, ଶରୀର ପୁଲକିତ ହୋଇ ଉଠିବ। ମହାପ୍ରଭୁ କହିଲେ, ଆଚ୍ଛା ଏମିତି କଥା, ମାତ୍ର ୟାର ସ୍ୱାଦୁ କ'ଣ? ସଙ୍ଗେ ସଙ୍ଗେ ଭକ୍ତ ବିଶ୍ୱାବସୁ ସ୍ୱାଦୁ

ପରୀକ୍ଷା କରିବା ପାଇଁ ଗୋଟିଏ ଆମ୍ବର ଡେମ୍ଫ ଛିଣ୍ଡେଇ ରସ ଶୋଷି ନେଇ କହିଲେ, ମହାପ୍ରଭୁ, ଅମୃତଠୁ ବଳି ମିଠା ସ୍ୱାଦଯୁକ୍ତ ଆପଣଙ୍କ ପୂଜା ଉପଯୋଗୀ ଫଳ। ମହାପ୍ରଭୁ କହିଲେ, ଦିଅ ଆଣ, ଆଉ ବିଳମ୍ବ କାହିଁକି। ବିଶ୍ୱାବସୁ ଅଇଁଠା ଆମ୍ବଟି ରଖିଦେଇ ଭଲ ଆମ୍ବ ବଢ଼େଇଦେଲେ। ମାତ୍ର ମହାପ୍ରଭୁ କହିଲେ, ତୁମେ ଯାହାକୁ ଚାଖି କରିଦେବ ତାହା ହିଁ ମୁଁ ଗ୍ରହଣ କରିବି, ନଚେତ୍ କେମିତି ଜାଣିବି କେଉଁଟା ମିଠା କେଉଁଟା ଖଟା ବୋଲି। ଅତି ସଙ୍କୋଚ ଭାବରେ ବିଶ୍ୱାବସୁ କହିଲେ, ମହାପ୍ରଭୁ, ଏ ତ ମୋର ଉଚ୍ଚିଷ୍ଟ। ଅଧରରେ ମନ୍ଦ ମନ୍ଦ ହାସ୍ୟରେଖା ଖେଳାଇ ମହାପ୍ରଭୁ କହିଲେ, ଅମଣିଆକୁ ଉଚ୍ଚିଷ୍ଟ କହୁଛ ବିଶ୍ୱାବସୁ? ମୁଁ ଗ୍ରହଣ କଲା ପରେ ତାହା ତ ମହାପ୍ରସାଦ ହୋଇଯିବ। ଯିଏ ଯେତେବେଳେ ଯାହା ହାତରୁ ମହାପ୍ରସାଦ ଗ୍ରହଣ କରିପାରିବେ କୌଣସି ବାରଣ ରହିବ ନାହିଁ। ମହାପ୍ରସାଦରେ ଉଚ୍ଚିଷ୍ଟର ପ୍ରଶ୍ନ ନାହିଁ, ଆଉ ଇଏ ତ ଭକ୍ତ ପ୍ରଦତ୍ତ ଅମଣିଆ, ଏଥିରେ ଉଚ୍ଚିଷ୍ଟ କଥା ଉଠୁଛି କାହିଁକି।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣାଇଲୁ ଏହାର 136ତମ ଭାଗ। କଣ୍ଠଦାନ କରିଥିଲେ ମିତାଲି ପି ସିଂ ଏବଂ ଉଦାରା କେଲକାର। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଶୁଣନ୍ତୁ ସୁନ୍ଦର ଭାବପୂର୍ଣ୍ଣ ଭକ୍ତିଗୀତଟି, ଗାଇଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ।

ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଏଇଠି କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ସକାଳ 7:25ରେ ପ୍ରଚାର କରିବୁ। ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା 2026ର ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତି ଉପରେ ଏକ ଆଲୋଚନା। ଅତିଥି ରହିବେ ସୂଚନା ଓ ଲୋକସମ୍ପର୍କ ବିଭାଗ ପୁରୀର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ତାଙ୍କୁ ସାକ୍ଷାତ କରିବେ ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ସନ୍ଧ୍ୟା 6:11ରେ। ପରେ ପରେ 7:45ରେ ଶୁଣିପାରିବେ ପଲ୍ଲୀ ଗୀତ। 7:55 ରହିଛି ସୁପ୍ରଭାତ ପୁରୀ। 9:30ରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ମାଧୁରୀ। ବିଷୟ ରହିଛି ବିକ୍ରମମାନଙ୍କର ପହଣ୍ଡେ ପିଜେ ପରମ୍ପରା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 8:45ରେ। 9:30ରେ ପ୍ରଚାର କରିବ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ରାତି 9:30ରେ। ପୂର୍ବାହ୍ନ 10:00ରେ ଶୁଣିପାରିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5:30ରେ। ସନ୍ଧ୍ୟା 7:00ରେ ଶୁଣିବୁ ଓଡ଼ିଆ କଥାଚିତ୍ରର ଗୀତ। କୃଷି ହାଲଚାଲ ଶୁଣିବାର ସମୟ ରହିଛି 7:30। ବିଷୟ ରହିଛି ଗୋପାଳନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଓ ତାର ସମାଧାନ। ଅତିଥି ରହିବେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ପାଣିପୃଷ୍ଠ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ନିରଞ୍ଜନ ପଣ୍ଡା। ରାତି 8:00ରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ପୁରୀରେ ହେବାକୁ ଥିବା ରଥଯାତ୍ରା 2026 ଉପଲକ୍ଷେ ପ୍ରସ୍ତୁତି। ଅତିଥି ରହିବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ତାଙ୍କୁ ସାକ୍ଷାତ କରିବେ ସନ୍ତୋଷ କୁମାର ଲେଙ୍କା। ରାତି 8:30 ଏବଂ 10:00ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ। ଶ୍ରୀଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି 10:30। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କ୍ଷେତ୍ରରୁ ଏଇ କିଛି ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନେତ୍ରୋତ୍ସବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ ଛତା କାହାଳୀ ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର 7 ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି। ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍ ୱେୟାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ MMSY ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956 ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ କରାଯାଇଥିବା ଦେଶରେ 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 5 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର ଏବଂ ପାରାଳାଖେମୁଣ୍ଡି ଷ୍ଟେସନର ଉଦ୍ଘାଟନ ହେବ।

0: प्रधानमंत्री पंजाब रो जालंधरठारे एक स्वतंत्र कार्यक्रम रे आभासी माध्यम रे स्टेशन गुड़ी करो उद्घाटन करिवे कटक शहर रे विश्वनाथ पंडित केंद्रीय पाठागार लोकार्पित होईछि गृह और नगर उन्नयन मंत्री डॉक्टर कृष्णचंद्र महापात्र एही अत्याधुनिक स्मार्ट पाठागार रो उद्घाटन करिछंती एही अवसर रे डॉक्टर महापात्र कहिछंती ज्ञान गवेषणा ओ पठन संस्कृति विकास दिगरे एही पाठागार माइलखुंट सब्यस्त हेबो एही अवसर रे मंत्री गुरुडी झटिया ठारे हेबागु थबा एक गोशाला रो भित्तिप्रस्तर स्थापन करिछंती स्वास्थ्य मंत्री डॉक्टर मुकेश महालिंग संभाव्य कोविड स्थिति संपर्क में समीक्षा करिछंती मंत्री जनसाधारण को कोनोसी गुजब किंबा अपप्रचार रे भयभीत न होई सचेतन रहिबा सह आवश्यक नियमावली पालन करबाकु परामर्श देइछंती नवरंगपुर जिल्ला रे नगद टंका जमा करी चासी माने लैंप्स रो सार क्रय करि परिबे जिल्लापाल डॉक्टर महेश्वर स्वाई एनी समस्त लैंप्स को निर्देश देइछंती सुवर्णपुर जिलार 65 नंबर विधानसभा निर्वाचन मंडल रे 36 जन नूतन बूथ स्तरीय अधिकारी ओ बीएलओ सुपरभाइजर मानक स्वतंत्र सघन संशोधन एसआईआर पई प्रशिक्षण शिविर अनुष्ठित हो जाई उत्तर बंगोपसागर रे पार्श्ववर्ती दक्षिण बांग्लादेश उपरे सक्रिय घूर्णीबल प्रभाव रे एक लघुचाप क्षेत्र सृष्टि हेबार संभावना रही यार प्रभाव रे राज्यर विभिन्न स्थान रे लगाण वर्षा जारी रही भद्रक जिल्ला रे लगाण वर्षा को दृष्टि रखी जिल्लापाल डॉक्टर दिलीप राउत राय आज समस्त विद्यालय को छुट्टी घोषणा करिछंती सकाळ रो आंचलिक संवाद रो प्रसारण वर्तमान पे इतिक्रे शेष होला आमर परवर्ती आंचलिक संवाद आपण माने सुनि परिबे अपराह्न 2:35 मिनिट रे
1: आपण माने कार्यक्रम सुनुछंती आकाशवाणी कटक केन्द्र रो प्रसार करछु आमर स्वास्थ्य आज रही छि आलोचना दीर्घकालीन शय्याशायी रोगीक सेवा शुश्रूषा आलोचिका डाक्तर निवेदिता पाणी
2: ଆମ ସମସ୍ତଙ୍କ ଘରେ ପରିବାରରେ କେହି ନା କେହି କେତେବେଳେ ରୋଗରେ ପୀଡ଼ିତ ହୋଇଥାନ୍ତି ଦିନେ ମା ଦୁଇ ଦିନ ରୋଗରେ ପଡ଼ିବା ଅଲଗା କଥା ମାତ୍ର ଯଦି କେହି ଦୀର୍ଘ ସମୟ ପାଇଁ ରୋଗରେ ପଡ଼ିଥାନ୍ତି ଶଯ୍ୟାଶାୟୀ ହୋଇଯାଆନ୍ତି ତେବେ ତାଙ୍କର ସେବା ଶୁଶ୍ରୂଷା ସମୟରେ ଆମକୁ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ ଶଯ୍ୟାଶାୟୀ ରୋଗୀ ଚେତାପୂର୍ଣ୍ଣ ଅଥବା ଚେତାଶୂନ୍ୟ ଅବସ୍ଥାରେ ଥାଇପାରେ ଏଭଳି ରୋଗୀକୁ ସମ୍ପୂର୍ଣ୍ଣ ସେବା ଯତ୍ନ ପ୍ରଦାନ କରିବା ନିହାତି ଜରୁରୀ ଶଯ୍ୟାଶାୟୀ ରୋଗୀର ପ୍ରମୁଖ ସମସ୍ୟାଗୁଡ଼ିକ ହେଲା ଯଥା ଆଖିଡୋଳାର ଗୋଲାକାର ସ୍ୱଚ୍ଛ ପଟଳର କ୍ଷତ ବା ଘା ଚାପଜନିତ ଚର୍ମ ଉପରେ ଯନ୍ତ୍ରଣାଦାୟୀ ଘା ପୁଷ୍ଟିହୀନତା ଶରୀରର ଲବଣର ଅସମତା ଚେତାଶୂନ୍ୟ ଶଯ୍ୟାଶାୟୀ ରୋଗୀର ଯତ୍ନ ମଧ୍ୟରେ ଶ୍ୱାସନଳୀକୁ କଫ ଛେପ ଖଙ୍କାରରୁ ମୁକ୍ତ ରଖିବା ଉଚିତ ଶରୀରକୁ ସଠିକ୍ ମାତ୍ରା ଜଳୀୟ ଔଷଧ ପ୍ରଦାନ କରିବା ଉଚିତ ମଳମୂତ୍ର ତ୍ୟାଗକୁ ନିୟମିତ ଏବଂ ନିୟନ୍ତ୍ରିତ କରିବା ଉଚିତ ଶରୀର ଚାଳନା ମନ୍ଥରତା ଯୋଗୁଁ ମାଂସପେଶୀଗୁଡ଼ିକ ଶୁକୁଡ଼ିଯାଏ ଧମନୀରେ ରକ୍ତ ମଧ୍ୟ ଜମାଟ ବାନ୍ଧିଯାଏ ତେଣୁ ଚର୍ମକୁ ସତେଜ ଓ ଚାପମୁକ୍ତ ରଖିବା ଦରକାର ଆମେ ପ୍ରଥମେ ଜାଣିବା ଦାନ୍ତ ମାଢ଼ି ଜିଭ ଏବଂ ଓଠର ଯତ୍ନ ଚେତାପୂର୍ଣ୍ଣ ରୋଗୀକୁ ତାର ମୁଖଗହ୍ୱରର ଯତ୍ନ ପାଇଁ ସହଯୋଗ ପ୍ରଦାନ କରିବା ସେଥିପାଇଁ ଲୁଣ ପାଣି ସୋଡିୟମ୍ ବାଇକାର୍ବୋନେଟ୍ ଲେମ୍ବୁ ରସ କିମ୍ବା ନିମ୍ବପତ୍ର ଫୁଟାପାଣି ଇତ୍ୟାଦିରେ ମୁଖଗହ୍ୱରକୁ ପରିଷ୍କାର ଓ ଜୀବାଣୁମୁକ୍ତ କରିବା ଶଯ୍ୟାଶାୟୀ ରୋଗୀର ଶରୀରର ଶୋଧନ ପ୍ରକ୍ରିୟାର ସାଧାରଣ ବିଧି ହେଲା ରୋଗୀକୁ ଏକାନ୍ତତା ପ୍ରଦାନ କରିବା ଶରୀର ଶୋଧକ ପଶ୍ଚାତ ଚର୍ମ ଉପରୁ ସାବୁନକୁ ଭଲ ଭାବରେ ପୋଛି ଧୋଇ ଛଡ଼ାଇବା ହାତ ଓ ଗୋଡ଼ ନଖକୁ ସଫା କରିବା ଶରୀରର ଶୋଧନ କ୍ରିୟା ପ୍ରଥମେ ଶରୀରର ଉପରଭାଗ ଯଥା ମସ୍ତକ ମୁଖ ଛାତି ଇତ୍ୟାଦିରୁ ଆରମ୍ଭ କରି ଧୀରେ ଧୀରେ ନିମ୍ନ ଆଡ଼କୁ କରିବାକୁ ହୁଏ ପାଣିର ଉତ୍ତାପ ରୋଗୀକୁ ସୁହାଇବା ଭଳି ଦରକାର ଚର୍ମ ନ ଶୁଖିବା ପାଇଁ ତୈଳଯୁକ୍ତ ପାରାଫିନ୍ ଇତ୍ୟାଦି ବ୍ୟବହାର କରିବା ଉଚିତ ତାପରେ ହେଲା ପିଠି ପଛର ଆମେମାନେ କିପରି ଯତ୍ନ ଦେବା ପ୍ରତି 2 ଘଣ୍ଟାରେ ଥରେ ପିଠି ପଛରେ ଯତ୍ନ ନେବା ଆବଶ୍ୟକ ପିଠିକୁ ସାବୁନ ଓ ପାଣିରେ ଆମେ ଧୋଇଦେବା ନରମ କନାରେ ପୋଛି କରି ପାଉଡର ପକାଇ ହାଲକା ମାଲିସ କରିବା ଉଚିତ ନିୟମିତ ମାଲିସ ଓ ପିଠିକୁ ହାଲକା ଭାବରେ ଥାପୁଡ଼ାଇବା ଉଚିତ ଏହାଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ ମୁଣ୍ଡ ଏବଂ କେଶର ଶୋଧନ କପାଳ ଓ ମସ୍ତକକୁ ମାଲିସ ଓ ପାନିଆରେ କୁଣ୍ଡାଇବା ଉଚିତ ରୋଗୀ ଯେଉଁ ଶୋଇବା ଖଟରେ ଥାଏ ସେହି ବେଡସିଟ୍ ଏବଂ ତକିଆ ଖୋଳକୁ ତୌଲିଆ ଏବଂ ରବର ଚାଦର ବା ମାକିନ୍ଟୋସ୍ରେ ଘୋଡ଼ାଇ ରଖିବା ଦରକାର ଆଖିର ଆମେ କିପରି ଭାବେ ଯତ୍ନ ନେବା ପ୍ରତି ଆଖିକୁ ଭିତର ଆଡୁ ବାହାରୁ ଅଲଗା ଅଲଗା ତୁଳାରେ ପୋଛିଦେବା ଆବଶ୍ୟକ ଆଖି ପରେ କିଏ ଆସିଲା ନାକ ଏବଂ କାନ ନାକ ମଧ୍ୟରେ ଅଧିକ ବକଳା ଥିଲେ ଓଦା ବା ନରମ କନା ବା ତୁଳା ଦ୍ୱାରା ସଫା କରିବା କାନାର ସାମ୍ନାପଟ ଓ ପଛପଟରେ ଜମିଯାଇଥିବା ତୈଳାକ୍ତ ମଇଳାକୁ ଓଦା ତୁଳାରେ ପୋଛିଦେବା ଶରୀରର ମୂଳଦ୍ୱାର ଏବଂ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନ ଏହା ନିହାତି ରୂପେ ଆମେମାନେ ଭଲରେ

0: ସଫା ରଖିବା ଦରକାର। ପ୍ରଥମେ ପରିସ୍ରା ଦ୍ୱାରା ସଫା କରିବା ଏବଂ ତାପରେ ମଳ ଦ୍ୱାରା ସଫା କରିବା ଉଚିତ। ପ୍ରତିଥର ପରିସ୍ରା ଓ ମଳତ୍ୟାଗ ପରେ ଏହାକୁ ପରିଷ୍କାର କରିବା ଏବଂ ଯିଏ ସେବା ପ୍ରଦାନ କରେ ସେ ନିଜ ହାତକୁ ଭଲ ଭାବରେ ସାବୁନ ପାଣିରେ ଧୋଇବା ଦରକାର। ଶଯ୍ୟାଶାୟୀ ରୋଗୀର ନିୟମିତ ବ୍ୟାୟାମ ବା ଶରୀର ସଞ୍ଚାଳନା କରାଇବା ଉଚିତ। ମୂତ୍ରାଶୟର ଯତ୍ନ, ସଠିକ୍ ନିରୂପିତ ଆକାରର ଫଲିସ୍ କ୍ୟାଥେଟରର ବ୍ୟବହାର ଏବଂ ପ୍ରତି ମାସରେ ଏହାକୁ ବଦଳାଇବା ଦରକାର। ପରିସ୍ରା ଥଳିକୁ ଅଣ୍ଟା ତଳକୁ ରଖିବା ଦରକାର ଏବଂ ଠିପି ମଧ୍ୟ ବନ୍ଦ ରଖିବା ଉଚିତ। ସନ୍ତୁଳିତ ସୁଷମ ଖାଦ୍ୟ ଓ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଖାଦ୍ୟପେୟରେ ନିହାତି ଭାବରେ ଦରକାର। କୋଷ୍ଠକାଠିନ୍ୟ ପ୍ରତିରୋଧକ ପାଇଁ ନିୟମିତ ବ୍ୟାୟାମ, ଶରୀର ସଞ୍ଚାଳନ କରିବା ଉଚିତ। ସଠିକ ମାତ୍ରାରେ ପାଟି ବାଟେ ପାନୀୟ ପ୍ରଦାନ ଓ ଖାଦ୍ୟତନ୍ତୁ ଦେବା ଉଚିତ। ବେଳେବେଳେ ଏହି ରୋଗୀମାନଙ୍କର ତରଳ ଝାଡ଼ା ମଧ୍ୟ ହୋଇଥାଏ, ତେଣୁ ସେହି ପ୍ରକାର ରୋଗୀକୁ ପୂର୍ଣ୍ଣ ମାତ୍ରାରେ ଜଳୀୟ ଅଂଶ ଦେବା ଉଚିତ ଏବଂ ଡାଇରିଆର ଔଷଧ ପ୍ରଦାନ କରିବା ଉଚିତ। ଏହି ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କଲେ ଶଯ୍ୟାଶାୟୀ ରୋଗୀର ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିବାର ଆଶା ସଞ୍ଚାରିତ ହୁଏ। ତେଣୁ ଯଦି ଆପଣଙ୍କ ଘରେ କେହି ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀ ଥାଆନ୍ତି ତେବେ ଆପଣ ସତର୍କ ହୋଇ ତାଙ୍କର ସେବା କରିପାରିବେ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ ରହିଥିଲା ଆଲୋଚନା ଦୀର୍ଘକାଳୀନ ଶଯ୍ୟାଶାୟୀରେ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଥିଲେ ଡାକ୍ତର ନିବେଦିତା ପାଣି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି ଦ୍ୱାଦଶ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ଚୁକ୍ତିନାମା ଭାରତର ବାଣିଜ୍ୟ ଯାତ୍ରାପଥରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବର୍ଣ୍ଣନା କରିଛନ୍ତି। ଦୁଇଟି ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଆଧାରିତ ଆର୍ଥିକ ସହଭାଗିତା ସ୍ଥାପନ କରିବାରେ ଏହା ସହାୟକ ହେବ। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଶ୍ରୀ ଅଗ୍ରୱାଲ ଆଶା ବ୍ୟକ୍ତ କରିଛନ୍ତି। ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ରପ୍ତାନୀକାରୀ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍ର ଶୁଳ୍କ ଛାଡ଼ ସୁବିଧାରୁ ଲାଭ ପାଇବେ। ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଏବଂ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ୍ୟ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେଉଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଏଥିରେ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକର

ଅନ୍ୟତମ ଉଦ୍ଦେଶ୍ୟ। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ ବାଣିଜ୍ୟ ଅଂଶୀଦାର। ଦୁଇ ଦେଶ ମଧ୍ୟରେ ଗତ ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର 771 ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଏକ ନିରପେକ୍ଷ ପାରସ୍ପରିକ ଉପଯୋଗୀ ନୀତି ଆଧାରିତ ସନ୍ତୁଳିତ ଏବଂ ବ୍ୟାପକ ଚୁକ୍ତିନାମା ପ୍ରସ୍ତୁତ ନେଇ ଉଭୟ ଦେଶ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ସନ୍ଧ୍ୟାରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା 5:00 ପୌରାଣିକ ଟିକଟଧାରୀ ଦର୍ଶନ ଆରମ୍ଭ ହୋଇଥିଲା। ସନ୍ଧ୍ୟା 5:30 ପରେ ସର୍ବସାଧାରଣଙ୍କ ପାଇଁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରତିପଦା ତିଥି ପଡ଼ୁଥିବାରୁ ଶ୍ରୀଜୀଉଙ୍କର ଉଭାଯାତ୍ରା ଅନୁଷ୍ଠିତ ହେବ। ଆସନ୍ତାକାଲିର ରଥଯାତ୍ରାକୁ ଦୃଷ୍ଟି ରଖି ଆଜି ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ସ୍ପେନ୍ ଗସ୍ତ ଶେଷ କରି ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସଠାରେ ପହଞ୍ଚିଛନ୍ତି। ବାଣିଜ୍ୟ ନିବେଶ ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ନିରନ୍ତରତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ୟୁରୋପ ସହିତ ଭାରତର ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ଗୋଏଲଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଗସ୍ତରେ ଯାଇଛନ୍ତି। ବେଲଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ନିଯୁକ୍ତି ଅର୍ଥମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ଡେଭିଡ୍ ଡେ କ୍ଲାରିନଭାଲଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଉଭୟ ନେତା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ମତ ବିନିମୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନର ୱପ୍କେ ହାଇକ୍ସ୍ତ୍ରାଙ୍କ ସହ ସାକ୍ଷାତ ଆଲୋଚନା ଶ୍ରୀ ଗୋଏଲ କରିଛନ୍ତି। ବ୍ରସେଲ୍ସଠାରେ ଶ୍ରୀ ଗୋଏଲ କୃଷି ଓ ଖାଦ୍ୟ କ୍ଷେତ୍ର ପାଇଁ ୟୁରୋପୀୟ କମିଶନର କ୍ରିଷ୍ଟୋଭ ହାନସୋନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରକୁ ନିରନ୍ତର ଭାବେ ବ୍ୟାପକ କରାଯାଉଛି ବୋଲି ସରକାର କହିଛନ୍ତି। ଏବେ 7 ସ୍ଥାନରେ 8.78 ମେଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପନ ସହିତ 24 ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରାଯାଉଛି। 8000 ମେଗାୱାଟ୍ର ମିଳିତ କ୍ଷମତା ଆଧାରିତ ଆଉ 10 ରିଆକ୍ଟର ୟୁନିଟ୍ ନିର୍ମାଣାଧୀନ ରହିଛି। ସେଗୁଡ଼ିକ ମଧ୍ୟରେ ଚାପଯୁକ୍ତ ଭାରି ଜଳ, ଉଷ୍ମ ଜଳ ଏବଂ ହାଲୁକା ଜଳ ରିଆକ୍ଟର ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଏକ ଉଲ୍ଲେଖନୀୟ ନିଷ୍କର୍ଷ ଥିଲା ବୋଲି ସରକାର କହିଛନ୍ତି। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରୁ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ରପ୍ତାନୀ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି। ଏହି ପରମାଣୁ ଶକ୍ତି ରିଆକ୍ଟରଗୁଡ଼ିକ ପାଇଁ ପ୍ରାଥମିକ ନିରନ୍ତର ଇନ୍ଧନ ଯୋଗାଣକୁ ଅଷ୍ଟ୍ରେଲିଆ ଚୁକ୍ତିନାମା ଆଧାରରେ ସୁନିଶ୍ଚିତ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର ସେବା କ୍ଷେତ୍ରର ଗୁଣବତ୍ତାକୁ ଉନ୍ନତ କରିବା ଏବଂ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରୀକ୍ଷଣ ସେବା ଉତ୍ପାଦନ ସେବା ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି। ପ୍ରଥମଥର ପାଇଁ ସରକାର ପାଇଲଟ ସେବା ସୂଚକାଙ୍କ ଆଇଏସ୍ପି ପ୍ରକାଶ କରିଛନ୍ତି। 2024-25 ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରି ଗତ ଏପ୍ରିଲ ମାସ ସୁଦ୍ଧା ତଥ୍ୟ ଆଧାରରେ ଏହି ପ୍ରଥମ ସୂଚକାଙ୍କ ପ୍ରକାଶିତ ହୋଇଛି। ଏଥିରେ ସେବା କ୍ଷେତ୍ରର 19 ଉପକ୍ଷେତ୍ରକୁ ସାମିଲ କରାଯାଇଛି। ଦେଶର ସେବା କ୍ଷେତ୍ରର ପ୍ରାୟ 60% ଏହି ଉପକ୍ଷେତ୍ରଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ମନ୍ତ୍ରଣାଳୟ କହିଛି, ପରୀକ୍ଷଣ ଶୃଙ୍ଖଳର ସମୀକ୍ଷା ଏବଂ ବ୍ୟାପକତା ପରେ ସେବା ଉତ୍ପାଦନର ସାମଗ୍ରିକ ସୂଚକାଙ୍କ ପ୍ରକାଶ କରାଯିବ। 19 ଉପକ୍ଷେତ୍ର ମଧ୍ୟରୁ 14 ପୂର୍ବ ବର୍ଷର ଏପ୍ରିଲ ମାସ ସୁଦ୍ଧା ହୋଇଥିବା ଅଭିବୃଦ୍ଧି ତୁଳନାରେ ଚଳିତ ଥର ଅଧିକ ହୋଇଛି। ଏହି କ୍ଷେତ୍ରଗୁଡ଼ିକରେ 2 ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ ଅନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଥିବା ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ପୁରୁଷ

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା 2026ର ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତି ଉପରେ ଏକ ଆଲୋଚନା। ଅତିଥି ଅଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପୁରୀର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ। ତାଙ୍କୁ ସାକ୍ଷାତ କରିଛନ୍ତି ପ୍ରକାଶ କୁମାର ରଥ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
2: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା 16 ଜୁଲାଇ 2026 ଗୁରୁବାର ଦିନ ପୁରୀରେ ଅନୁଷ୍ଠିତ ହେବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଭକ୍ତମାନଙ୍କ ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଇଛି ଆସନ୍ତୁ ଜାଣିବା। ସେ ସମ୍ପର୍କରେ ଆମ ସହିତ ଅଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପୁରୀର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ। ତାଙ୍କୁ ସ୍ୱାଗତ କରିବା ଆଲୋଚନା ପରିସରକୁ। ସାର୍ ନମସ୍କାର।
3: ନମସ୍କାର, ଜୟ ଜଗନ୍ନାଥ।
2: ଆପଣଙ୍କୁ ଆଲୋଚନା ପରିସରକୁ ସ୍ୱାଗତ କରୁଛୁ। ତେବେ ଚଳିତ 2026 ବର୍ଷର ଯେଉଁ ରଥଯାତ୍ରା ହେବାକୁ ଯାଉଛି, ସୂଚନା ଲୋକସମ୍ପର୍କ ବିଭାଗ ଦ୍ୱାରା କ'ଣ ସବୁ ପଦକ୍ଷେପ ନିଆଯାଉଛି?
3: ସମସ୍ତ ଶ୍ରୋତାମାନଙ୍କୁ ମୁଁ ପ୍ରଣାମ କରୁଛି। ମହାପ୍ରଭୁଙ୍କର ଚଳିତ 2026 ମସିହାର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ସରକାର, ପ୍ରଶାସନ, ବିଭିନ୍ନ ବିଭାଗ ତରଫରୁ ବହୁତ ଗୁଡ଼ିଏ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମଧ୍ୟ ସେଥିପାଇଁ ତତ୍ପର ଅଛି। ଚଳିତ ବର୍ଷ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ 15 ଅସ୍ଥାୟୀ ସୂଚନା କେନ୍ଦ୍ର କରାଯାଉଛି। ତତ୍ସହିତ ଏହି ସୂଚନା କେନ୍ଦ୍ରଗୁଡ଼ିକୁ ପରିଚାଳନା କରିବା ପାଇଁ ଆମର ଅସ୍ଥାୟୀ ଘୋଷକ ଏବଂ ଅସ୍ଥାୟୀ ସହାୟକମାନେ ମଧ୍ୟ ନିଯୁକ୍ତି ହେବେ। ଏଥିରେ କେବଳ ଉତ୍କଳ ପ୍ରସଙ୍ଗ ଓଡ଼ିଶା ରିଭୁ ଭଜନ ଜଣାଣ ବିକ୍ରି ନାହିଁ ବା ସୂଚନା ପୁସ୍ତିକା ଯେଉଁଟା ବିନା ମୂଲ୍ୟରେ କେବଳ ଦିଆଯିବ ନାହିଁ, ତା ସହିତ ଆମର ଯେଉଁ ଲକ୍ଷ ଲକ୍ଷ ଲୋକ ଆସିବେ ସେମାନଙ୍କୁ ଆମେ ଗୋଟେ ସୂଚନା ସେବା ଯୋଗାଇଦେବୁ। କିଏ ହଜିଲା, କିଏ କିଛି ତା'ର ବିଲଙ୍ଗିଂସ୍ଟି ଛାଡ଼ିଯାଉଛି ବା ଚୋରି ହୋଇଯାଉଛି ବା ହଜିଯାଉଛି, ୟାକୁ କେମିତି ପ୍ରକାରେ ଆମେ ସେମାନଙ୍କ ପୁଣି ଫେରାଇ ଦେଇପାରିବା, ତାଙ୍କ ପିଲାମାନେ ବା ବୟସ୍କ ଲୋକମାନେ ବା ଯିଏ ହଜିଯାଉଛନ୍ତି ତାଙ୍କ ପରିବାର ସହ କେମିତି ମିଳାଇ ପାରିବା, ସେଥିପାଇଁ ଆମେ 15 ସୂଚନା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।
2: ତେବେ ଆପଣ କହିଲେ ଯେ 15 ସୂଚନା କେନ୍ଦ୍ର ଏଇ

0: ଚଳିତ ବର୍ଷର ରଥଯାତ୍ରା ପାଇଁ କରାଯାଉଛି, ଏହି ସୂଚନା କେନ୍ଦ୍ର ଗୁଡ଼ିକର ଅବସ୍ଥିତି କେଉଁ କେଉଁ ସ୍ଥାନରେ ସବୁ ରହୁଛି?
1: ଆମର ସୂଚନା କେନ୍ଦ୍ର ପାଇଁ ଆମେ ଯେଉଁ କହିଲୁ 15 ଆମେ କରିଛୁ, ସେଗୁଡ଼ିକ ସବୁ ପୁରୀ ଟାଉନ୍ ଭିତରେ ରହୁଛି। ଯେଭଳି ଭାବରେ ସିଂହଦ୍ୱାର ସୂଚନା କେନ୍ଦ୍ର ଗୋଟିଏ ରହିଛି, ମୁକ୍ତାକାଶ ରଙ୍ଗମଞ୍ଚ ଆମର ଗୁଣ୍ଡିଚାବାଡ଼ିରେ, ସେଇଟା 24 ଘଣ୍ଟିଆ ସୂଚନା କେନ୍ଦ୍ର ଭାବରେ କାମ କରିବ। ଜଗନ୍ନାଥ ବଲ୍ଲଭ, ବଡ଼ଗଣ୍ଡି, ବଡ଼ଶଙ୍ଖ, ରେଳ ଷ୍ଟେସନ, ତାଳବଣିଆ, ମାଳତୀ ପାଟପୁର, ଦିଗବାରଣୀ, ପାନ୍ଥ ଭବନ, ସୁବାସ ଭୋଷ ଛକ, ଅଠରନଳା ଛକ, ମାଟିଆପଡ଼ା ଛକ, ସମଙ୍ଗ ସୂଚନା କେନ୍ଦ୍ର ଏବଂ ଶ୍ରୀମାର୍ଗ ସୂଚନା କେନ୍ଦ୍ର, ଏଭଳି 15 ସ୍ଥାନରେ ହେବା ସହ ଆପଣମାନେ ଜାଣି ଖୁସି ହେବେ, ଚଳିତ ବର୍ଷ ଆମେ 65 LED ବ୍ୟବସ୍ଥା କରିଛୁ, ଯାହା ପୁରୀ ସହର ସହ ପୁରୀର ବିଭିନ୍ନ ଅଞ୍ଚଳରେ ଉତ୍ତରାଠାରୁ ଆରମ୍ଭ କରି କୋଣାର୍କ, ନିମାପଡ଼ା ଇତ୍ୟାଦି ସ୍ଥାନରେ ମଧ୍ୟ, ବିଭିନ୍ନ ରିମୋଟ୍ ଅଞ୍ଚଳରେ ମଧ୍ୟ ଦେବାର ବ୍ୟବସ୍ଥା କରାଯାଇଛି।
0: ଏଇ ଗୋଟେ ଭଲ ପଦକ୍ଷେପ, LED ମାଧ୍ୟମରେ ସେମାନେ ସୁନ୍ଦର ଭାବରେ ଜାଣିପାରିବେ ବିଭିନ୍ନ ସୂଚନା। ତେବେ ସୂଚନା କେନ୍ଦ୍ରରେ ଆପଣ ଯେଉଁ କଥା କହିଲେ, ବିଭିନ୍ନ ଯେଉଁ ସୂଚନା ପୁସ୍ତିକା ଉତ୍କଳ ପ୍ରସଙ୍ଗ ବ୍ୟତୀତ ସୂଚନା ତ ଦିଆଯାଉଛି ଯେଉଁ ହଜିବା ଖୋଜିବା, ତା ସହିତ ପ୍ରତିଦିନ ଏହି ସୂଚନା କେନ୍ଦ୍ର ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଗତ ଦିନରେ ମଧ୍ୟ କରାଯାଏ। ଚଳିତ ବର୍ଷ ଆପଣଙ୍କର ଏହି ଯେଉଁ ସୂଚନା କେନ୍ଦ୍ର ଗୁଡ଼ିକରେ କ'ଣ କ'ଣ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ?
1: ଆପଣମାନେ ଜାଣିଥିବେ ଯେ ପ୍ରତ୍ୟେକ ବର୍ଷ ଆମର ଆଧ୍ୟାତ୍ମିକ ସମ୍ବଳିତ କାର୍ଯ୍ୟକ୍ରମକୁ ଆମେ ପ୍ରାୟୋରିଟି ଦେଇଥାଉ। ଆମର ପାରମ୍ପରିକ ଲୋକନୃତ୍ୟ ଯାହା ପାଲା, ଦାସକାଟିଆ, ଘୁଡ଼ୁକି, ଘୋଡ଼ା ନାଚ ଇତ୍ୟାଦି ସହ ଆମର କିଛି ଭଜନ ପରିବେଷଣ କରାଯାଏ, ସଂକୀର୍ତ୍ତନ ପରିବେଷଣ କରାଯାଏ, ତା ସହିତ ଆଧ୍ୟାତ୍ମିକ ନୃତ୍ୟ ମଧ୍ୟ ପରିବେଷଣ କରାଯାଏ। ତେଣୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ମଧ୍ୟ ଏଇ 15 ସୂଚନା କେନ୍ଦ୍ରରେ ଆମେ ତାର ବ୍ୟବସ୍ଥା କରିଛୁ, ଏବଂ ତାର ଗୋଟେ ସ୍କ୍ରୁଟିନ୍ ପ୍ରକ୍ରିୟା ମାଧ୍ୟମରେ ଆମେ ସେମାନଙ୍କୁ ଯେଉଁମାନେ ବିଗତ ବର୍ଷମାନଙ୍କରେ କରୁଥିଲେ, ପୁଣି ନୂଆ ଏମାନେ ମଧ୍ୟ ଆଡ଼ ହେଇଛନ୍ତି, ପ୍ରାୟ ଆମେ ସମସ୍ତଙ୍କୁ ପ୍ରାୟ ଦେବାର ସୁଯୋଗ ଦେଇଛୁ, ଯାହାଫଳରେ ଆମର କଳାର ବିକାଶ ହେବା ସହ ଯେଉଁ ଓଡ଼ିଆ କଲଚରର ଗୋଟେ ବଡ଼ ମହାନତା ଅଛି, ତାକୁ ମଧ୍ୟ ପରିପ୍ରକାଶ କରାଯାଇପାରିବ। ଲକ୍ଷ ଲକ୍ଷ ଯେଉଁମାନେ ଆସୁଛନ୍ତି ସେମାନେ ମଧ୍ୟ ସେହି କଳାର ଆନନ୍ଦ ଉପଭୋଗ କରିପାରିବେ।
0: ତେବେ କେତେ ଯେଉଁ ସାଂସ୍କୃତିକ ଦଳକୁ ଆପଣ ସୁଯୋଗ ଦେଉଛନ୍ତି ଚଳିତ ବର୍ଷ?
1: ଆମର ଚଳିତ ବର୍ଷ ପ୍ରାୟ 70-75 ଦଳ ଆମ ସାଙ୍ଗରେ ରହିଛନ୍ତି। ତା ସହିତ ଆମର ଗୁଣ୍ଡିଚା ମନ୍ଦିର ପାଖରେ ଯେଉଁ ମୁକ୍ତାକାଶ ରଙ୍ଗମଞ୍ଚ ଅଛି, ସେଠି ଭଜନ ମଣ୍ଡପ ବା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହୁଏ। ଭଜନ ସନ୍ଧ୍ୟାରେ ମଧ୍ୟ ଆମେ ପ୍ରାୟ 30 ଭଳି ଅନୁଷ୍ଠାନ ଏବଂ ଭୁବନେଶ୍ୱରରୁ ଆସୁଥିବା 7 ଅନୁଷ୍ଠାନକୁ ସ୍ଥାନିତ କରିଛୁ।
0: ତେବେ ଆଉ ଗୋଟିଏ କଥା ହେଲା, ସାରା ବିଶ୍ୱରୁ ଜଗନ୍ନାଥ ପ୍ରେମୀ ଶ୍ରୀକ୍ଷେତ୍ରକୁ ପ୍ରତିବର୍ଷ ଛୁଟି ଆସନ୍ତି, ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ଆସିବେ। ସେମାନଙ୍କ ପାଇଁ ମୁଖ୍ୟ ହେଲା, ଅନେକ ପ୍ରଥମଥର ଆସିଥାନ୍ତି, ସେମାନେ ଗଳିକନ୍ଦି ଜାଣିନଥାନ୍ତି କେଉଁଠି ଡାକ୍ତରଖାନା, କେଉଁଠି ବସ୍ଷ୍ଟାଣ୍ଡ। ସେମାନଙ୍କ ପାଇଁ ଯେଉଁ ସୂଚନା ଦେବା ପାଇଁ ବିଭିନ୍ନ ସ୍ଥାନରେ ସବୁ ବିଭିନ୍ନ ଫଳକ ଇତ୍ୟାଦି ମାଧ୍ୟମରେ ବ୍ୟବସ୍ଥା ଚଳିତ ବର୍ଷ କରାଯାଇଛି, କେଉଁ କେଉଁ ସ୍ଥାନରେ ସେମାନଙ୍କ ପାଇଁ ଏଭଳି ସୁବିଧା ରହିଛି ସେମାନେ ଦେଖିକି ଜାଣିପାରିବେ ଯେ ଏଗୁଡ଼ିକ ଏଇପଟ ଗଲେ ପଡ଼ିବ?
1: ଆପଣ ଜାଣି ଖୁସି ହେବେ, ଆମର ବିଭିନ୍ନ ବିଭାଗର ଯେଉଁ ସମନ୍ୱୟ ବୈଠକ ହୋଇଥାଏ, ସେଥିରେ ନିର୍ଦ୍ଦେଶ ଦିଆଯାଇଥିଲା ସରକାରଙ୍କ ପକ୍ଷରୁ, ଜିଲ୍ଲା ପ୍ରଶାସନ ପକ୍ଷରୁ। ସେହି ଆଧାରରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ 1000+ ସ୍ଥାନରେ ସବୁ ଫଳକ ଲଗାଯାଇଛି। ଆମର ବିଭିନ୍ନ ସ୍ଥାନରେ ଯେଉଁ ସୂଚନା ଫଳକ ଗୁଡ଼ିକ ରହିଛି, ତାହା ମଧ୍ୟ ତାଙ୍କୁ ସହାୟକ ହେଲା ଭଳି ବ୍ୟବସ୍ଥା ରହିଛି, ଅର୍ଥାତ୍ ମେନ୍ ରୋଡ଼ରେ ସବୁ କରାଯାଇଛି, ତାଙ୍କ ଦୃଷ୍ଟିରେ ରହିବ, ଇଏ ପ୍ରଥମ କଥା। ଦ୍ୱିତୀୟ କଥା, ଆମର ଚଳିତ ବର୍ଷ ଗୋଟେ QR କୋଡ଼ ଡେଭଲପ୍ କରାଯାଇଛି, ଯେଉଁଥିରେ QR କୋଡ଼ଟାକୁ ଆପଣ ଯଦି ସ୍କାନ୍ କରୁଛନ୍ତି, ସେଥିରେ ଏଭ୍ରିଥିଙ୍ଗ, ସବୁ ଯାହା ଯାହା ବେସିକ୍ ଫ୍ୟାସିଲିଟିଜ୍ ରହିଛି, ଅର୍ଥାତ୍ ଶୌଚାଳୟ କେଉଁଠାରେ, ସ୍ୱାସ୍ଥ୍ୟ ସେବା ପାଇଁ ଚିକିତ୍ସା, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କେଉଁଠାରେ, ପାନୀୟ ଜଳ କେଉଁଠାରେ, ଇତ୍ୟାଦି ଇତ୍ୟାଦି ଏଭ୍ରିଥିଙ୍ଗ ସେଥିରେ ମଧ୍ୟ ସ୍ଥାନିତ କରାଯାଇଛି, ଯାହା ଏକ ବଡ଼ ପଦକ୍ଷେପ, ଯାହାକି ବାହାରୁ ଆସୁଥିବା ଯେଉଁ 1000+ ଶ୍ରଦ୍ଧାଳୁମାନଙ୍କ ପାଇଁକା ବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏଇଟା ଗୋଟେ ବେଶ୍ ସହାୟକ ହୋଇପାରିବ।
0: ଯେତେବେଳେ ବଡ଼ଦାଣ୍ଡରେ ରଥ ଟଣାଯିବ, ସେହି ସମୟରେ ଏହି ସୂଚନା କେନ୍ଦ୍ର ମାଧ୍ୟମରେ ଯାତ୍ରୀମାନଙ୍କୁ କ'ଣ ସବୁ ସୂଚନା ଦିଆଯିବ?
1: ନୀତିକାନ୍ତିର ବିଭିନ୍ନ ସୂଚନା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ତ ଯାହା ଅତ୍ୟାବଶ୍ୟକ ସୂଚନା, ଧରାଯାଉ ପୋଲିସ ତରଫରୁ ଯାହା ଯାହା ଆଡ଼ଭାଇଜରି ରହିଛି ଯେ ଆପଣମାନେ ନିଜ ଛୋଟ ପିଲାମାନଙ୍କୁ ଆଣୁଛନ୍ତି ସେମାନଙ୍କୁ ହାତ ଛଡ଼ା କରନ୍ତୁ ନାହିଁ, ନିଜ ଜିନିଷପତ୍ର ପ୍ରତି ସାବଧାନ ରୁହନ୍ତୁ, ଗହଳି କି ଅଯଥା ଯାଆନ୍ତୁ ନାହିଁ, ଇତ୍ୟାଦି ଇତ୍ୟାଦି ଯେଉଁ ଆଡ଼ଭାଇଜରି ରହିଛି ସେହି ସମ୍ପର୍କରେ ସୂଚନା ଦିଆଯିବ। ତା ସହିତ ସବୁଠୁ ବଡ଼ ଜିନିଷ ଗୋଟିଏ ରିଅଲ ଟାଇମ୍ର, ଅର୍ଥାତ୍ ନୀତିକାନ୍ତି ବନ୍ଦ ଅଛି, ନୀତିକାନ୍ତି ବନ୍ଦ ଥିବାରୁ ସେମାନେ ତାଙ୍କର ଗୋଟେ ଖୋଲା ଜାଗା ଦେଖି ବସିପାରିବେ, ବୁଲିପାରିବେ ଇତ୍ୟାଦି, ଏବେ କ'ଣ ହୁଏ ତା'ର ସୂଚନା ନ ପାଇବାରୁ ସମସ୍ତେ ଏକକାଳୀନ ପଳେଇ ଆସନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ, ତାହାଫଳରେ ଭିଡ଼ ହୁଏ। ଯେଉଁ LED ମାଧ୍ୟମରେ ବା ଯେଉଁ ସୂଚନା କେନ୍ଦ୍ର ମାଧ୍ୟମରେ ଆମେ ସେହି ସୂଚନାଟାକୁ ବାରମ୍ବାର ପ୍ରଚାର ପ୍ରସାର କଲା ଫଳରେ ଲୋକେ ଜାଣିଲେ ଯେ ମହାପ୍ରଭୁଙ୍କର ଦର୍ଶନ ଏବେ ବନ୍ଦ ଅଛି, ଯାହାଫଳରେ ସେମାନେ ତାଙ୍କର ସେହି ସମୟରେ ଅଯଥା ଗହଳି ନକରି ତାଙ୍କର ବିଭିନ୍ନ ଅଲଗା କାମରେ ମଧ୍ୟ, ଅଲଗା ଏନ୍ଜୟମେଣ୍ଟରେ ମଧ୍ୟ ସେମାନେ ରହିପାରିବେ, ଯାହାଫଳରେ ଅଯଥା ଗହଳିକି ନିୟନ୍ତ୍ରଣ ବା ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ।
0: ତେବେ ଲକ୍ଷାଧିକ ଲୋକ ଏହି ବସ୍, ଟ୍ରେନ୍ ଏବଂ ବିଭିନ୍ନ ମାଧ୍ୟମରେ ସେମାନେ ସହର ଭିତରକୁ ପ୍ରବେଶ କରିବେ ଏବଂ ମହାପ୍ରଭୁଙ୍କର ଏହି ଦିବ୍ୟ ରଥଯାତ୍ରା ସେମାନେ

0: କରିବେ, ସେମାନଙ୍କୁ କ'ଣ କହିବେ, ଯେଉଁମାନେ ସହରକୁ ପ୍ରବେଶ କରିବା ପରେ ସେମାନେ କ'ଣ କ'ଣ କରିବା ଉଚିତ, ଯାହାଫଳରେ କି ସେମାନେ ସୁନ୍ଦର ଭାବରେ ମହାପ୍ରଭୁଙ୍କର ଏଇ ଦିବ୍ୟ ଯାତ୍ରାକୁ ଆନନ୍ଦ ଭାବରେ ଉପଭୋଗ କରିପାରିବେ?
1: ପ୍ରଶାସନ ଏବଂ ସରକାରଙ୍କର ତତ୍ପରତା ରହିଛି ଯେ କେମିତି ଯେକୌଣସି ଶ୍ରଦ୍ଧାଳୁ ଜଣେ ଆସୁଛି ଯେ ଗୋଟେ ସୁଖଦ ଅନୁଭୂତି ନେଇଯାଉ, ଭଲରେ ମହାପ୍ରଭୁଙ୍କ ଦର୍ଶନ କରୁ, ଏବଂ ସେହି ଅନୁସାରେ ଆମେ ତା'ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ବ୍ୟବସ୍ଥାଟା ହେଉଛି ଏଇଆ, ଜଣେ ଆସିଲା ମହାପ୍ରଭୁଙ୍କର ଦର୍ଶନ ପାଇଁ, ଦେଖିଲା, ଦର୍ଶନ କଲା, ରଥ ଟାଣିଲା, ଏବଂ ଆମର ବିଭିନ୍ନ ଯେଉଁ ଆଶ୍ରୟସ୍ଥଳ ସହ ଅନ୍ୟାନ୍ୟ ଯାହା ସୁବିଧା ରହିଛି ତାକୁ ତାଙ୍କ ଆବଶ୍ୟକତା ଅନୁସାରେ, କେଉଁଠି ପାନୀୟ ଜଳ ରହିଛି, କେଉଁଠି ଖାଦ୍ୟ ରହିଛି, ଏଗୁଡ଼ା ସବୁ ବ୍ୟବସ୍ଥା କରାଯାଇଛି ସେମାନଙ୍କ ପାଇଁ। ତେଣୁ ଏଥିରେ ସେମାନେ ନିଶ୍ଚିନ୍ତ ଭାବରେ ସହଯୋଗ କରିବେ। ଦର୍ଶନ କରିସାରିଲା ପରେ ଅଯଥା ଭିଡ଼ ନ କରି ବା ରାସ୍ତା ମଝିରେ ନ ଠିଆ ହେଇ ସେମାନେ ପାଖେଇ ଯିବେ ବା ନିଜ ନିଜ ଅଞ୍ଚଳକୁ ଫେରି ଯାଇପାରିବେ, ଯାହାଫଳରେ ଅନ୍ୟମାନେ ସୁଯୋଗ ପାଇବେ। ଆମେ ଅନୁରୋଧ କରିବୁ ସମସ୍ତେ ମହାପ୍ରଭୁଙ୍କ ଦର୍ଶନ କରନ୍ତୁ। ତେଣୁ ଅଯଥା ରାସ୍ତା ଉପରେ ଠିଆ ହେଇ ଗପସପ୍ କରିବା ବା ସେମାନଙ୍କୁ ଅଲଗା ଗୋଷ୍ଠୀଗତ ଭାବରେ ସେମାନେ ଏକାଠି ନ ହୋଇ ମାନେ ସ୍ଥାନ ପରିତ୍ୟାଗ କରିଦେବା, ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ଆମେ ନିଶ୍ଚିନ୍ତ ଅନୁରୋଧ କରିବୁ।
0: ବହୁତ ଲୋକ ଚାହାନ୍ତି ସେମାନେ କିଭଳି ଭାବରେ ଯେଉଁ ଆସିବେ ଶ୍ରୀକ୍ଷେତ୍ରକୁ, ସେମାନେ ଯଦି ଦିନକରୁ ଅଧିକା ସମୟ ରହୁଛନ୍ତି, ଟିକେ କମ୍ ଦାମ୍ରେ କେମିତି ରହିବେ ଧର୍ମଶାଳା ବା ହୋଟେଲ ମାନଙ୍କରେ? ପ୍ରାୟ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଏସବୁ ଭର୍ତ୍ତି ହେଇଯାଇଥାଏ, ତେବେ ଆପଣ କ'ଣ କହିବେ ଯେଉଁମାନେ ସେଦିନ ଆସୁଛନ୍ତି ସେମାନଙ୍କ ପାଇଁ କେଉଁଠି ରହିବାଟା ସୁଲଭ ହେବ?
1: ଆମେ ବିଭିନ୍ନ ଆଶ୍ରୟସ୍ଥଳୀ କରାଯାଇଛି, ରେଲୱେରେ ମଧ୍ୟ ବହୁତ ବଡ଼ ଗୋଟେ ହୋଲ୍ଡିଂ ଏରିଆ କରାହେଇଛି, ଯାହାଫଳରେ ସେମାନେ ସେଠି ରହିପାରିବେ। ମୁଁ ଅଲଗା ସ୍ଥାନରେ ମଧ୍ୟ ଆମର ପରିବହନ ବିଭାଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଦିଆଯାଉଛି, ଏବଂ ଆମର ବିଭିନ୍ନ ଧର୍ମଶାଳା ଇତ୍ୟାଦି ଇତ୍ୟାଦି ରହୁଛି। ଏଇଟା ସତ୍ୟ ଯେ ଆମେ ଯେତେ ଯାହା ଜାଗା କଲେ ମଧ୍ୟ ବିଗତ ବର୍ଷମାନଙ୍କ ତୁଳନାରେ ଏଇ 2-3 ବର୍ଷ ହେଲାଣି ଅଧିକରୁ ଅଧିକ ଯାତ୍ରୀମାନଙ୍କର ଆଗମନ ଘଟୁଛି। ଚେଷ୍ଟା କରୁଛି ପ୍ରଶାସନ ଯେତେ ଅଧିକରୁ ଅଧିକ ସେମାନଙ୍କୁ ଆମେ ସେଫ୍ ଆଶ୍ରୟସ୍ଥଳ ଦେବା ପାଇଁ, ସୁରକ୍ଷାର ସହ ରହିବା ପାଇଁ, ତାଙ୍କର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ, ଧରାଯାଉ ସେମାନଙ୍କୁ ରହିବା ସହ ତାଙ୍କର ଶୌଚାଳୟ ଏବଂ ପାନୀୟ ଜଳ ଖାଦ୍ୟ ଏସବୁର ବ୍ୟବସ୍ଥା କରିବା ପାଇଁ ସେଥିରେ ତତ୍ପର ସରକାର ଅଛନ୍ତି ଏବଂ ପ୍ରଶାସନ ମଧ୍ୟ ଅଛନ୍ତି। ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବରେ ବ୍ୟବସ୍ଥା କରାଯାଇଛି।
0: ଆଉ ଗୋଟିଏ କଥା ହେଲା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରତିବର୍ଷ ରଥଯାତ୍ରାରେ ଗୋଟିଏ ସୂଚନା ପୁସ୍ତିକା ଆମର ଯେଉଁ ଭକ୍ତମାନଙ୍କ ପାଇଁ ସେମାନେ ସୂଚନା କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇଥାନ୍ତି। ଚଳିତ ବର୍ଷ ଯେଉଁ ସୂଚନା ପୁସ୍ତିକାରେ ସମସ୍ତଙ୍କ ପାଇଁ କ'ଣ ବିଶେଷ ସୂଚନା ରହିଛି, ଯେଉଁ ସେଥିରେ ବିଭିନ୍ନ ହୋଟେଲର ଅବସ୍ଥିତି, ଡାକ୍ତରଖାନା, ବସ୍ ଷ୍ଟାଣ୍ଡ ଆଉ ରେଳ ଷ୍ଟେସନ ଆଉ ଅନ୍ୟାନ୍ୟ ଯେଉଁ ଅତ୍ୟାବଶ୍ୟକ ସେବା, ଶୌଚାଳୟ, ଏସବୁର ବିଶେଷ ବିବରଣୀ ଥାଏ ଫୋନ୍ ନମ୍ବର ସହିତ? ଚଳିତ ବର୍ଷ ସୂଚନା ପୁସ୍ତିକାରେ ଅଧିକ କିଛି ଯୋଗ କରାଯାଇଛି ଯେଉଁଟାକି ସେମାନଙ୍କୁ ସାହାଯ୍ୟ କରିବ?
1: ନିଶ୍ଚିନ୍ତ, ଯାହା ଆପଣ କହିଲେ ଆମେ ବିଗତ ବର୍ଷମାନଙ୍କ ଠାରୁ ଅଧିକ କିଛି ତଥ୍ୟ ତା ଦେହରେ ଦିଆଯାଇଛି, କାରଣ ଚଳିତ ବର୍ଷ ମଧ୍ୟ ଅଧିକ କିଛି କାର୍ଯ୍ୟ ରହୁଛି। ସେ ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣଠୁ ଆରମ୍ଭ କରିକି ବିଭିନ୍ନ ବ୍ୟାରିକେଡ୍ ବ୍ୟବସ୍ଥା ହେଉ, ଚିକିତ୍ସା ସୁବିଧା ପାଇଁ, ସ୍ୱାସ୍ଥ୍ୟ ସେବା ପାଇଁ ଅଧିକରୁ ଅଧିକ ଆମେ ଅସ୍ଥାୟୀ ଡାକ୍ତରଖାନା କରିଛନ୍ତି, ଏବଂ ତା ସହିତ ଆମ୍ବୁଲାନ୍ସ କରିଡ଼ର ମଧ୍ୟ କରାଯାଇଛି, ଯାହାଫଳରେ ଯାତ୍ରୀମାନଙ୍କର ଅସୁବିଧା ହେବ ନାହିଁ, ଏସବୁର ସୂଚନା ତା ଦେହରେ ଦିଆଯାଇଛି। ତତ୍ସହିତ ହୋଟେଲ, ଯାତ୍ରୀମାନଙ୍କର ପାଇଁକା ପରିବହନ ବ୍ୟବସ୍ଥା ଏବଂ ଡ୍ରିଙ୍କିଂ ୱାଟର, ଶୌଚାଳୟ ଇତ୍ୟାଦି ଯାହା ପୁରୀ ମହାନଗର ନିଗମ ତରଫରୁ କରାଯାଇଛି, ସୂଚନା ବିଭାଗ ତରଫରୁ ଯେଉଁ LED 65 ଲାଗିଛି ତାହା ମଧ୍ୟ, ଏବଂ ପୋଲିସର ଯାହା ଆରେଞ୍ଜମେଣ୍ଟ, ଡାକ ସୂଚନା ଇତ୍ୟାଦି ସବୁ ଏଭ୍ରିଥିଙ୍ଗ ତା ଦେହରେ ରହିଛି। ଯାହା ବି ଗତ ବର୍ଷମାନଙ୍କର ଥିଲା ତାଠାରୁ ମଧ୍ୟ ଅଧିକ କିଛି ତଥ୍ୟ ଦିଆଯାଇଛି, ଯାହା ଆମେ ଭାବୁଛୁ ପାଠକମାନଙ୍କୁ ବା ଆମର ଶ୍ରଦ୍ଧାଳୁମାନଙ୍କୁ ଅଧିକ ସହଯୋଗ ଦେଇପାରିବ।
0: ପୁରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଅବସରରେ ଯେଉଁ ଜଗନ୍ନାଥ ପ୍ରେମୀମାନେ ଆସିବେ ସେମାନେ ତ ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ରଥ ଟାଣିବେ, ତା ସହିତ ସୁନ୍ଦର ବେଳାଭୂମି ମଧ୍ୟ ସେମାନେ ବୁଲି ଦେଖନ୍ତି। ଆଉ ବେଳାଭୂମିରେ ଗୋଟିଏ ବଡ଼ ହେଉଛି ସୁରକ୍ଷା ପାଇଁ, ଯେ ସେମାନେ କେମିତି ସମୁଦ୍ରରେ ବୁଡ଼ି ନ ଯାଆନ୍ତୁ, ଏବଂ ଯେଉଁ ଜେଲି ଫିସ୍ ଅନ୍ୟାନ୍ୟ ଯେଉଁ ଦ୍ୱାରା ସେମାନେ ପ୍ରଭାବିତ ହେଉଛନ୍ତି, ବେଳେବେଳେ ବିଭିନ୍ନ ଚର୍ମ ସମସ୍ୟା ସୃଷ୍ଟି ହେଉଛି ଆଉ ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ୁଛି, ତାଙ୍କୁ ସତର୍କ କରିବା ପାଇଁ କିଛି ବ୍ୟବସ୍ଥା ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ଅଛି କି?
1: ଯାହା କହିଲେ ନିଶ୍ଚିନ୍ତ ଭାବରେ ୟା ପ୍ରତି ମଧ୍ୟ ସରକାର ଏବଂ ପ୍ରଶାସନ ସମ୍ବେଦନଶୀଳ ଅଛନ୍ତି। ଆମର ପର୍ଯ୍ୟାପ୍ତ ଲାଇଫ୍ ଗାର୍ଡ଼ର ବ୍ୟବସ୍ଥା କରାଯାଇଛି ଏବଂ କୋଷ୍ଟଗାର୍ଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି, ଏବଂ ସେମାନଙ୍କୁ ମଧ୍ୟ ସୂଚନା ଫଳକ ମାଧ୍ୟମରେ, ଡାକବାଜି ଯନ୍ତ୍ର ମାଧ୍ୟମରେ ଗଭୀର ସମୁଦ୍ରକୁ ନ ଯିବା ପାଇଁ, ସୁରକ୍ଷାର ସହ ସେମାନଙ୍କୁ ସ୍ନାନ ପାଇଁ, ଏବଂ ଆମର ଯେଉଁ କୋଷ୍ଟଗାର୍ଡ଼ର ସହାୟତା ନେବା ପାଇଁ ବା ଆମର ଯେଉଁ ଲାଇଫ୍ ଗାର୍ଡ଼ ରହିଛନ୍ତି ତାଙ୍କର ସହାୟତା ନେବା ପାଇଁକା ମଧ୍ୟ ବାରମ୍ବାର ଆମେ ଅନୁରୋଧ କରୁଛୁ, ଏବଂ ତତ୍ସହିତ ସେମାନେ ଯେଭଳି ଭାବରେ ସୁରକ୍ଷିତ ଭାବରେ ତାଙ୍କର ସମୁଦ୍ର ସ୍ନାନ କରି ବେଳାଭୂମିକୁ ପରିଭ୍ରମଣ କରି ସୁରକ୍ଷିତ ଭାବେ ଫେରିପାରିବେ ସେଥିପାଇଁକା ମଧ୍ୟ ବ୍ୟବସ୍ଥା କରାଯାଇଛି। ତତ୍ସହିତ ସେଇଠାରେ ମଧ୍ୟ ଆମେ 2 ଆମର ସୂଚନା କେନ୍ଦ୍ରର ବ୍ୟବସ୍ଥା ଦିଗବାରିଣୀ ଏବଂ ଆମର ପାନ୍ଥ ଭବନ ପାଖରେ କରାଯାଇଛି, ଏବଂ ଗୋଟେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ମଧ୍ୟ ସତର୍କ କରିବାର ବ୍ୟବସ୍ଥା କରାଯାଇଛି।
0: ପ୍ରତିବର୍ଷ ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାର ଗୋଟିଏ ଉତ୍କଳ

0: ପ୍ରସଙ୍ଗ ବହିଟିଏ ସେମାନେ ସମସ୍ତଙ୍କ ପାଇଁ ଉପଲବ୍ଧ କରିଥାନ୍ତି। ଚଳିତ ବର୍ଷର ଯେଉଁ ଉତ୍କଳ ପ୍ରସଙ୍ଗ ବହିରେ କ'ଣ ବିଶେଷତ୍ୱ ଅଛି ଏବଂ ଏଥିରେ କ'ଣ ସବୁ ଲେଖା ପ୍ରକାଶ ପାଇଛି ସେ ବିଷୟରେ ଟିକେ କୁହନ୍ତୁ।
1: ଆପଣମାନେ ଜାଣିଛନ୍ତି ବର୍ଷ ବର୍ଷ ଧରି ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ଦୁଇଟି ପବ୍ଲିକେସନ ସରକାରଙ୍କ ତରଫରୁ ପ୍ରକାଶ ପାଇଥାଏ ଏବଂ ଏହା ମଧ୍ୟ ସବୁଠାରୁ କମ୍ରୁ କମ୍ ମୂଲ୍ୟରେ ଦିଆଯାଉଥାଏ। 5 ଟଙ୍କା ବିନିମୟରେ ଗୋଟିଏ ଉତ୍କଳ ପ୍ରସଙ୍ଗ ଏବଂ 5 ଟଙ୍କା ବିନିମୟରେ ମଧ୍ୟ ଆମର ଓଡ଼ିଶା ରିଭ୍ୟୁ ସହ ଗୋଟିଏ ଭଜନ ପୁସ୍ତକ ଯାହାର ଦାମ ମଧ୍ୟ 10 ଟଙ୍କା ଥାଏ ଏହାକୁ ଦିଆଯାଇଛି। ଯାହା ପାରମ୍ପରିକ ଭଜନ ଅର୍ଥାତ୍ ସାଲବେଗ ସାରିଆ ଏମାନଙ୍କର ଦ୍ୱାରା ଲିଖିତ ଯେଉଁ ଭଜନ ଗୁଡ଼ିକ ସେଗୁଡ଼ିକ ସ୍ଥାନିତ ହୋଇଥାଏ, କିନ୍ତୁ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ବିଶେଷାଙ୍ଗ ହିସାବରେ ରଥଯାତ୍ରା ବିଶେଷାଙ୍ଗକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବା ଭକ୍ତମାନେ ଚାହିଁଥାନ୍ତି। କାହିଁକି ନା ମହାପ୍ରଭୁଙ୍କର ଅଲୌକିକ ମହିମା ଏବଂ ଜଗନ୍ନାଥ ତତ୍ତ୍ୱ ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କର ବିଶେଷ ଆଗ୍ରହ ଥାଏ। ଚଳିତ ବର୍ଷ ମଧ୍ୟ ବହୁତ ପ୍ରାବନ୍ଧିକ ଲେଖକ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କର ଆଲେଖ୍ୟ ସେଥିରେ ସ୍ଥାନିତ ହୋଇଛି ଏବଂ ସେ ପୁସ୍ତକଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ସେହି ରଥଯାତ୍ରା ଦିନ ଉଦ୍ଘାଟନ ହେଲା ପରେ ତାହାର ମଧ୍ୟ ବିକ୍ରୟ କରାଯିବାର ବ୍ୟବସ୍ଥା କରାଯାଇଛି। ଆମର ଏଇ ଯେଉଁ 15 ସୂଚନା କେନ୍ଦ୍ର ମାଧ୍ୟମରେ ସେଗୁଡ଼ିକ ମଧ୍ୟ ବିକ୍ରୟ କରାଯିବ। ଚେଷ୍ଟା କରୁ ଅଧିକରୁ ଅଧିକ ପାଠକମାନଙ୍କୁ ତାହା ଯୋଗାଇ ଦେବା ପାଇଁ, ତତ୍ସହିତ ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ବହିଗୁଡ଼ିକ ମଧ୍ୟ ପ୍ରେରଣ କରାଯାଇଥାଏ, ସେଠାରୁ ମଧ୍ୟ ସେମାନେ ତାକୁ ସଂଗ୍ରହ କରିପାରନ୍ତି।
0: ଆପଣ ତ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଲେ, ତତ୍ସହିତ ଅନ୍ୟାନ୍ୟ ବିଭାଗ, ପୁଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଆଉ କିଛି ବିଶେଷ ସୂଚନା ଆପଣ ଦେବାକୁ ଚାହାନ୍ତି ଜନସାଧାରଣଙ୍କୁ, ଯାହାକି ସେମାନଙ୍କୁ ସାହାଯ୍ୟ କରିବ?
1: ନିଶ୍ଚିତ ଭାବରେ ଆମେ ଚଳିତ ବର୍ଷ ପାଇଁ ବହୁତ ମାନେ ପଦକ୍ଷେପ ନିଆଯାଇଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ସରକାରଙ୍କ ନିର୍ଦ୍ଦେଶ କ୍ରମେ, ଏବଂ ପ୍ରଶାସନ ମଧ୍ୟ ତାକୁ କ୍ୟାରି ଆଉଟ୍ କରିଛି, ଏକ୍ଜିକ୍ୟୁଟ୍ ମଧ୍ୟ କରାହେଉଛି, ନିର୍ବାହ କରାହେଉଛି ସେହି ଦାୟିତ୍ୱଗୁଡ଼ିକୁ କିଭଳି ଭାବରେ ସୁରକ୍ଷିତ ଭାବରେ ଏବଂ ଶୃଙ୍ଖଳିତ ଭାବରେ ସମସ୍ତ ଶ୍ରଦ୍ଧାଳୁ ଏହାର ସୁବିଧା ନେବେ, ଯେମିତି ଦର୍ଶନ ସୁନ୍ଦର ଭାବରେ ହୋଇପାରିବ, ତାହା ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାରିକେଡ୍ ମାଧ୍ୟମରେ ହେଉ, ରାସ୍ତାଘାଟ ନିର୍ମାଣ ହେଉ ବା ଉଚ୍ଚମାନର ବିଭିନ୍ନ ସେଡ଼୍ କରାଯାଇଛି ତାକୁ ମଧ୍ୟ ଦେଖିକିରି ହେଉ। ତତ୍ସହିତ ଆମର ରଥ କାମ ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି, ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କାମ ଚାଲିଛି, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ପର୍ଯ୍ୟାପ୍ତ, ବିଗତ ବର୍ଷ ଠାରୁ ମଧ୍ୟ ଅଧିକ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଯାହା ପୋଲିସ ବିଭାଗର ତଥ୍ୟ ଅନୁସାରେ ଚଳିତ ବର୍ଷ 13,000+ ପୋଲିସ ଅଧିକାରୀଙ୍କ ସହ 15 କେନ୍ଦ୍ରୀୟ ଫୋର୍ସ ମଧ୍ୟ ଆମର ଚଳିତ ବର୍ଷ ନିୟୋଜିତ ହେଉଛନ୍ତି ଏହି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ। ନୌସେନା, କୋଷ୍ଟଗାର୍ଡ, ଏରିଆଲ ସର୍ଭେ ମାଧ୍ୟମରେ ମଧ୍ୟ ଅର୍ଥାତ୍ ଆକାଶପଥରେ ମଧ୍ୟ ତା'ର ବ୍ୟବସ୍ଥା କରାଯାଉଛି ସୁରକ୍ଷା ଦୃଷ୍ଟିକୋଣରୁ, ଏବଂ ଏଥିପାଇଁକା ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ମକ୍ ଡ୍ରିଲ୍ ଅର୍ଥାତ୍ ଆମେ କେମିତି ପ୍ରକାର କୌଣସି ଘଟଣା ଘଟିଲେ ତାକୁ କେମିତି ଟ୍ୟାକେଲ କରାଯାଇପାରିବ, ତାକୁ ସମ୍ମୁଖୀନ ହୋଇପାରିବ, ତା ପାଇଁକା ମଧ୍ୟ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ଏବଂ ଯଦି ବର୍ଷା ହୁଏ ସେଥିପାଇଁକା ମଧ୍ୟ ମ୍ୟୁନିସିପାଲିଟି ତରଫରୁ ଆମର 30 ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠି ଜଳବନ୍ଦୀ ହୋଇପାରିବ ଏବଂ ତାକୁ କେମିତି ସାଙ୍ଗେ ସାଙ୍ଗେ ଜଳ ନିଷ୍କାସନ ତୁରନ୍ତ ହେବ ସେଥିପାଇଁକା ମଧ୍ୟ ହାଇ ପାୱାର ଯନ୍ତ୍ରପାତି ମଧ୍ୟ ରଖାଯାଇଛି, ଯାହାଫଳରେ ଯେମିତି ଇମିଡିଏଟ୍ ତାକୁ ଆମେ ଜଳ ନିଷ୍କାସନ କରିପାରିବୁ। ଏବଂ ଫାୟାର ପକ୍ଷରୁ ମଧ୍ୟ, ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସେଭଳି ତତ୍ପରତା ରହିଛି। ଚଳିତ ବର୍ଷ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ଅନୁରୂପ ଭାବରେ ବହୁତ ଗୁଡ଼ିଏ ବ୍ୟବସ୍ଥା ହୋଇଛି। ବଡ଼ଦାଣ୍ଡ ଉପରେ 8 ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଇଛି, ସବୁ 10 ଲେଖାଏଁ ଅର୍ଥାତ୍ 80 ବେଡ୍ର ହସ୍ପିଟାଲ କରାଯାଇଛି, ଏବଂ ସ୍ୱତନ୍ତ୍ର ଭାବରେ ଗୋଟେ ଆମ୍ବୁଲାନ୍ସ କରିଡର ବ୍ୟବସ୍ଥା କରାଯାଉଛି। ଆମର ଯେଉଁ ଯେଉଁମାନେ ଅସୁସ୍ଥ ରହିବେ ସେମାନଙ୍କୁ କିଭଳି ଭାବରେ ସାଙ୍ଗେ ସାଙ୍ଗେ ଚିକିତ୍ସା କରାଯାଇପାରିବ, ସେମାନଙ୍କୁ କେମିତି ଭାବରେ ଉନ୍ନତ ସେବା ଯୋଗାଇ ଦେଇପାରିବ ସ୍ୱାସ୍ଥ୍ୟ ସେବା, ସେଥିପାଇଁ ଆମର ଭଲେଣ୍ଟିୟର ମାନେ ସ୍ୱେଚ୍ଛାସେବୀମାନେ ମଧ୍ୟ ନିୟୋଜିତ କରାଯାଇଛି। ଏବଂ ତତ୍ସହିତ ଆମର ମଧ୍ୟ ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟ ଦେବାର ବ୍ୟବସ୍ଥା ହୋଇଛି ଶ୍ରଦ୍ଧାଳୁମାନଙ୍କ ପ୍ରତି, ଯେମିତି ବିଗତ ବର୍ଷମାନଙ୍କରେ ହେଉଥିଲା ତାଠାରୁ ବେଟର ୱେରେ କେତେ ଅଧିକ ଭାବରେ ଆମେ କରିପାରିବା ତା ପାଇଁକା ପ୍ରଶାସନ ସତର୍କ ରହିଛନ୍ତି।
0: ଜନସାଧାରଣଙ୍କ ସୁବିଧା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗରୁ କିଛି ଫୋନ୍ ନମ୍ବର ଜାରି କରାଯାଇଛି ବା ଆପଣ ଦେବାକୁ ଚାହାନ୍ତି?
1: ଆମର ଗୋଟେ ହ୍ୱାଟ୍ସଅପ୍ ଗ୍ରୁପ୍ କରୁ, ଆମର ଯେଉଁ 15 ସୂଚନା କେନ୍ଦ୍ର ଅଛନ୍ତି ଆପଣ ଜାଣି ଖୁସି ହେବେ, ଆମେ ସେଇ ହ୍ୱାଟ୍ସଅପ୍ ଗ୍ରୁପ୍ ମାଧ୍ୟମରେ ଧରାଯାଉ ଗୋଟିଏ ଲୋକ ହଜିଗଲେ ବଡ଼ଗଣ୍ଡି, ସେ ଲୋକଟି ବାଉଳାରେ ପଳେଇ ଆସିଛନ୍ତି ବଡ଼ଶଙ୍ଖ କିମ୍ବା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ଆମେ ସେ ହ୍ୱାଟ୍ସଅପ୍ ଗ୍ରୁପ୍ ଯେଉଁ ଆମର ଅଛି ସେଇଥିରେ ଆମେ ତାକୁ ଗୋଟେ ମେସେଜ୍ ଦେଉ ଯେ ବଳଗଣ୍ଡରୁ ହଜିଯାଇଥିବା ଲୋକର ଫଟୋଟି ତା ଦେହରେ ଛାଡ଼ୁ ଏବଂ ତା ସମ୍ପର୍କରେ ସୂଚନା ଦେଉ, ଯାହାଫଳରେ ସେ ଯଦି ଗୁଣ୍ଡିଚା ମନ୍ଦିରରେ ଆସି ତାଙ୍କର ଜ୍ଞାତି ପରିଜନ ଖୋଜୁଥିବେ ଆମେ ତାଙ୍କୁ ସେଇଠୁ ଜାଣିଗଲୁ, ଟ୍ରେସ୍ ଆଉଟ୍ କଲୁ, ଏବଂ ସେଇଠୁ ମଧ୍ୟ ଆମେ ବଳଗଣ୍ଡି ସୂଚନା କେନ୍ଦ୍ରକୁ ସେଇ ହ୍ୱାଟ୍ସଅପ୍ ମାଧ୍ୟମରେ ସୂଚନା ଦେଲେ ତାଙ୍କର ଜ୍ଞାତି ପରିଜନ ଆସିକି ତାଙ୍କୁ ନେଇପାରିବେ। ଏଇଭଳି ଗତ ବର୍ଷ ତା ପୂର୍ବ ବର୍ଷ ମଧ୍ୟ ଆମେ ସଫଳ ହୋଇଥିଲୁ ଏ କାର୍ଯ୍ୟକ୍ରମରେ, ଆମେ ଚଳିତ ବର୍ଷ ମଧ୍ୟ ଏଇଟା ଭାବୁଛୁ ଅନୁରୂପ ଭାବରେ ଭଲ ହେବ। ତତ୍ସହିତ ଆମ ସାଙ୍ଗରେ ମଧ୍ୟ ଆମର ଚାଇଲ୍ଡ ପ୍ରୋଟେକ୍ସନର ଗୋଟେ ୟୁନିଟ୍ କାମ କରନ୍ତି, ଯେଉଁମାନେ ଛୋଟ ପିଲାମାନେ ଯଦି କିଏ ହଜିଗଲେ ତାଙ୍କୁ ମଧ୍ୟ ଆମେ ତାଙ୍କୁ ରଖୁ, ତାଙ୍କୁ ଗୋଟେ ଶିଶୁ ସୁଲଭ ଆଟ୍ମୋସ୍ଫିୟରରେ ଅର୍ଥାତ୍ ଗୋଟେ ପରିବେଶ କରାଯିବ, ସେମାନଙ୍କୁ ଛୋଟ ପିଲାଟିଏ ଯଦି ଅଛି ସେ ଯେମିତି କାନ୍ଦିବ ନାହିଁ, ତାକୁ ଚକୋଲେଟ୍ ଦେବା, ତାକୁ ବିସ୍କୁଟ୍ଟେ ଦେବା, ତାକୁ ଭଲ ଭାବରେ ବୁଝାବୁଝି କରିବା, ଫୁଲଟିଏ ତାକୁ ରଖିକି ତାକୁ ବୁଝେଇବା, ଏଇଭଳି ବ୍ୟବସ୍ଥା କଲେ ଯାହାଫଳରେ ସିଏ ତା'ର ଜ୍ଞାତି ପରିଜନ ସହ ମିଶିବା ପର୍ଯ୍ୟନ୍ତ ଯେମିତି ଆଉ କଷ୍ଟ ପାଇବନି, ସେ ଦୁଃଖ

0: ପ୍ରକାଶ କରିବ ନାହିଁ, ସେଇଭଳି ବ୍ୟବସ୍ଥା ଆମେ କରିଛୁ। ଆମେ ଚଳିତ ବର୍ଷ ମଧ୍ୟ ଆମର ଗୋଟେ ଏନ୍ଫୋର୍ସମେଣ୍ଟ ଜାରି ରହିଛି, ଅର୍ଥାତ୍ ଖାଦ୍ୟ ସୁରକ୍ଷା ସମ୍ପର୍କରେ ଆମର ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ, ବ୍ରହ୍ମଗିରି ଏବଂ ପୁରୀରେ ବେଶୀ ଫୋକସ୍ କରାଯାଉଛି, ଯେହେତୁ ଲକ୍ଷ ଲକ୍ଷ ଲୋକ ସେଠାରେ ଆସୁଛନ୍ତି ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କର ଏବଂ ମହାପ୍ରଭୁ ଜଗନ୍ନାଥଙ୍କର ଯେଉଁ ପୁରୀରେ ରଥଯାତ୍ରା, ସେହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗ ତରଫରୁ ଗୋଟେ ଇଣ୍ଟିଗ୍ରେଟେଡ୍ ଏନ୍ଫୋର୍ସମେଣ୍ଟ ହେଉଛି, ଯାହାଫଳରେ ସେ ଶିଶୁ ଶ୍ରମିକ ହୁଅନ୍ତୁ, ଲେବରର ଡିପାର୍ଟମେଣ୍ଟ ହୁଅନ୍ତୁ, ଆମର ଏନ୍ଫୋର୍ସମେଣ୍ଟ ମଧ୍ୟରେ ମ୍ୟୁନିସିପାଲିଟି ରହନ୍ତୁ, ତତ୍ସହିତ ଖାଦ୍ୟ ସୁରକ୍ଷା ପାଇଁ ଯେଉଁ ଫୁଡ୍ ସେଫ୍ଟି ଅଫିସର ଅଛନ୍ତି ସେମାନେ ଦେଖୁଛନ୍ତି ପ୍ରତ୍ୟେକ ଦିନ। ଆପଣ ଜାଣି ଖୁସି ହେବେ ଯେ ପ୍ରତ୍ୟେକ ଦିନ ଯେଉଁ ଏନ୍ଫୋର୍ସମେଣ୍ଟ ଟିମ୍ ତାଙ୍କୁ ଧରପଗଡ଼ ସହ ବିଭିନ୍ନ ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ହେଉଛି, ତାକୁ ମଧ୍ୟ ସେମାନେ ଫାଇନ୍ କରୁଛନ୍ତି, ଯାହାଫଳରେ ଅନ୍ୟମାନଙ୍କୁ ଗୋଟେ ତାଙ୍କୁ ଗୋଟେ ପ୍ରଭାବ ପଡ଼ୁଛି ଯେ ହଁ ଆମ ପାଖକୁ ଏଭଳି ଜିନିଷ ହେଇପାରେ, ତେଣୁ ସେମାନେ ସତର୍କ ହେଉଛନ୍ତି ଏବଂ ସଠିକ୍ ଭାବରେ ଖାଦ୍ୟର ମାନ ପରୀକ୍ଷା ସହ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି। ବିଭିନ୍ନ ବିଭାଗ ସେମାନଙ୍କର ଦ ବେଷ୍ଟ ଦେବା ପାଇଁକା ଚେଷ୍ଟା କରିଛନ୍ତି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା, ପାହୁଡ଼ା ଯାତ୍ରା, ସୁନାବେଶ ଏବଂ ମହାପ୍ରଭୁ ଆସି ବଡ଼ଦାଣ୍ଡକୁ ମାଉସୀ ମା ମନ୍ଦିରରେ ଅବସ୍ଥାନ କରି ପୁଣି ନୀଳାଦ୍ରି ବିଜେରେ ପୁଣି ମନ୍ଦିର ଭିତରକୁ ଫେରିବା ପର୍ଯ୍ୟନ୍ତ ସବୁକିଛି ମହାପ୍ରଭୁଙ୍କ ଆଶୀର୍ବାଦରୁ ଶାନ୍ତି ଶୃଙ୍ଖଳାର ସହିତ ହେବ।
1: ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଅନ୍ୟାନ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷର ରଥଯାତ୍ରାରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆପଣ ଅନେକ ତଥ୍ୟ ଉପସ୍ଥାପନ କଲେ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ, ଆମ ସହିତ ଥିଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ପୁରୀର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ। ଚଳିତ 2026ର ରଥଯାତ୍ରାରେ ଆପଣମାନେ ଏହିଭଳି ଭାବରେ ସବୁ ଯାହା ସୁବିଧା ସୁଯୋଗ ରହିଛି ଶ୍ରୀକ୍ଷେତ୍ରରେ ତାର ଉପଯୋଗ କରନ୍ତୁ, ମହାପ୍ରଭୁଙ୍କର ଦିବ୍ୟ ରଥଯାତ୍ରା ଆନନ୍ଦର ସହିତ ଉପଭୋଗ କରି ମହାପ୍ରଭୁଙ୍କର କରୁଣା ଲାଭ କରି ଆପଣଙ୍କର ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତୁ।
2: ପ୍ରଚାର କଲୁ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା 2026ର ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତି ଉପରେ ଏକ ଆଲୋଚନା। ଅତିଥି ଥିଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ପୁରୀର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ। ତାଙ୍କୁ ସାକ୍ଷାତ କରିଥିଲେ ପ୍ରକାଶ କୁମାର ରଥ ଏବଂ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆସନ୍ତୁ ଆମେ କିଛି ସମୟ ପାଇଁ ହଜିଯିବା ପଲ୍ଲୀ ଗୀତର ବାସ୍ନାରେ। ଏଇ ତ ଆମରି ଗାଁ, ଆମ ପଲ୍ଲୀ, ଆମ ପଲ୍ଲୀର ସେଇ ମାଟି। ସତରେ କେଡ଼େ ମହକ ଅଛି ମ ସେ ମାଟିର ବାସ୍ନାରେ। ଏଥିସହିତ ଆରମ୍ଭ କରୁଛୁ ପଲ୍ଲୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଦିବାକର ମହାନ୍ତି, ସେ ଗାଇଛନ୍ତି ନାରାୟଣ ପ୍ରସାଦ ସିଂଙ୍କ ଗୀତ ରଚନାରୁ ମୋ ବୋଉ ମୋ ଗାଁ, ଯାହା ପଣତରେ ଦୋଳି ଖେଳି ଝୁଲେ ନିଇତି ପୁବେଇବା, କଥାର ସୁଅରେ ଚହଲି ଯାଏରେ ମନ ମତାଣିଆ ନା।

ତୋତେ ଛୁରୀ ସଂଗାତ କଲି ସରିତ ଆଶା ନ ଭାଙ୍ଗ ହେ ମୋ ତୋରିତ। ଗାଇଛନ୍ତି ବାଳକୃଷ୍ଣ ଦାସ, ଗୀତିକାର କାଳୀଚରଣ ପଟ୍ଟନାୟକ।

ନେତୃଶ୍ୱରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦାତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ ଛତା କାହାଳୀ ସହ ପଟୁଆରରେ ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ 103.4 FM। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ମଧ୍ୟ ଲାଗୁ କରାଯାଇଛି। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୋମ୍ଟି ସମର୍ପଣ ଇ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ହଁ ଶ୍ରୋତାବନ୍ଧୁ, ଆଜି ଭାରତୀୟ ସ୍ୱାଧୀନତା କାର୍ଯ୍ୟକର୍ତ୍ତା ସାମାଜିକ ସଂସ୍କାରକ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ କାମରାଜଙ୍କର ଜନ୍ମବାର୍ଷିକୀ। ତାମିଲନାଡ଼ୁରେ ଆଜିର ଦିନଟିକୁ ଆନୁଷ୍ଠାନିକ ଭାବରେ ଶିକ୍ଷା ବିକାଶ ଦିବସ ଭାବରେ ପାଳନ କରାଯାଏ। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ 103.4 FM। ଯୁବ ବେକାରୀ ବିଶ୍ୱବ୍ୟାପୀ ଏକ ପ୍ରମୁଖ

ଅର୍ଥନୈତିକ ଏବଂ ସାମାଜିକ ଆହ୍ୱାନ ହୋଇସାରିଛି। ଆଜି ହେଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ଦକ୍ଷତା ବୃଦ୍ଧି ହେଲେ ମାନବ ସମ୍ବଳର ବିକାଶ ହେବ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ। ଶ୍ରୋତାବନ୍ଧୁ, ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବିଜେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ରଥଯାତ୍ରା ଦିନ ପ୍ରାତଃକାଳରୁ ଆଳତୀ ଅବକାଶ ବଢ଼ିବା ପରେ ତିନି ବାଡ଼ରେ ଦୈନନ୍ଦିନ ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣୀ ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ବିଜେ।

ଆମର ସ୍ନାନବେଦୀକୁ ପହଣ୍ଡି ହୁଅନ୍ତି, ତାପରେ ମା ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ। ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ, କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏ ହେଉଛି ପହଣ୍ଡି ବିଧିର ପରମ୍ପରା।

ଆମର ମୁଖ୍ୟତଃ ପ୍ରଥମ ହେଲା ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି କରାଯାଏ, ଯେଉଁ ସ୍ନାନ ବେଦିକୁ ଆସନ୍ତି ତାକୁ ଧାଡ଼ି ପହଣ୍ଡି କହନ୍ତି, ଏବଂ ଯେତେବେଳେ ଫେରିକିରି ଘରକୁ ଯାଆନ୍ତି ଅଣସର ଘରକୁ ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ପହଣ୍ଡିବି ଯେ ସମୟରେ ସାତ ପାହାଚ ନିକଟରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥାଏ। ଟାହିଆ ଲାଗି ପରେ କ୍ରମାନ୍ୱୟରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦେବୀ ଦଳନ ରଥରେ ଆଉ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ଠାକୁରମାନେ ରଥକୁ ବିଜେ କରିବା ପରେ ତିନି ଠାକୁରଙ୍କର ଚକା ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ ଏଇ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି। ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେଇ ପହଣ୍ଡି ବିଜେ ସମୟରେ ସେଇ ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ ଏବଂ ସେ ଯେତେବେଳେ ରଥ ଉପରକୁ ଠାକୁର ତାପରେ ପହଣ୍ଡି ହେଇକିରି ଉଠନ୍ତି ସେ ଟାହ୍ୟାରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି ତାର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତାର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ, ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାବତୀ ମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ। ଫେର କିଛି ବାଟ ଗଲାପରେ ଯେତେବେଳେ ଥକିକି ରହିଯାଆନ୍ତି, ଫେର ଏଇ ଖୁଣ୍ଟିଆ ସେବକ ଏବଂ ଦୈତାବତୀ ମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି। ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ, ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏଇ ପହଣ୍ଡି ହେଇକିରି ଯାଆନ୍ତି, ସମସ୍ତ ଭକ୍ତ ବିହୋଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ ଚାହାନ୍ତି।

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସାପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।

ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମାନସରେ ପୁରୀ ମନ୍ଦିରରେ ଥିବା ବାଇଶି ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେଜ ବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରା ବେଳେ ଭକ୍ତମାନେ ବାଇଶି ପାହାଚ ହାତରେ ସ୍ପର୍ଶ କରି ମଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁଶ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳର ପଶ୍ଚାତ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ଗୋଟି ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ 2 ପାହାଚ। ଏ 2 ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାରା ଯାଏ। 22 ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର, ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି। ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି, 22 ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି 22 ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି ଦଶମ ପାହାଚର ଏକ ଚତୁଷ୍ମଣି କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ଅଲକା ୟାଗ୍ନିକ କଣ୍ଠରେ ଗୁମ୍ରାହ କଥାଚିତ୍ରର ଗୀତଟି।

ଫାଷ୍ଟରେ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଏହି କିଛି ସମୟ ମଧ୍ୟରେ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ।

ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ନୀଳାଚଳର ପବନ ଆଜି କିଛି ଅଲଗା ଲାଗୁଛି। ବଡ଼ଦାଣ୍ଡ ନୀରବ, କିନ୍ତୁ ସେଇ ନୀରବତା ଭିତରେ ଶୁଣାଯାଉଛି ଏକ ମହାଯାତ୍ରାର ପଦଧ୍ୱନି।

ସିଂହଦ୍ୱାର ସାମ୍ନାରେ ଅପେକ୍ଷାରତ ତିନୋଟି ଦିବ୍ୟରଥ, କୋଟି କୋଟି ଭକ୍ତଙ୍କ ଆଖିରେ ଆଶା, ହୃଦୟରେ ଆନନ୍ଦ ଓ ଓଠରେ ଏକମାତ୍ର ନାମ, ଜୟ ଜଗନ୍ନାଥ।

ସରିଯାଇଛି ମହାପ୍ରଭୁଙ୍କ ଅନବସର। ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରକ୍ରାନ୍ତ ହୋଇ ଅନବସର ଘରେ ବିଶ୍ରାମ କରୁଥିବା କାଳିଆ ସାନ୍ତ ଆଜି ସମ୍ପୂର୍ଣ୍ଣ ସୁସ୍ଥ। ନବଯୌବନର ଦୀପ୍ତିରେ ଉଭାସିତ ତାଙ୍କର ଶ୍ରୀଅଙ୍ଗ, ଆଉ ମାତ୍ର କେଇ କ୍ଷଣର ଅପେକ୍ଷା, ତାପରେ ଆରମ୍ଭ ହେବ ବିଶ୍ୱର ସର୍ବବୃହତ୍ ଆଧ୍ୟାତ୍ମିକ ଗଣ ଉତ୍ସବ ଶ୍ରୀ ଗୁଣ୍ଡିଚା ରଥଯାତ୍ରା।

ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ନୀଳାଚଳ ଛାଡ଼ି ବାହାରିବେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ। ଏହା କେବଳ ଏକ ନଅ ଦିନର ଯାତ୍ରା ନୁହେଁ, ଏହା ମନୁଷ୍ୟ ଓ ମହାପ୍ରଭୁଙ୍କ ମିଳନର ଯାତ୍ରା। ଏହା ହେଉଛି ପ୍ରେମର ଯାତ୍ରା, ସମତାର ଯାତ୍ରା, ମାନବତାର ଯାତ୍ରା।

ଶ୍ରୀମନ୍ଦିରର ଗର୍ଭଗୃହରେ ବିରାଜମାନ ମହାପ୍ରଭୁ ଏହି ଯାତ୍ରାରେ ନିଜେ ଭକ୍ତଙ୍କ ଦୁଆରକୁ ଆସନ୍ତି। ଯେଉଁମାନେ କେବେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରନ୍ତି ନାହିଁ ସେମାନଙ୍କ ପାଇଁ ମଧ୍ୟ ସେ ହୋଇଯାଆନ୍ତି ସମାନ ଭାବ।

ଏଠାରେ ନାହିଁ ଜାତିର ଭେଦ, ନାହିଁ ଧର୍ମର ପ୍ରାଚୀର, ନାହିଁ ଧନୀ ଦରିଦ୍ରର ପାର୍ଥକ୍ୟ। ରଥର ଦୌଡ଼ିରେ ଯେତେବେଳେ ହଜାର ହଜାର ହାତ ଏକାସାଥରେ ଲାଗେ, ସେତେବେଳେ ସାରା ବିଶ୍ୱକୁ ଶ୍ରୀଜଗନ୍ନାଥ ଗୋଟିଏ ପରିବାରର ବାର୍ତ୍ତା ଦିଅନ୍ତି, ବସୁଧୈବ କୁଟୁମ୍ବକମ୍।

ଆସନ୍ତାକାଲି ବଡ଼ଦାଣ୍ଡରେ ଭକ୍ତଙ୍କର ଜୟଧ୍ୱନି ଆକାଶକୁ ପ୍ରକମ୍ପିତ କରିବ। ଛେରା ପହଁରାରେ ଗଜପତି ମହାରାଜ ସୁବର୍ଣ୍ଣ ସମାର୍ଜନୀ ଧରି ପ୍ରମାଣ କରିବେ, ମହାପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ। ରଥର ଚକ ଗଡ଼ିବା ସହିତ ଗଡ଼ିବ ଆମ ବିଶ୍ୱାସ, ଆମ ଭକ୍ତି, ଆମ ସଂସ୍କୃତିର ଅମର ପରମ୍ପରା। ଆଜି ଆମେ ସମସ୍ତେ ପ୍ରାର୍ଥନା କରିବା, ହେ ମହାବାହୁ, ଆପଣଙ୍କ ରଥ କେବଳ ବଡ଼ଦାଣ୍ଡରେ ନୁହେଁ, ଆମ ହୃଦୟରେ ମଧ୍ୟ ଗଡ଼ି ଚାଲୁ। ଆମ ମନରୁ ଅହଂକାର, ହିଂସା ଓ ବିଭେଦ ଦୂର କରି ପ୍ରେମ, କରୁଣା ଓ ସେବାର ଆଲୋକ ଜାଗ୍ରତ କରନ୍ତୁ।

0: ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣଙ୍କର ସାଥୀ ସନ୍ତୋଷ ସ୍ୱାଗତ କରୁଛି କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟ ସହ। ହ୍ୟାଲୋ ଆକାଶବାଣୀ ପୁରୀ।
1: ହଁ ଆଜ୍ଞା, ଦୋଲ ଗୋବିନ୍ଦ ମିଶ୍ର କହୁଥିଲି ଆଜ୍ଞା।
0: କୋଉଠୁ କହୁଛନ୍ତି ଭାଇ?
1: ସୁଲେଇ ଗାଁ କେନ୍ଦ୍ରା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛେ।
0: ଆଚ୍ଛା ଭାଇ, କେବେ ପୁରୀ ଆସିଛନ୍ତି ଆପଣ?
1: ଆଜ୍ଞା ଛୁଆ ଯାଇଥିଲେ ଆଜ୍ଞା, ଯେତେବେଳେ ଟିକେ ବଡ ଲୋନ ହୋଇଯାଉ ଆଜ୍ଞା ଜିମା।
0: ଆଚ୍ଛା, ବର୍ତ୍ତମାନ ଆପଣ କେବେ ରଥଯାତ୍ରା ଦେଖିଛନ୍ତି କେବେ ଜୀବନରେ? ଗାଁରେ ରଥଯାତ୍ରା ମନାଉଛନ୍ତି। ତେବେ ଆପଣଙ୍କ ଜୀବନରେ ଜଗନ୍ନାଥଙ୍କୁ ନେଇକରି କିଛି ଏମିତି ମିଠା ଅନୁଭୂତି ଅଛି?
1: ଆଜ୍ଞା ଅଛି ଆଜ୍ଞା। ଥରେ ଟିକେ ଆମର ନିଜର ଏନ୍ତା ଟିକେ ପର୍ସନାଲି ଅସୁବିଧା ହେଇଥିଲା ଆମର ଘରେ, ତ ଆମେ ଜଗନ୍ନାଥ ମହାପ୍ରଭୁକେ ପ୍ରାର୍ଥନା କରିଥିଲୁ ଯେ ମହାପ୍ରଭୁ ଆମର ଟିକେ ସବୁ ଠିକ କରିଦିଅ କହିକିରି କହିଥିଲୁ, ତ ସେ ଆମର ସବୁ ଠିକ କରିଥିଲୁ। ଆମେ ଯାଇଥିଲୁ ଆଜ୍ଞା ତାଙ୍କ ନିକେ ମାଲା ଫାଲା ସବୁ ଚଢେଇକରି, ବହୁତ ତାଙ୍କ ପାଖରେ ଆମେ କାନ୍ଦି ବି ପକେଇଥିଲୁ ଆଜ୍ଞା।
0: ଆଜ୍ଞା,
1: ସେସବୁ ଆଜ୍ଞା ଜଗନ୍ନାଥ ମହାପ୍ରଭୁ କୃପାରୁ ହିଁ।
0: ବର୍ତ୍ତମାନ ଆପଣ କହିଲେ ଯେ ଜଗନ୍ନାଥ ମହାପ୍ରଭୁଙ୍କର କୃପାରୁ ଆପଣଙ୍କର ସମସ୍ୟାର ସମାଧାନ ହେଲା, ଏବଂ ଆପଣ ମଧ୍ୟ ଯାଇକି ସପରିବାର ଜଗନ୍ନାଥଙ୍କୁ ଧନ୍ୟବାଦ ଅର୍ପଣ କଲେ। ତେବେ ଏ ବର୍ଷର ରଥଯାତ୍ରା ଆସୁଅଛି ଆଗକୁ, ତେବେ ଆପଣ ଜଗନ୍ନାଥଙ୍କୁ କଣ ମାଗିବେ ଏଥର ରଥଯାତ୍ରା?
1: ଆଜ୍ଞା ଏଟା ମାଗିବୁ ଆଜ୍ଞା ସବୁବେଳେ ଆମେ ଆଜ୍ଞା ଆମର ନିଜର ସକାଶେ ମାଗବା ସାଙ୍ଗେ ସାଙ୍ଗେ ସବୁବେଳେ ଆଜ୍ଞା, ମାନେ ସେଠି ରଥଯାତ୍ରାରେ ଖାଲି ନାହିଁ, ସବୁଦିନ ହିଁ ଆମେ ମାଗୁ ଯେ ଭଗବାନ ଆମର ମାନେ ସମସ୍ତଙ୍କର ମଙ୍ଗଲ କରୁ, ଯେତିକି ବି ଆମେ ଅଛୁ, ଯେତିକି ବି ଆମର ଦେଶରେ ଦେଶବାସୀ ସମସ୍ତଙ୍କର ଭଗବାନ ମଙ୍ଗଲ କରନ୍ତୁ, ଏଇଟା ହିଁ ଆମର କାମନା ଅଛି।
0: ଏଇଟା ହେଉଛି ସନାତନ ଧର୍ମର ମୂଳ ବାର୍ତ୍ତା। ତେବେ ସର୍ବେ ଭବନ୍ତୁ ସୁଖିନଃ। ତେବେ ଆସନ୍ତୁ ଏଇ ଏଇଭଳି ଏକ ସୁନ୍ଦର ପବିତ୍ର ମୁହୂର୍ତ୍ତରେ ଆପଣଙ୍କ ପସନ୍ଦର ଗୋଟେ ଭକ୍ତି ଗୀତ ଶୁଣିବା। କଣ ଶୁଣିବେ?
1: ଜଗନ୍ନାଥ ମହାପ୍ରଭୁଙ୍କର କୌଣସି ବି ଗୋଟେ ଭକ୍ତି ଗୀତ ଶୁଣିବେ।
0: ନିଶ୍ଚୟ ଶୁଣାଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର।

ଏତେବେଳେ ଯାଇ ଶୁଣୁଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା ଏବଂ ଆମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ବର୍ତ୍ତମାନ ପ୍ରଚାର କରୁଛୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥିସହିତ ଆମ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ।

ଶ୍ରୋତା ବନ୍ଧୁ, ଆଉ ଡେରି ନ କରି ଆଜିର ଏହି ସୁନ୍ଦର ସକାଳକୁ ଆରମ୍ଭ କରୁଛୁ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ସହିତ। ଟ୍ୟୁନ୍ କରି ଶୁଣୁଥାନ୍ତୁ 103.4 FM ଆକାଶବାଣୀ ପୁରୀ। ହଁ ଶ୍ରୋତା ବନ୍ଧୁ, କହିବାକୁ ଗଲେ ଆମ ସମସ୍ତଙ୍କ ମନ ଏକ ଚୁମ୍ବକ ଭଳି।

ଯଦି ଆପଣ ଧନ ବିଷୟରେ ଚିନ୍ତା କରନ୍ତି ତେବେ ଆପଣ ଧନକୁ ଆକର୍ଷିତ କରିପାରିବେ। ଯଦି ଆପଣ ସମସ୍ୟା ବିଷୟରେ ଚିନ୍ତା କରନ୍ତି ତେବେ ଆପଣ ସମସ୍ୟାକୁ ଆକର୍ଷିତ କରନ୍ତି। ସର୍ବଦା ମନେ ରଖନ୍ତୁ, ଆପଣ ଯେପରି ଚିନ୍ତା କରନ୍ତି ଆପଣଙ୍କ ମନ ତାହାକୁ ସତ୍ୟରେ ପରିଣତ କରିବାର ଶକ୍ତି ରଖେ। ତେଣୁ ଭଲ ଚିନ୍ତାଧାରା ରଖନ୍ତୁ ଏବଂ ସକାରାତ୍ମକ ରୁହନ୍ତୁ। ଯେପରି ଚିନ୍ତା କରିବେ ଜୀବନ ସେପରି ହେବ। ଏଥିସହିତ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଜଗା ହାତରେ ପଘା କଥାଚିତ୍ରର। ଯୁଗଳକଣ୍ଠ ସଜେଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପଡ଼ୱାଲ।

ଆପଣ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ଶ୍ରବି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ଜୀବନର ସବୁଠାରୁ ସୁନ୍ଦର ସମ୍ପର୍କ ସେଇ ଯେଉଁଠି ଶବ୍ଦଠାରୁ ନିରବତା ବୁଝା ପଡ଼େ। ଏଥର ଶୁଣନ୍ତୁ ସନ୍ଧେ ପ୍ରିୟତମା କଥାଚିତ୍ର ଗୀତ ଯୁଗଳଖଣ୍ଡ ଗୀତରୁ ଗାଇଛନ୍ତି ଶିବନାରାୟଣ ପଟ୍ଟନାୟକ ଏବଂ ଏମନ୍ ମହାନ୍ତି।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି ପାଟିରେ ଯେଉଁ କଥା କହିହେଲାନି ସ୍ପନ୍ଦନରେ ସେହି ମୁହୂର୍ତ୍ତକୁ ସାଇତି ରଖିଛି। ତୁମେ ଯଦି ପାରୁଛ ମୋ ନିରବତାକୁ ବୁଝିଛ, କାହିଁକି ନା ତୁମରି ନାଁରେ ହିଁ ମୋ ଦିନର ଆରମ୍ଭ। ଶୁଣନ୍ତୁ ସୌରିନ୍ ଭଟ୍ଟ ଏବଂ ପେମେଲା ଜେନ୍ଙ୍କ କଣ୍ଠରେ ହିରୋ କଥା ଚିତ୍ରର ଗୀତ।

ଶ୍ରୀକ୍ଷେତ୍ର ସୁରଭି ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ଶ୍ରୋତା ବନ୍ଧୁ, ଆମେ ଏଥିରେ ଆପଣଙ୍କୁ ପ୍ରଥମେ ଶୁଣାଇଲୁ ଓଡ଼ିଆ କଥା ଚିତ୍ରର ଗୀତ। ଏଥର ସମୟ ହୋଇଛି ହିନ୍ଦୀ କଥା ଚିତ୍ରର ଗୀତ ଶୁଣିବାର। ହଁ ବନ୍ଧୁ, ସତ ସମ୍ପର୍କ କିଛି ମାଗେ ନାହିଁ, ଖାଲି ସମୟ, ଯତ୍ନ ଓ ଟିକେ ସମ୍ମାନ। ଶୁଣନ୍ତୁ ଆର୍ଯ୍ୟ କଥା ଚିତ୍ର ଗୀତ ଗାଇଛନ୍ତି କୁମାର ଶାନୁ ଏବଂ ଅଲକା ୟାଗ୍ନିକ। ତାହେଲେ ଆସନ୍ତୁ ଶୁଣିବା ପାଇଁ ଏହି ସୁନ୍ଦର ଗୀତଟି।

ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି ହଁ ମଧୁ ଦୁନିଆଟା ଭାରି ସ୍ୱାର୍ଥପର ଏଠି ଯେତେଦିନ ଯାଏ ନିରବ ଥିବେ ସେତେଦିନ ଯାଏ ସମସ୍ତଙ୍କ ଆଗରେ ଆପଣ ଭର ମଣିଷରେ ଗଣା ହେଉଥିବେ ଆଉ ଯେଉଁଦିନଠୁ ଆପଣ ନିଜ ପାଇଁ ମୁହଁ କରିବା ଆରମ୍ଭ କରିଦେବେ ସେହିଦିନଠାରୁ ଆପଣ ନିଜେ ଦୋଷୀ ପାଲଟିଯିବେ। ହିମେଶ ରେଶମିଆଙ୍କ ଗଠରେ ଶୁଣନ୍ତୁ ଆପଣଙ୍କ ସୁରୁର କଥା ଚିତ୍ର ରଖିଥାଉ।

ଶ୍ରୀକ୍ଷେତ୍ର ସୁରଭି ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆମେ ବର୍ତ୍ତମାନ ଆପଣଙ୍କୁ ଶୁଣାଉଛୁ ହିନ୍ଦୀ କଥା ଚିତ୍ର ଗୀତ। ସତରେ ଜୀବନରେ ସବୁ କଷ୍ଟକୁ ମୁହଁ ଖୋଲି କହି ହୁଏନି, ସେଇଥିପାଇଁ ତ ଭଗବାନ ଦୁଇଟି ସୁନ୍ଦର ଆଖିରେ ଲୁହ ଦେଇଛନ୍ତି ପ୍ରକାଶ କରିବା ପାଇଁ। ଉଦିତ ନାରାୟଣଙ୍କ କଣ୍ଠରେ ଶୁଣନ୍ତୁ ଅନାଡ଼ି କଥା ଚିତ୍ରର ଗୀତ।

ଶହେ ତିନି ଦଶମିକ ଚାରି ଏଫ୍ଏମ୍ ଆକାଶବାଣୀ ପୁରୀ କେନ୍ଦ୍ରରୁ ଆପଣ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି। ସତକଥା ଶ୍ରୋତା ବନ୍ଧୁ, ସମ୍ପର୍କକୁ ସୁନ୍ଦର କରେ ଦୁଇଟି ଜିନିଷ, ବିଶ୍ୱାସ

ବିଶ୍ୱାସ ଥିଲେ ଦୂରତା କେବେ ବାଧା ହୁଏନି, ଯତ୍ନ ଥିଲେ ନିରବତା ମଧ୍ୟ ଭଲ ପାଇବାର ଭାଷା ହୋଇଥାଏ। ଏଥିସହିତ କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଶେଷ ଗୀତଟି ଅନ୍ଦାଜ କଥାଚିତ୍ରର ଯୁଗଳକଣ୍ଠ ଗୀତଟିକୁ ସଜାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

0: ହଁ ବନ୍ଧୁ, ସମ୍ପର୍କ କେବଳ କଥାରେ ନୁହେଁ, ହୃଦୟର ସତ୍ୟତା ଓ ପରସ୍ପର ସମ୍ମାନରେ ବଞ୍ଚି ରୁହେ। ଏ ଗୀତଟି ସହିତ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆଜି ପାଇଁ ଜୟଶ୍ରୀ ମୁଦ୍ରାକୁ ବିଦାୟ ଦିଅନ୍ତୁ। ନମସ୍କାର। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଏଇ କିଛି ସମୟ ମଧ୍ୟରେ।
1: आप सुन रहे हैं विविध भारती। लीजिए प्रस्तुत है कार्यक्रम रंग तरंग।

0: ହୋଇପାରିବ। ଭାରତ ଏବଂ ୟୁକେ ଗଣତନ୍ତ୍ର ମଧ୍ୟରେ ବିଶ୍ୱାସ ଏବଂ ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ନିବେଶ ଓ ନବସୃଜନ ଦ୍ୱାରା ପରିଚାଳିତ ଭବିଷ୍ୟତର ସହଭାଗିତା ଗଠନ କ୍ଷେତ୍ରରେ ଏହି ଚୁକ୍ତିନାମା ଉଭୟ ପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଏହି ଚୁକ୍ତିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଭାରତର ପ୍ରାୟ 99% ରପ୍ତାନୀ କ୍ଷେତ୍ର ନିଃଶୁଳ୍କ ବଜାର ପ୍ରବେଶର ସୁବିଧା ପାଇବ। ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟର ପ୍ରାୟ 100%କୁ ଏହା ବିସ୍ତାର କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଚୁକ୍ତିନାମା ବଳରେ ଦେଶର ରପ୍ତାନୀ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିବ। ଭାରତୀୟ ଶିଳ୍ପ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବା ସହ ୟୁକେରେ କାର୍ଯ୍ୟରତ ପେସାଦାର ମାନବ ସମ୍ବଳ ସୁଫଳ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହି ଚୁକ୍ତିନାମା ଦେଶର ଆର୍ଥିକ ସ୍ୱାର୍ଥକୁ ସଶକ୍ତ କରିବା ସହ ଚାଷୀ ଏବଂ କୃଷି କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିଶ୍ୱସ୍ତରରେ ଆୟୁର୍ବେଦ ଏବଂ ଯୋଗକୁ ଏକ ନୂତନ ଉତ୍ସାହର ସହିତ କେନ୍ଦ୍ର ସରକାର ପ୍ରତିପାଦନ କରିପାରିଛନ୍ତି। ନୂଆଦିଲ୍ଲୀରେ ସୁଶ୍ରୁତ 2026 ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି ବୈଜ୍ଞାନିକ ମାନଦଣ୍ଡ ଆଧାରରେ ପ୍ରାଚୀନ ଆୟୁର୍ବେଦ ଶଲ୍ୟ ଚିକିତ୍ସାର ପରମ୍ପରାଗତ ପଦ୍ଧତିକୁ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଘନିଷ୍ଠ ଭାବେ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମାନଦଣ୍ଡ ଆଧାରିତ ତଥ୍ୟ ସଂରକ୍ଷଣ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ଆଧୁନିକ ଗବେଷଣା କୌଶଳର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଆୟୁର୍ବେଦର ବିଶ୍ୱବ୍ୟାପୀ ଗ୍ରହଣୀୟତା ବୃଦ୍ଧି ପାଇପାରିବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୁର୍ବେଦ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ଅଧିକ ମଜବୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
1: आयुर्वेद चिकित्सा का अध्ययन करने वाली बेटियों की संख्या तो बढ़ रही है, लेकिन चिकित्सक बनने के बाद आयुर्वेद से जुड़े प्रोफेशन में बने रहने वाली महिलाओं की संख्या उस अनुपात में नहीं बढ़ रही। इन महिला चिकित्सकों को आयुर्वेद से जुड़े प्रोफेशन में बने रहने और प्रगति की सीढ़ियां चढ़ सकने के सहायक हो सकने वाले उपायों को सुझाया गया है। मुझे लगता है इतने ही सुझाने से पर्याप्त नहीं होगा, उसको अमल में लाने के लिए सबको सोचना होगा।
0: आपण माने संवाद सुनुछंती आकाशवाणी रो। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକ ଅବସରରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ। ତେହେରାନ ଆଲୋଚନା ପାଇଁ ଆଗକୁ ନ ଆସିଲେ ଇରାନ ବିରୁଦ୍ଧରେ ଅଧିକ ଦୃଢ଼ ସାମରିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ ବିରୁଦ୍ଧରେ ଆମେରିକାର ସାମରିକ ପଦକ୍ଷେପ ଜାରି ରହିବ। ଆଗାମୀ ସପ୍ତାହରେ ଇରାନର ଶକ୍ତି କ୍ଷେତ୍ର ଏବଂ ଯୋଗାଯୋଗ ମାଧ୍ୟମ ଓ ସେତୁଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ ପାଖରେ ଆମେରିକା ସହ ଚୁକ୍ତିରେ ପହଞ୍ଚିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ପୂର୍ବରୁ ଖାର୍ଗ ଦ୍ୱୀପ ଉପରେ ଆମେରିକା ଆକ୍ରମଣ କରିସାରିଛି। ତେବେ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ନ କରିବା ଲକ୍ଷ୍ୟ ନେଇ ତୈଳ କ୍ଷେତ୍ରକୁ ବାଦ୍ ଦିଆଯାଇଛି ବୋଲି ଶ୍ରୀ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପରେ ମତ ଉପସ୍ଥାପନ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଆନ୍ତର୍ଜାତିକ ଜଳପଥ ପରିବହନ ପାଇଁ ଏହା ଏବେ ମଧ୍ୟ ଉନ୍ମୁକ୍ତ ରହିଛି, କିନ୍ତୁ ଇରାନର ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଚଣ୍ଡିଗଡ଼ର ଜିନ୍ଦ୍ରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ପରିବେଶ ଅନୁକୂଳ ତଥା ପ୍ରଦୂଷଣମୁକ୍ତ ଏହି ଟ୍ରେନ୍ ଜିନ୍ଦ ଓ ସୋନପତ ମଧ୍ୟରେ ଚଳାଚଳ କରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଜିନ୍ଦ ରେଳ ଷ୍ଟେସନ ଏବଂ ଏକ ମେଡିକାଲ କଲେଜର ଶ୍ରୀ ମୋଦି ଏହି ଅବସରରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କୁରୁକ୍ଷେତ୍ରଠାରେ ଏକ ଉଚ୍ଚ ରେଳପଥ ଏବଂ ନବୀକରଣ ହୋଇଥିବା ରେଳ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ସେ ଉତ୍ସର୍ଗ କରିବେ। କୁରୁକ୍ଷେତ୍ରଠାରେ ଏହି ଅବସରରେ

ଶିଖ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅମ୍ବାଲା ଡିଭିଜନରେ ଚାରୋଟି ରେଳ ଷ୍ଟେସନ ମୋହାଲି ଅମ୍ବ ଅନ୍ଦୌରା ଆନନ୍ଦପୁର ସାହି ଏବଂ କାଲକାର ମଧ୍ୟ ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧରକୁ ଗସ୍ତ କରିବା ପୂର୍ବରୁ ଶ୍ରୀ ମୋଦି ଚଣ୍ଡୀଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ନାଗରିକ ଦାୟିତ୍ୱବାନ ଜନପ୍ରତିନିଧିଙ୍କ ମାଧ୍ୟମରେ ପ୍ରତିକ୍ରିୟାଶୀଳ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଆଶା କରନ୍ତି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ରାଜସ୍ଥାନ ବିଧାନସଭାର 75ତମ ବାର୍ଷିକୀ ପାଳନ ଅବସରରେ ଜୟପୁରରେ ଆୟୋଜିତ ବିଦ୍ୟାଗୌରବ ଯାତ୍ରାର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ସ୍ୱଚ୍ଛତା ଏବଂ ଦାୟିତ୍ୱ ସମ୍ପାଦନ ମାଧ୍ୟମରେ ସୁଶାସନ ସୁନିଶ୍ଚିତ କରିବା ନେଇ ବିଧାନସଭା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଧାନସଭାଗୁଡ଼ିକ ଏକ ଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରନ୍ତି। ସେଠାରେ ଲୋକଙ୍କ ଆକାଂକ୍ଷା ବିକାଶ ଚିନ୍ତାଧାରା ଏବଂ ଆହ୍ୱାନଗୁଡ଼ିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବାର ସୁଯୋଗ ରହିଛି। ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଏଭଳି ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ବୋଲି ଶ୍ରୀ ବିର୍ଲା କହିଛନ୍ତି।

0: ଏବଂ ଆହ୍ୱାନଗୁଡ଼ିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବାର ସୁଯୋଗ ରହିଛି। ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଏଭଳି ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: लोकतंत्र के अंदर विधायी संस्थाएं जहां से आप बेहतर शासन चला सकते हो। मेरा मानना है कि समय परिवर्तनशील है और समय परिवर्तनशील के समय अभी एक उत्तरदायी जवाबदेही शासन भी होना चाहिए, उत्तरदायी जवाबदेह जनपति भी होना चाहिए। समय के साथ हमें परिवर्तन करने की आवश्यकता है। आज जनता उत्तरदायी प्रतिनिधि मानता है। पारदर्शिता भी होनी चाहिए, जवाबदेही भी होनी चाहिए। वही जनपति सफल होगा और वही शासन सफल होगा।
0: ଭାରତ ଦକ୍ଷତା ମିଶନ ଆଜି ଏକାଦଶତମ ବାର୍ଷିକୀ ପାଳନ କରୁଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଯୁବବର୍ଗଙ୍କ ପାଇଁ ନିଯୁକ୍ତି, ଉଦ୍ୟୋଗ ଏବଂ ନିରନ୍ତର ଜୀବିକା ପ୍ରଦାନ କରିବା ଲକ୍ଷ୍ୟରେ ଶିଳ୍ପ ଆଧାରିତ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ମିଶନକୁ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନକଲେ ଇରାନ ବିରୁଦ୍ଧରେ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Anuja Kumar with the Midday News. The headlines. India-UK Comprehensive Economic and Trade Agreement comes into effect. Prime Minister Narendra Modi says it will give fresh momentum to India's farmers, entrepreneurs and MSMEs. Commerce and Industry Minister Piyush Goyal assures sensitive farm products including dairy, vegetables, edible oils are fully safeguarded under CETA. President Draupadi Murmu calls for adopting latest techniques in Ayurveda for greater good. India urges for UN Security Council reforms, warns inaction is eroding global public confidence. Red alert for heavy rain in Odisha today. And in FIFA World Cup, defending champions Argentina to take on England in the second semi-final at Atlanta Stadium tonight. And now the news in detail. Prime Minister Narendra Modi today said that the Comprehensive Economic and Trade Agreement, CETA, and the Agreement on Social Security, which came into force today, is a significant moment in the partnership of India and United Kingdom. Mr. Modi made these remarks while sharing a social media post of Union Commerce and Industry Minister Piyush Goyal. The Prime Minister added, the CETA will give a fresh momentum to India's farmers, entrepreneurs and MSMEs along with several vibrant sectors gaining stronger access to the UK market. The Prime Minister noted that it will also deepen cooperation in technology, professional services and innovation while supporting greater mobility for skilled Indian talent. On the Agreement on Social Security or the Double Contribution Convention coming into effect today, the Prime Minister said it will provide invaluable support to Indian professionals working temporarily in the UK and strengthen the competitiveness of Indian enterprises. The Double Contribution Convention will reinforce the mobility and competitiveness of the Indian professionals in the United Kingdom. Mr. Modi noted that this moment reflects the trust between India-UK democracies and their resolve to build a forward-looking partnership driven by trade, technology, investment and innovation. The Prime Minister highlighted that India and the UK will continue working together for shared prosperity. Our correspondent tells us more on the agreement which grants Indian exports zero duty access to 99% of tariff lines in the UK market.
3: The agreement between India and UK marks a new phase in the country's economic diplomacy. This will significantly enhance the

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର ଆଜି ଅଧ୍ୟାୟ 1328।

ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଯୁବ ଭାଇ ଓ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର ଉପସ୍ଥାପନାରେ ଭାଗ୍ୟଶ୍ରୀ ପଟ୍ଟନାୟକ ଏବଂ ସିପ୍ରା ମିଶ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଭକ୍ତିକାନ୍ତି ଭକ୍ତମାନଙ୍କୁ ଆସ୍ଥା ଓ ପରମ୍ପରା ସହ ନିବିଡ଼ ଭାବରେ ବାନ୍ଧି ରଖିଥାଏ।
1: ଆଉ ରଥଯାତ୍ରାର ସବୁଠାରୁ ପ୍ରସିଦ୍ଧ ପରମ୍ପରା ହେଉଛି ଛେରା ପହଁରା। ଏହି ସମୟରେ ପୁରୀର ଗଜପତି ମହାରାଜ ସୁନାର ଝାଡ଼ୁରେ ତିନୋଟି ରଥକୁ ସଫା କରନ୍ତି। ଏହା ଦର୍ଶାଏ ଯେ ଭଗବାନଙ୍କ ସମ୍ମୁଖରେ ରାଜା ଓ ପ୍ରଜାମାନଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ, ସେବା ହିଁ ସର୍ବୋତ୍ତମ ଧର୍ମ।
0: ଶ୍ରୋତା ବନ୍ଧୁ, ଆସନ୍ତାକାଲି ମହାପ୍ରଭୁ ତିନୋଟି ରଥରେ ବସି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଏହି ମନ୍ଦିରକୁ ଭକ୍ତମାନେ ମାଉସୀ ମାଙ୍କ ଘର ବୋଲି କୁହନ୍ତି। ସେଠାରେ ସାତ ଦିନ ବିରାଜମାନ ରହିବା ପରେ ବାହୁଡ଼ା ଯାତ୍ରାରେ ପୁଣି ଥରେ ଶ୍ରୀମନ୍ଦିରକୁ ଫେରି ଆସିଥାନ୍ତି। ବାହୁଡ଼ା ପରେ ଏକାଦଶୀ ଦିନ ତିନି ଠାକୁର ସୁନାର ଅଳଙ୍କାରରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ସୁନାବେଶ ଦେଖିବା ପାଇଁ ସାରା ଭାରତ ବର୍ଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସମବେତ ହୁଅନ୍ତି।
1: ଶ୍ରୋତା ବନ୍ଧୁ, ମନେ ରଖନ୍ତୁ, ରଥଯାତ୍ରା ଆମକୁ ଶିଖାଏ ଯେ ଭଗବାନ କେବଳ ମନ୍ଦିର ଭିତରେ ସୀମିତ ନୁହନ୍ତି, ସେ ନିଜ ଭକ୍ତମାନଙ୍କ ସହ ଭେଟ କରିବା ପାଇଁ ତାଙ୍କ ପାଖକୁ ଆସନ୍ତି। ରଥର ରସି ଟାଣିବା ମାଧ୍ୟମରେ ଭକ୍ତମାନେ ନିଜ ଜୀବନକୁ ଧର୍ମ, ପ୍ରେମ ଓ ସେବାର ପଥରେ ଆଗେଇ ନେବାର ସଂକଳ୍ପ କରନ୍ତି। ଆଉ ଜାଣିଛନ୍ତି, ରଥଯାତ୍ରା ଭାରତର ବିବିଧତାରେ ଏକତାର ସର୍ବୋକୃଷ୍ଟ ଉଦାହରଣ। ଏହି ଉତ୍ସବରେ ଧନୀ ଗରିବ, ଛୋଟ ବଡ଼, ନାରୀ ପୁରୁଷ, ଦେଶୀ ବିଦେଶୀ ସମସ୍ତେ ଏକାଠି ହୋଇ ରଥ ଟାଣନ୍ତି। ଏହା ସମାଜରେ ସମାନତା, ସହଯୋଗ ଓ ଭାଇଚାରାର ବାର୍ତ୍ତା ପ୍ରସାର କରେ।
0: ଶ୍ରୋତା ବନ୍ଧୁ, ରଥଯାତ୍ରା ହେଉଛି ଭକ୍ତି, ମାନବତା, ସମାନତା ଓ ସେବାର ଅପୂର୍ବ ସମନ୍ୱୟ। ଏହା କେବଳ ଓଡ଼ିଶାର ଗୌରବ ନୁହେଁ, ବରଂ ସମଗ୍ର ଭାରତର ସାଂସ୍କୃତିକ ଐତିହ୍ୟର ଏକ ଉଜ୍ଜ୍ୱଳ ଅଧ୍ୟାୟ। ମହାପ୍ରଭୁ ଶ୍ରୀ ଜଗତରନାଥ ଜଗନ୍ନାଥଙ୍କର ଏହି ମହାପର୍ବ ଆମକୁ ପ୍ରେମ, ଦୟା, କ୍ଷମା, ସହିଷ୍ଣୁତା ଓ ମାନବ ସେବାର ଶିକ୍ଷା ଦେଇଥାଏ। ଆମେ ସମସ୍ତେ ଏହି ମହାନ ପରମ୍ପରାର ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରି ଏକ ସୁନ୍ଦର, ସୁସ୍ଥ ଓ ସମନ୍ୱିତ ସମାଜ ଗଠନରେ ସହଯୋଗ କରିବା ନିହାତି ଆବଶ୍ୟକ।
1: ଶ୍ରୋତା ବନ୍ଧୁ, ଶ୍ରୀ ଜଗନ୍ନାଥଙ୍କ ବିଷୟରେ ତ ଏତେ ସାରା କଥା ହେଲେଣି, କିନ୍ତୁ ଚାଲନ୍ତୁ ନା ବର୍ତ୍ତମାନ କିଛି ସମୟର ବିରତି ନେଇ ଶୁଣିନେବା ଏହି ଭକ୍ତିପୂତ ଗୀତଟି।

ଯୁବବନ୍ଧୁ, ପାଖେଇ ଆସିଲାଣି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା। ଏଥିପାଇଁ ମହାପ୍ରଭୁଙ୍କ ଜନ୍ମବେଦୀ ଶ୍ରୀ ଗୁଣ୍ଡିଚା ମନ୍ଦିର ସଜେଇ ହେବାରେ ଲାଗିଛି, ଅପେକ୍ଷାରତ ଚତୁର୍ଦ୍ଧ ମୂର୍ତ୍ତିଙ୍କ ନିମନ୍ତେ। ମହାପ୍ରଭୁଙ୍କ ଆସିବା ପୂର୍ବରୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଓ ନାକଚଣା ଦ୍ୱାର ସମେତ ଶରଧାବାଲିକୁ ସଜେଇବାରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନ। କିନ୍ତୁ ଜାଣିଛନ୍ତି, ପ୍ରତିବର୍ଷ ରଥଯାତ୍ରା ପୂର୍ବ ଦିନ ବା ଆଜିର ଦିନରେ ଗୌଡ଼ୀୟ ବୈଷ୍ଣବମାନେ ଶ୍ରୀ ଗୁଣ୍ଡିଚା ମନ୍ଦିର ମାର୍ଜନା କରିଥାନ୍ତି। ପ୍ରାୟ 500ରୁ ଉର୍ଦ୍ଧ ବର୍ଷ ଧରି ଏହି ପରମ୍ପରା ଚାଲି ଆସିଛି। ରଥଯାତ୍ରା ଆସିଲେ ଗୌଡ଼ୀୟ ବୈଷ୍ଣବମାନଙ୍କ ସହ ବଙ୍ଗୀୟ ଭକ୍ତ ଓ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ମାର୍ଜନାରେ ସାମିଲ ହୋଇଥାନ୍ତି। ପୂର୍ବ କାଳରେ ତ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସର ପରିତ୍ୟକ୍ତ ଅବସ୍ଥାରେ ରହୁଥିଲା। କେବଳ ରଥଯାତ୍ରା 9 ଦିନ ଚତୁର୍ଥ ବିଗ୍ରହ ଏଠାରେ ଅବସ୍ଥାନ କରିଥିବାରୁ ଭକ୍ତମାନେ ଦର୍ଶନ ପାଇଁ ଆସୁଥିଲେ। ମହାପ୍ରଭୁ ବିଦାୟ ନେବା ପରେ ବର୍ଷ

0: ଅନ୍ୟ ଦିନ ଏଠାରେ ବାବନାଭୂତ ରହୁଥିବା ଜନଶ୍ରୁତି ରହିଛି। ତେଣୁ ରଥଯାତ୍ରା ପୂର୍ବ ଦିନ କୁଣ୍ଡିଚା ମନ୍ଦିର ପରିସର ସହ ଚତୁର୍ପାର୍ଶ୍ୱକୁ ଗୌଡ଼ୀୟ ବୈଷ୍ଣବ ସାଧୁସନ୍ଥ ଓ ଭକ୍ତମାନେ ଆସି ମାର୍ଜନା କରିଥାନ୍ତି। ଏଥିସହ ଗର୍ଭଗୃହ ପ୍ରଭୃତିକୁ ସଫା କରିଥାନ୍ତି। ଏହା ସଫା ହେବା ପରେ ବାବନାଭୂତ ଗୁଣ୍ଡିଚା ମନ୍ଦିରରୁ ବିଦାୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।
1: ଆଉ କିଛି ସମୟ ପରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବଡ଼ଦାଣ୍ଡରେ ପ୍ରସ୍ତୁତ ହେଲାଣି ରଥତ୍ରୟ। କିନ୍ତୁ ଜାଣିଛନ୍ତି ଠାକୁରଙ୍କ ସିଂହାସନର ଏକ ଅଂଶ ହେଉଛି ପ୍ରଭା। ଠାକୁରେ ପ୍ରଭାକୁ ଆଉଜିକି ଅବସ୍ଥାନ କରିଥାନ୍ତି। ତିନି ରଥରେ କନା ମଣ୍ଡଣି କାର୍ଯ୍ୟ ଶେଷ ହୋଇ ଅଳଙ୍କରଣ ସରିଲେ ରଥ କାର୍ଯ୍ୟ ଶେଷ ହେବ। ତାଳଧ୍ୱଜ ରଥରେ ସବୁଜ ରଙ୍ଗର, ନନ୍ଦିଘୋଷ ରଥରେ ହଳଦିଆ ଓ ଦର୍ପଦଳନ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି। ଆଜି ପ୍ରଭା କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକାର। ପ୍ରଭା ସ୍ଥାପନ ହେଲେ ରଥରେ ଠାକୁରଙ୍କର ଅବସ୍ଥାନ ପାଇଁ ବେଦୀ ସିଂହାସନ କାର୍ଯ୍ୟ ଶେଷ ହେବ
0: ଏବଂ ତାପରେ ଧମକ ଉପରେ ଜଗତ ପୃଷ୍ଠ ଶ୍ରେଣୀ ରଖାଯାଇ ତା ଉପରେ ପଟା ପଡି ସିଂହାସନ ପରିଛା ପଡିଥିବ। ଭୋଇ ସେବକ ମାନେ ପ୍ରଭା ରଖିବେ, ପରେ ପ୍ରଭା କଣ୍ଟା ପଡିବ, ଶେଷରେ ପଟା ପଡି ଚକା ରଖାଯିବ। ରଥଯାତ୍ରା ଅବସରରେ ଚକା ବେଦୀରେ ଠାକୁରେ ବସିବେ। ସିଂହାସନ ଉପରେ କନକମୁଣ୍ଡି କାର୍ଯ୍ୟ ଶେଷ ହୋଇଯିବ। କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିବ। ରଥରେ ପିତ୍ତଳର ଅଳଙ୍କାର ମାନ ଲଗାଯାଉଛି। ପିତ୍ତଳର କଦଳୀ ଗଛ, ମକର, ରାହୁ ମୁଣ୍ଡ, ହଂସ ଓ ମାଛ ଆଦି ଲାଗୁଛି। ରଥ ରକ୍ଷକ ମାନଙ୍କୁ ସ୍ଥାପନ କରାଯାଇ ପ୍ରସ୍ତୁତ ହୋଇଯିବ ରଥତ୍ରୟ। ଏହାପରେ ରଥକଳାରୁ ତିନି ରଥକୁ ଟଣାଯାଇ ସିଂହଦ୍ୱାରରେ ପହଞ୍ଚା ଯାଇଛି।

0: ଯୁବବନ୍ଧୁ, ରଥଯାତ୍ରା ସମ୍ବନ୍ଧରେ ତ ଅନେକ କଥା ହେଲେ, ଅନେକ ତଥ୍ୟ ମଧ୍ୟ ପାଇଲେ, କିନ୍ତୁ ଆପଣ ଜାଣନ୍ତି କି, ଯୁବକ ଓ ଯୁବତୀମାନେ ହେଉଛନ୍ତି ଯେକୌଣସି ଦେଶର ସବୁଠାରୁ ବଡ଼ ସମ୍ପଦ। କିନ୍ତୁ କେବଳ ଶିକ୍ଷା ନୁହେଁ, ଜୀବନ ଓ କର୍ମକ୍ଷେତ୍ରରେ ସଫଳ ହେବା ପାଇଁ ଦକ୍ଷତା ଅତ୍ୟନ୍ତ ଜରୁରୀ। ସେହି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ମାସ 15 ତାରିଖରେ ବା ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଏ। ଏହା କେବଳ ଏକ ଦିବସ ନୁହେଁ, ଏହା ଯୁବପିଢ଼ିର ସ୍ୱପ୍ନ, ସାମର୍ଥ୍ୟ, ସୃଜନଶୀଳତା ଏବଂ ଆତ୍ମନିର୍ଭରତାକୁ ସମ୍ମାନ ଜଣାଇବାର ଏକ ବିଶ୍ୱବ୍ୟାପୀ ପ୍ରୟାସ।
1: ଯୁବବନ୍ଧୁ, 2014 ଜାତିସଂଘ ସାଧାରଣ ପରିଷଦ ଜୁଲାଇ 15 ବିଶ୍ୱ ଯୁବ ଦକ୍ଷତା ଦିବସ ଭାବରେ ଘୋଷଣା କରିଥିଲା। 2015 ଏହା ବିଶ୍ୱବ୍ୟାପୀ ଭାବରେ ପାଳିତ ହେଉଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯୁବମାନଙ୍କୁ ବୃତ୍ତିଗତ, ବୈଷୟିକ ଓ ଜୀବନୋପଯୋଗୀ କାର୍ଯ୍ୟରେ ସକ୍ଷମ କରିବା।
0: ମନେ ରଖନ୍ତୁ ବନ୍ଧୁଗଣ, ଦକ୍ଷତା କେବଳ ଗୋଟିଏ କାମ କରିବାର କ୍ଷମତା ନୁହେଁ, ଏହା ଜ୍ଞାନ, ଅଭିଜ୍ଞତା, ଅଭ୍ୟାସ ଏବଂ ସୃଜନଶୀଳତାର ସମନ୍ୱୟ। ଆଜିର ଯୁଗରେ ତ ଦକ୍ଷତା ଗୁଡିକ ବେଶୀ ଗୁରୁତ୍ୱପୂର୍ଣ୍ଣ, ଯେମିତିକି ଡିଜିଟାଲ ଦକ୍ଷତା, ସମସ୍ୟା ସମାଧାନ କ୍ଷମତା ଦକ୍ଷତା, କମ୍ପ୍ୟୁଟର ଓ ଆଇଟି ଜ୍ଞାନ, ଯୋଗାଯୋଗ କୌଶଳ, ନେତୃତ୍ୱ ଗୁଣ, ଉଦ୍ୟୋଗୀ ମନୋଭାବ, ଆର୍ଥିକ ସଚେତନତା, ଦଳଗତ କାର୍ଯ୍ୟ କରିବାର କ୍ଷମତା ମଧ୍ୟ।
1: ଶ୍ରୋତା ବନ୍ଧୁ, ଆପଣମାନେ ତ ନିଶ୍ଚୟ ଭାବରେ ଜାଣିଥିବେ ଯେ ଆଜିର ବିଶ୍ୱ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ, ଡିଜିଟାଲ ଅର୍ଥନୀତି ଏବଂ ନୂତନ ପ୍ରଯୁକ୍ତି ସହିତ ନୂତନ ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହେଉଛି। କେବଳ ଡିଗ୍ରୀ ନୁହେଁ, ଦକ୍ଷତା ହିଁ ଆଜିର ସଫଳତାର ଏକ ମୁଖ୍ୟ ଚାବିକାଠି। ଜଣେ ଦକ୍ଷ ଯୁବକ ସହଜରେ ନିଯୁକ୍ତି ପାଇପାରେ, ନିଜେ ଉଦ୍ୟୋଗ ଆରମ୍ଭ କରିପାରେ, ଆତ୍ମନିର୍ଭର ହୋଇପାରେ, ସମାଜ ଓ ଦେଶର ଉନ୍ନତିରେ ମଧ୍ୟ ଭୂମିକା ନେଇପାରେ।
0: ହଁ ବନ୍ଧୁଗଣ, ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ତେଣୁ ଯୁବଶକ୍ତିକୁ ଦକ୍ଷତା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି, ଯେପରିକି ସ୍କିଲ ଇଣ୍ଡିଆ ମିଶନ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଜନଶିକ୍ଷଣ ସଂସ୍ଥାନ, ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ITI, ପଲିଟେକ୍ନିକ ଓ ବୃତ୍ତିଗତ ଶିକ୍ଷା। ଏହିସବୁ ପଦକ୍ଷେପ ଯୁବକମାନଙ୍କୁ ଚାକିରି ଓ ସ୍ୱରୋଜଗାର ପାଇଁ ପ୍ରସ୍ତୁତ କରୁଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ କୌଶଳ ବିକାଶ କେନ୍ଦ୍ର, ITI, ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ଓ ଅନ୍ୟାନ୍ୟ ସଂସ୍ଥା ମାଧ୍ୟମରେ ହଜାର ହଜାର ଯୁବକ ଓ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
1: ଶ୍ରୋତା ବନ୍ଧୁ, ବିଶ୍ୱ ଯୁବ ଦକ୍ଷତା ଦିବସ ଆମକୁ ଏହି ବାର୍ତ୍ତା ଦେଇଥାଏ ଯେ ଦକ୍ଷ ଯୁବଶକ୍ତି ହିଁ ଏକ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭର ରାଷ୍ଟ୍ରର ଭିତ୍ତି। ତେବେ ଆସନ୍ତୁ ନା ଆମେ ସମସ୍ତେ ଶିକ୍ଷା ସହିତ ଦକ୍ଷତାକୁ ମଧ୍ୟ ଗୁରୁତ୍ୱ ଦେବା, ନୂତନ କୌଶଳ ଶିଖିବା, ଅନ୍ୟମାନଙ୍କୁ କିଛି ଶିଖାଇବା ଏବଂ ଏକ ଦକ୍ଷ ଭାରତ ଗଠନରେ ନିଜର ଅବଦାନକୁ ଆଗରେ ରଖିବା।
0: ବନ୍ଧୁଗଣ, ସମୟ ସହିତ ନିଜକୁ ବଦଳାନ୍ତୁ, ନୂଆ କଥା ଶିଖନ୍ତୁ, ପ୍ରତିଦିନ ଗୋଟିଏ ନୂଆ ଦକ୍ଷତା ହାସଲ କରିବାକୁ ଚେଷ୍ଟା କରନ୍ତୁ, କାରଣ ଆଜିର ଦକ୍ଷତା ଆସନ୍ତା କାଲିର ସଫଳତା।
1: ଶ୍ରୋତା ବନ୍ଧୁ, କଥାବାର୍ତ୍ତା ତ ଅନେକ ହେଲେଣି, ହେଲେ ତା ମଝିରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣି ନେବା ଏହି ସୁନ୍ଦର ଗୀତଟି।

କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଆଜି ସନ୍ଧ୍ୟା 6:11 ସମୟରେ ଆପଣମାନେ ଶୁଣିପାରିବେ ପୁରୀ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀଙ୍କଠାରୁ ଆସନ୍ତା ପବିତ୍ର ରଥଯାତ୍ରା 2026 ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କରାଯାଉଥିବା ବିଶେଷ ପୂର୍ବ ପ୍ରସ୍ତୁତି ସମ୍ପର୍କରେ। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରିବୁ ଆକାଶବାଣୀ କଟକରୁ। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 7 ସମୟରେ। 7:30 କୃଷି ହଲଚଲରେ ଶୁଣିପାରିବେ ଗୋପାଳନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିବେ ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପାଣିପୁଷ୍ଟି ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ନିରଞ୍ଜନ ପଣ୍ଡା। ତା ସହିତ କାର୍ଯ୍ୟକ୍ରମରେ ଚାଷୀ ଅନୁଭୂତିରେ ଶୁଣିପାରିବେ କନ୍ଦମୂଳ ଚାଷ ସମ୍ପର୍କରେ। ରାତି 8:00 ଆଜି ଶୁଣିପାରିବେ ପୁରୀ ଜିଲ୍ଲାର ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଶାସନିକ ଅଧିକାରୀ ଡକ୍ଟର ଅରବିନ୍ଦ ପାଢ଼ୀଙ୍କଠାରୁ ଆସନ୍ତା ରଥଯାତ୍ରା 2026 ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବାର୍ତ୍ତା। ରାତି 8:15 ଆପଣମାନେ ଶୁଣିପାରିବେ ରଥଯାତ୍ରା ଉପଲକ୍ଷେ ଏକ ବିଶେଷ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। 8:30 ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ। 9:30 ଆପଣ ଶୁଣିପାରିବେ ହେଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ। ରାତି 10 ସମୟରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ପରେ ପରେ 10:30 ଶୁଣିପାରିବେ ଜଗନ୍ନାଥ ଭଜନ। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକରୁ। 6:40 ଶ୍ରୀ ରାମଚରିତ ମାନସର 137 ଅଧ୍ୟାୟ ଶୁଣିପାରିବେ ଜଗନ୍ନାଥ ଭଜନ। 7:25 ଏଠି ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ ଆସନ୍ତାକାଲି ସକାଳ 7:30 ଆପଣମାନେ ଶୁଣିପାରିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା 2026 ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଚାର କରିବ ଆକାଶବାଣୀ କଟକରୁ।

ଶୁଣିଲେ ହିନ୍ଦୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓଘଟରେ ସମୟ ବର୍ତ୍ତମାନ 6:05:24। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ।

0: ଏବେ ଆସନ୍ତୁ ଶୁଣିବା ପାଣିପାଗର ସୂଚନା ସମ୍ପର୍କରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଥିଲା ବେଳେ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀରେ ସର୍ବାଧିକ 14 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା। ଆସନ୍ତା 15-17 ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ଅଞ୍ଚଳରେ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବ। ତା ସହିତ ବେଳେବେଳେ 60 କିଲୋମିଟର ମଧ୍ୟ ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଚାଷୀମାନଙ୍କ ପାଇଁ ରହିଛି କ'ଣ ପାଣିପାଗ ସୂଚନା ଆସନ୍ତୁ ଜାଣିବା। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଖୋର୍ଦ୍ଧା, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ସମ୍ବାଦ ଏଇଠାରେ ଶେଷ ହେଲା।
1: पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ

0: ଚଳିତ ବର୍ଷ କରାଯାଇଛି। କେଉଁ କେଉଁ ସ୍ଥାନରେ ସେମାନଙ୍କ ପାଇଁ ଏଭଳି ସୁବିଧା ରହିଛି ସେମାନେ ଦେଖିକି ଜାଣିପାରିବେ ଯେ ଏଗୁଡ଼ିକ ଏଇପଟ ଗଲେ ପଡ଼ିବ।
1: ଆପଣ ଜାଣି ଖୁସି ହେବେ, ଆମର ବିଭିନ୍ନ ବିଭାଗର ଯେଉଁ ସମନ୍ୱୟ ବୈଠକ ହୋଇଥାଏ ସେଥିରେ ନିର୍ଦ୍ଦେଶ ଦିଆଯାଇଥିଲା ସରକାରଙ୍କ ପକ୍ଷରୁ, ଜିଲ୍ଲା ପ୍ରଶାସନ ପକ୍ଷରୁ। ସେହି ଆଧାରରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ 1000+ ସ୍ଥାନରେ ସବୁ ଫଳକ ଲଗାଯାଇଛି। ଆମର ବିଭିନ୍ନ ସ୍ଥାନରେ ଯେଉଁ ସୂଚନା ଫଳକ ଗୁଡ଼ିକ ରହିଛି ତାହା ମଧ୍ୟ ତାଙ୍କୁ ସହାୟକ ହେଲା ଭଳି ବ୍ୟବସ୍ଥା ରହିଛି, ଅର୍ଥାତ୍ ମେନ୍ ରୋଡ଼ରେ ସବୁ କରାଯାଇଛି, ତାଙ୍କ ଦୃଷ୍ଟିରେ ରହିବ। ଇଏ ପ୍ରଥମ କଥା। ଦ୍ୱିତୀୟ କଥା, ଆମର ଚଳିତ ବର୍ଷ ଗୋଟେ QR କୋଡ଼୍ ଡେଭଲପ୍ କରାଯାଇଛି, ଯେଉଁଥିରେ QR କୋଡ଼୍ଟାକୁ ଆପଣ ଯଦି ସ୍କାନ୍ କରୁଛନ୍ତି ସେଥିରେ ଏଭ୍ରିଥିଙ୍ଗ ସବୁ ଯାହା ଯାହା ବେସିକ୍ ଫ୍ୟାସିଲିଟିଜ୍ ରହିଛି, ଅର୍ଥାତ୍ ଶୌଚାଳୟ କେଉଁଠାରେ, ସ୍ୱାସ୍ଥ୍ୟ ସେବା ପାଇଁ ଚିକିତ୍ସା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କେଉଁଠାରେ, ପାନୀୟ ଜଳ କେଉଁଠାରେ, ଇତ୍ୟାଦି ଇତ୍ୟାଦି ଏଭ୍ରିଥିଙ୍ଗ ସେଥିରେ ମଧ୍ୟ ସ୍ଥାନିତ କରାଯାଇଛି, ଯାହା ଏକ ବଡ଼ ପଦକ୍ଷେପ, ଯାହାକି ବାହାରୁ ଆସୁଥିବା ଯେଉଁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁକା ବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏଇଟା ଗୋଟେ ବେଶ୍ ସହାୟକ ହୋଇପାରିବ।
0: ଯେତେବେଳେ ବଡ଼ଦାଣ୍ଡରେ ରଥ ଟଣାଯିବ ସେହି ସମୟରେ ଏହି ସୂଚନା କେନ୍ଦ୍ର ମାଧ୍ୟମରେ ଯାତ୍ରୀମାନଙ୍କୁ କ'ଣ ସବୁ ସୂଚନା ଦିଆଯିବ?
1: ନୀତି କାନ୍ତିର ବିଭିନ୍ନ ସୂଚନା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ତ ଯାହା ଅତ୍ୟାବଶ୍ୟକ ସୂଚନା, ଧରାଯାଉ ପୋଲିସ ତରଫରୁ ଯାହା ଯାହା ଆଡ଼ଭାଇଜରି ରହିଛି ଯେ ଆପଣମାନେ ନିଜ ଛୋଟ ପିଲାମାନଙ୍କୁ ଆଣୁଛନ୍ତି ସେମାନଙ୍କୁ ହାତ ଛଡ଼ା କରନ୍ତୁ ନାହିଁ, ନିଜ ଜିନିଷପତ୍ର ପ୍ରତି ସାବଧାନ ରୁହନ୍ତୁ, ଗହଳିକି ଅଯଥା ଯାଆନ୍ତୁ ନାହିଁ, ଇତ୍ୟାଦି ଇତ୍ୟାଦି ଯେଉଁ ଆଡ଼ଭାଇଜରି ରହିଛି ସେହି ସମ୍ପର୍କରେ ସୂଚନା ଦିଆଯିବ। ତା ସହିତ ସବୁଠୁ ବଡ଼ ଜିନିଷ ଗୋଟିଏ ରିଅଲ ଟାଇମ୍ର, ଅର୍ଥାତ୍ ନୀତିକାନ୍ତି ବନ୍ଦ ଅଛି, ନୀତିକାନ୍ତି ବନ୍ଦ ଥିବାରୁ ସେମାନେ ତାଙ୍କର ଗୋଟେ ଖୋଲା ଜାଗା ଦେଖି ବସିପାରିବେ, ବୁଲିପାରିବେ ଇତ୍ୟାଦି, ଏବେ କ'ଣ ହୁଏ ତା'ର ସୂଚନା ନ ପାଇବାରୁ ସମସ୍ତେ ଏକକାଳୀନ ପଳେଇ ଆସନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ, ତାହା ଫଳରେ ଭିଡ଼ ହୁଏ। ଯେଉଁ LED ମାଧ୍ୟମରେ ବା ଯେଉଁ ସୂଚନା କେନ୍ଦ୍ର ମାଧ୍ୟମରେ ଆମେ ସେଇ ସୂଚନାଟାକୁ ବାରମ୍ବାର ପ୍ରଚାର ପ୍ରସାର କଲା ଫଳରେ ଲୋକେ ଜାଣିଲେ ଯେ ମହାପ୍ରଭୁଙ୍କର ଦର୍ଶନ ଏବେ ବନ୍ଦ ଅଛି, ଯାହାଫଳରେ ସେମାନେ ତାଙ୍କର ସେହି ସମୟରେ ଅଯଥା ଗହଳି ନକରି ତାଙ୍କର ବିଭିନ୍ନ ଅଲଗା କାମରେ ମଧ୍ୟ, ଅଲଗା ଏନ୍ଜୟମେଣ୍ଟରେ ମଧ୍ୟ ସେମାନେ ରହିପାରିବେ, ଯାହାଫଳରେ ଅଯଥା ଗହଳିକି ନିୟନ୍ତ୍ରଣ ବା ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ।
0: ତେବେ ଲକ୍ଷାଧିକ ଲୋକ ଏହି ବସ୍, ଟ୍ରେନ୍ ଏବଂ ବିଭିନ୍ନ ମାଧ୍ୟମରେ ସେମାନେ ସହର ଭିତରକୁ ପ୍ରବେଶ କରିବେ ଏବଂ ମହାପ୍ରଭୁଙ୍କର ଏହି ଦିବ୍ୟ ରଥଯାତ୍ରା ସେମାନେ ଉପଭୋଗ କରିବେ, ସେମାନଙ୍କୁ କ'ଣ କହିବେ ଯେଉଁମାନେ ସହରକୁ ପ୍ରବେଶ କରିବା ପରେ ସେମାନେ କ'ଣ କ'ଣ କରିବା ଉଚିତ ଯାହାଫଳରେ କି ସେମାନେ ସୁନ୍ଦର ଭାବରେ ମହାପ୍ରଭୁଙ୍କର ଏହି ଦିବ୍ୟ ଯାତ୍ରାକୁ ଆନନ୍ଦ ଭାବରେ ଉପଭୋଗ କରିପାରିବେ?
1: ପ୍ରଶାସନ ଏବଂ ସରକାରଙ୍କର ତତ୍ପରତା ରହିଛି ଯେ କେମିତି ଯେକୌଣସି ଶ୍ରଦ୍ଧାଳୁ ଜଣେ ଆସୁଛି ଯେ ଗୋଟେ ସୁଖଦ ଅନୁଭୂତି ନେଇଯାଉ, ଭଲରେ ମହାପ୍ରଭୁଙ୍କ ଦର୍ଶନ କରୁ, ଏବଂ ସେହି ଅନୁସାରେ ଆମେ ତାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ବ୍ୟବସ୍ଥାଟା ହେଉଛି ଏଇଆ, ଜଣେ ଆସିଲା ମହାପ୍ରଭୁଙ୍କର ଦର୍ଶନ ପାଇଁ, ଦେଖିଲା, ଦର୍ଶନ କଲା, ରଥ ଟାଣିଲା, ଏବଂ ଆମର ବିଭିନ୍ନ ଯେଉଁ ଆଶ୍ରୟସ୍ଥଳ ସହ ଅନ୍ୟାନ୍ୟ ଯାହା ସୁବିଧା ରହିଛି ତାକୁ ତାଙ୍କ ଆବଶ୍ୟକତା ଅନୁସାରେ, କେଉଁଠି ପାନୀୟ ଜଳ ରହିଛି, କେଉଁଠି ଖାଦ୍ୟ ରହିଛି, ଏଗୁଡ଼ା ସବୁ ବ୍ୟବସ୍ଥା କରାଯାଇଛି ସେମାନଙ୍କ ପାଇଁ। ତେଣୁ ଏଥିରେ ସେମାନେ ନିଶ୍ଚିନ୍ତ ଭାବରେ ସହଯୋଗ କରିବେ, ଦର୍ଶନ କରିସାରିଲା ପରେ ଅଯଥା ଭିଡ଼ ନ କରି ବା ରାସ୍ତା ମଝିରେ ନ ଠିଆ ହେଇ ସେମାନେ ପାଖେଇ ଯିବେ ବା ନିଜ ନିଜ ଅଞ୍ଚଳକୁ ଫେରି ଯାଇପାରିବେ, ଯାହାଫଳରେ ଅନ୍ୟମାନେ ସୁଯୋଗ ପାଇବେ। ଆମେ ଅନୁରୋଧ କରିବୁ ସମସ୍ତେ ମହାପ୍ରଭୁଙ୍କ ଦର୍ଶନ କରନ୍ତୁ, ତେଣୁ ଅଯଥା ରାସ୍ତା ଉପରେ ଠିଆ ହେଇ ଗପସପ୍ କରିବା ବା ସେମାନଙ୍କୁ ଅଲଗା ଗୋଷ୍ଠୀଗତ ଭାବରେ ସେମାନେ ଏକାଠି ନ ହୋଇ ମାନେ ସ୍ଥାନ ପରିତ୍ୟାଗ କରିଦେବା, ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ଆମେ ନିଶ୍ଚିନ୍ତ ଅନୁରୋଧ କରିବୁ।
0: ବହୁତ ଲୋକ ଚାହାନ୍ତି ସେମାନେ କିଭଳି ଭାବରେ ଯେଉଁ ଆସିବେ ଶ୍ରୀକ୍ଷେତ୍ରକୁ, ସେମାନେ ଯଦି ଦିନକରୁ ଅଧିକା ସମୟ ରହୁଛନ୍ତି ଟିକେ କମ୍ ଦାମ୍ରେ କେମିତି ରହିବେ ଧର୍ମଶାଳା ବା ହୋଟେଲ ମାନଙ୍କରେ? ପ୍ରାୟ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଏସବୁ ଭର୍ତ୍ତି ହୋଇଯାଇଥାଏ, ତେବେ ଆପଣ କ'ଣ କହିବେ ଯେଉଁମାନେ ସେଦିନ ଆସୁଛନ୍ତି ସେମାନଙ୍କ ପାଇଁ କେଉଁଠି ରହିବାଟା ସୁଲଭ ହେବ?
1: ଆମେ ବିଭିନ୍ନ ଆଶ୍ରୟସ୍ଥଳୀ କରାଯାଇଛି, ରେଲୱେରେ ମଧ୍ୟ ବହୁତ ବଡ଼ ଗୋଟେ ହୋଲ୍ଡିଂ ଏରିଆ କରାହେଇଛି ଯାହାଫଳରେ ସେମାନେ ସେଠି ରହିପାରିବେ, ଏବଂ ଅଲଗା ସ୍ଥାନରେ ମଧ୍ୟ ଆମର ପରିବହନ ବିଭାଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଦିଆଯାଉଛି, ଏବଂ ଆମର ବିଭିନ୍ନ ଧର୍ମଶାଳା ଇତ୍ୟାଦି ଇତ୍ୟାଦି ରହୁଛି। ଏଇଟା ସତ୍ୟ ଯେ ଆମେ ଯେତେ ଯାହା ଜାଗା କଲେ ମଧ୍ୟ ବିଗତ ବର୍ଷମାନଙ୍କ ତୁଳନାରେ ଏଇ 2-3 ବର୍ଷ ହେଲାଣି ଅଧିକରୁ ଅଧିକ ଯାତ୍ରୀମାନଙ୍କର ଆଗମନ ଘଟୁଛି। ଚେଷ୍ଟା କରୁଛି ପ୍ରଶାସନ ଯେତେ ଅଧିକରୁ ଅଧିକ ସେମାନଙ୍କୁ ଆମେ ସେଫ୍ ଆଶ୍ରୟସ୍ଥଳ ଦେବା ପାଇଁ, ସୁରକ୍ଷାର ସହ ରହିବା ପାଇଁ, ତାଙ୍କର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ, ଧରାଯାଉ ସେମାନଙ୍କୁ ରହିବା ସହ ତାଙ୍କର ଶୌଚାଳୟ ଏବଂ ପାନୀୟ ଜଳ ଖାଦ୍ୟ ଏସବୁର ବ୍ୟବସ୍ଥା କରିବା ପାଇଁ ସେଥିରେ ତତ୍ପର ସରକାର ଅଛନ୍ତି ଏବଂ ପ୍ରଶାସନ ମଧ୍ୟ ଅଛନ୍ତି। ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବରେ ବ୍ୟବସ୍ଥା କରାଯାଇଛି।
0: ଆଉ ଗୋଟିଏ କଥା ହେଲା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରତିବର୍ଷ ରଥଯାତ୍ରାରେ ଗୋଟିଏ ସୂଚନା ପୁସ୍ତିକା ଆମର ଯେଉଁ ଭକ୍ତମାନଙ୍କ ପାଇଁ ସେମାନେ ସୂଚନା କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇଥାନ୍ତି। ଚଳିତ ବର୍ଷ ଯେଉଁ ସୂଚନା ପୁସ୍ତିକାରେ ସମସ୍ତଙ୍କ ପାଇଁ କ'ଣ ବିଶେଷ ସୂଚନା ରହିଛି, ଯେଉଁ ସେଥିରେ ବିଭିନ୍ନ ହୋଟେଲର ଅବସ୍ଥିତି, ଡାକ୍ତରଖାନା, ବସ୍ ଷ୍ଟାଣ୍ଡ ଆଉ ରେଳ ଷ୍ଟେସନ ଆଉ ଅନ୍ୟାନ୍ୟ ଯେଉଁ ଅତ୍ୟାବଶ୍ୟକ ସେବା, ଶୌଚାଳୟ, ଏସବୁର ବିଶେଷ ବିବରଣୀ ଥାଏ ଫୋନ୍ ନମ୍ବର ସହିତ? ଚଳିତ ବର୍ଷ ସୂଚନା ପୁସ୍ତିକାରେ ଅଧିକ କିଛି ଯୋଗ କରାଯାଇଛି ଯେଉଁଟାକି ସେମାନଙ୍କୁ ସାହାଯ୍ୟ କରିବ?
1: ନିଶ୍ଚିତ, ଯାହା ଆପଣ କହିଲେ ଆମେ ବିଗତ ବର୍ଷମାନ

0: ଠାରୁ ଅଧିକ କିଛି ତଥ୍ୟ ତା ଦେହରେ ଦିଆଯାଇଛି, କାରଣ ଚଳିତ ବର୍ଷ ମଧ୍ୟ ଅଧିକ କିଛି କାର୍ଯ୍ୟ ରହୁଛି। ସେ ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣଠୁ ଆରମ୍ଭ କରିକି ବିଭିନ୍ନ ବ୍ୟାରିକେଡ୍ ବ୍ୟବସ୍ଥା ହେଉ, ଚିକିତ୍ସା ସୁବିଧା ପାଇଁ, ସ୍ୱାସ୍ଥ୍ୟ ସେବା ପାଇଁ ଅଧିକରୁ ଅଧିକ ଆମେ ଅସ୍ଥାୟୀ ଡାକ୍ତରଖାନା କରିଛନ୍ତି, ଏବଂ ତା ସହିତ ଆମ୍ବୁଲାନ୍ସ କରିଡ଼ର ମଧ୍ୟ କରାଯାଇଛି, ଯାହାଫଳରେ ଯାତ୍ରୀମାନଙ୍କର ଅସୁବିଧା ହେବ ନାହିଁ। ଏସବୁର ସୂଚନା ତା ଦେହରେ ଦିଆଯାଇଛି। ତତ୍ସହିତ ହୋଟେଲ, ଯାତ୍ରୀମାନଙ୍କର ପାଇଁକା ପରିବହନ ବ୍ୟବସ୍ଥା ଏବଂ ଡ୍ରିଙ୍କିଂ ୱାଟର, ଶୌଚାଳୟ ଇତ୍ୟାଦି ଯାହା ପୁରୀ ମହାନଗର ନିଗମ ତରଫରୁ କରାଯାଇଛି, ସୂଚନା ବିଭାଗ ତରଫରୁ ଯେଉଁ LED 65 ଲାଗିଛି ତାହା ମଧ୍ୟ, ଏବଂ ପୋଲିସର ଯାହା ଆରେଞ୍ଜମେଣ୍ଟ, ଡାକ ସୂଚନା ଇତ୍ୟାଦି ସବୁ ଏଭ୍ରିଥିଙ୍ଗ ତା ଦେହରେ ରହିଛି। ଯାହା ବି ଗତ ବର୍ଷମାନଙ୍କର ଥିଲା ତାଠାରୁ ମଧ୍ୟ ଅଧିକ କିଛି ତଥ୍ୟ ଦିଆଯାଇଛି, ଯାହା ଆମେ ଭାବୁଛୁ ପାଠକମାନଙ୍କୁ ବା ଆମର ଶ୍ରଦ୍ଧାଳୁମାନଙ୍କୁ ଅଧିକ ସହଯୋଗ ଦେଇପାରିବ।
1: ପୁରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଅବସରରେ ଯେଉଁ ଜଗନ୍ନାଥ ପ୍ରେମୀମାନେ ଆସିବେ ସେମାନେ ତ ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ରଥ ଟାଣିବେ, ତା ସହିତ ସୁନ୍ଦର ବେଳାଭୂମି ମଧ୍ୟ ସେମାନେ ବୁଲି ଦେଖନ୍ତି। ଆଉ ବେଳାଭୂମିରେ ଗୋଟିଏ ବଡ଼ ହେଉଛି ସୁରକ୍ଷା ପାଇଁ, ଯେ ସେମାନେ କେମିତି ସମୁଦ୍ରରେ ବୁଡ଼ି ନ ଯାଆନ୍ତୁ, ଏବଂ ଯେଉଁ ଜେଲି ଫିସ୍ ଅନ୍ୟାନ୍ୟ ଯେଉଁ ଦ୍ୱାରା ସେମାନେ ପ୍ରଭାବିତ ହେଉଛନ୍ତି, ବେଳେବେଳେ ବିଭିନ୍ନ ଚର୍ମ ସମସ୍ୟା ସୃଷ୍ଟି ହେଉଛି ଆଉ ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ୁଛି, ତାଙ୍କୁ ସତର୍କ କରିବା ପାଇଁ କିଛି ବ୍ୟବସ୍ଥା ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ଅଛି କି?
0: ଯାହା କହିଲେ ନିଶ୍ଚିନ୍ତ ଭାବରେ ୟା ପ୍ରତି ମଧ୍ୟ ସରକାର ଏବଂ ପ୍ରଶାସନ ସମ୍ବେଦନଶୀଳ ଅଛନ୍ତି। ଆମର ପର୍ଯ୍ୟାପ୍ତ ଲାଇଫ୍ ଗାର୍ଡ଼ର ବ୍ୟବସ୍ଥା କରାଯାଇଛି ଏବଂ କୋଷ୍ଟ ଗାର୍ଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି, ଏବଂ ସେମାନଙ୍କୁ ମଧ୍ୟ ସୂଚନା ଫଳକ ମାଧ୍ୟମରେ, ଡାକବାଜି ଯନ୍ତ୍ର ମାଧ୍ୟମରେ ଗଭୀର ସମୁଦ୍ରକୁ ନ ଯିବା ପାଇଁ, ସୁରକ୍ଷାର ସହ ସେମାନଙ୍କୁ ସ୍ନାନ ପାଇଁ, ଏବଂ ଆମର ଯେଉଁ କୋଷ୍ଟ ଗାର୍ଡ଼ର ସହାୟତା ନେବା ପାଇଁ ବା ଆମର ଯେଉଁ ଲାଇଫ୍ ଗାର୍ଡ଼ ରହିଛନ୍ତି ତାଙ୍କର ସହାୟତା ନେବା ପାଇଁକା ମଧ୍ୟ ବାରମ୍ବାର ଆମେ ଅନୁରୋଧ କରୁଛୁ, ଏବଂ ତତ୍ସହିତ ସେମାନେ ଯେଭଳି ଭାବରେ ସୁରକ୍ଷିତ ଭାବରେ ତାଙ୍କର ସମୁଦ୍ର ସ୍ନାନ କରି ବେଳାଭୂମିକୁ ପରିଭ୍ରମଣ କରି ସୁରକ୍ଷିତ ଭାବେ ଫେରିପାରିବେ ସେଥିପାଇଁକା ମଧ୍ୟ ବ୍ୟବସ୍ଥା କରାଯାଇଛି। ତତ୍ସହିତ ସେଇଠାରେ ମଧ୍ୟ ଆମେ 2 ଆମର ସୂଚନା କେନ୍ଦ୍ରର ବ୍ୟବସ୍ଥା ଦିଗପାରିଣୀ ଏବଂ ଆମର ପାନ୍ଥ ଭବନ ପାଖରେ କରାଯାଇଛି, ଏବଂ ଗୋଟେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ମଧ୍ୟ ସତର୍କ କରିବାର ବ୍ୟବସ୍ଥା କରାଯାଇଛି।
1: ପ୍ରତିବର୍ଷ ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାର ଗୋଟିଏ ଉତ୍କଳ ପ୍ରସଙ୍ଗ ବହିଟିଏ ସେମାନେ ସମସ୍ତଙ୍କ ପାଇଁ ଉପଲବ୍ଧ କରିଥାନ୍ତି। ଚଳିତ ବର୍ଷର ଯେଉଁ ଉତ୍କଳ ପ୍ରସଙ୍ଗ ବହିରେ କ'ଣ ବିଶେଷତ୍ୱ ଅଛି ଏବଂ ଏଥିରେ କ'ଣ ସବୁ ଲେଖା ପ୍ରକାଶ ପାଇଛି ସେ ବିଷୟରେ ଟିକେ କୁହନ୍ତୁ।
0: ଆପଣମାନେ ଜାଣିଛନ୍ତି ବର୍ଷ ବର୍ଷ ଧରି ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ 2 ପବ୍ଲିକେସନ ସରକାରଙ୍କ ତରଫରୁ ପ୍ରକାଶ ପାଇଥାଏ, ଏବଂ ଏହା ମଧ୍ୟ ସବୁଠାରୁ କମ୍ରୁ କମ୍ ମୂଲ୍ୟରେ ଦିଆଯାଉଥାଏ। 5 ବିନିମୟରେ ଗୋଟିଏ ଉତ୍କଳ ପ୍ରସଙ୍ଗ ଏବଂ 5 ବିନିମୟରେ ମଧ୍ୟ ଆମର ଓଡ଼ିଶା ରିଭ୍ୟୁ ସହ ଗୋଟିଏ ଭଜନ ପୁସ୍ତକ ଯାହାର ଦାମ ମଧ୍ୟ 10 ଥାଏ, ଏହାକୁ ଦିଆଯାଇଛି। ଯାହା ପାରମ୍ପରିକ ଭଜନ ଅର୍ଥାତ୍ ସାଲବେଗ, ସାରିଆ ଏମାନଙ୍କର ଦ୍ୱାରା ଲିଖିତ ଯେଉଁ ଭଜନଗୁଡ଼ିକ ସେଗୁଡ଼ିକ ସ୍ଥାନିତ ହୋଇଥାଏ, କିନ୍ତୁ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ବିଶେଷାଙ୍ଗ ହିସାବରେ ରଥଯାତ୍ରା ବିଶେଷାଙ୍ଗକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବା ଭକ୍ତମାନେ ଚାହିଁଥାନ୍ତି, କାହିଁକି ନା ମହାପ୍ରଭୁଙ୍କର ଅଲୌକିକ ମହିମା ଏବଂ ଜଗନ୍ନାଥ ତତ୍ତ୍ୱ ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କର ବିଶେଷ ଆଗ୍ରହ ଥାଏ। ଚଳିତ ବର୍ଷ ମଧ୍ୟ ବହୁତ ପ୍ରାବନ୍ଧିକ ଲେଖକ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କର ଆଲେଖ୍ୟ ସେଥିରେ ସ୍ଥାନିତ ହୋଇଛି, ଏବଂ ସେ ପୁସ୍ତକଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ସେହି ରଥଯାତ୍ରା ଦିନ ଉଦ୍ଘାଟନ ହେଲା ପରେ ତାହାର ମଧ୍ୟ ବିକ୍ରୟ କରାଯିବାର ବ୍ୟବସ୍ଥା କରାଯାଇଛି। ଆମର ଏଇ ଯେଉଁ 15 ସୂଚନା କେନ୍ଦ୍ର ମାଧ୍ୟମରେ ସେଗୁଡ଼ିକ ମଧ୍ୟ ବିକ୍ରୟ କରାଯିବ, ଚେଷ୍ଟା କରୁ ଅଧିକରୁ ଅଧିକ ପାଠକମାନଙ୍କୁ ତାହା ଯୋଗାଇ ଦେବା ପାଇଁ। ତତ୍ସହିତ ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ବହିଗୁଡ଼ିକ ମଧ୍ୟ ପ୍ରେରଣ କରାଯାଇଥାଏ, ସେଠାରୁ ମଧ୍ୟ ସେମାନେ ତାକୁ ସଂଗ୍ରହ କରିପାରନ୍ତି।
1: ଆପଣ ତ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଲେ, ତତ୍ସହିତ ଅନ୍ୟାନ୍ୟ ବିଭାଗ, ପୁଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଆଉ କିଛି ବିଶେଷ ସୂଚନା ଆପଣ ଦେବାକୁ ଚାହାନ୍ତି ଜନସାଧାରଣଙ୍କୁ, ଯାହାକି ସେମାନଙ୍କୁ ସାହାଯ୍ୟ କରିବ?
0: ନିଶ୍ଚିନ୍ତ ଭାବରେ ଆମେ ଚଳିତ ବର୍ଷ ପାଇଁ ବହୁତ ମାନେ ପଦକ୍ଷେପ ନିଆଯାଇଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ସରକାରଙ୍କ ନିର୍ଦ୍ଦେଶ କ୍ରମେ, ଏବଂ ପ୍ରଶାସନ ମଧ୍ୟ ତାକୁ କ୍ୟାରି ଆଉଟ୍ କରିଛି, ଏକ୍ଜିକ୍ୟୁଟ୍ ମଧ୍ୟ କରାହେଉଛି, ନିର୍ବାହ କରାହେଉଛି ସେହି ଦାୟିତ୍ୱଗୁଡ଼ିକୁ କିଭଳି ଭାବରେ ସୁରକ୍ଷିତ ଭାବରେ ଏବଂ ଶୃଙ୍ଖଳିତ ଭାବରେ ସମସ୍ତ ଶ୍ରଦ୍ଧାଳୁ ଏହାର ସୁବିଧା ନେବେ, ଯେମିତି ଦର୍ଶନ ସୁନ୍ଦର ଭାବରେ ହୋଇପାରିବ, ତାହା ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାରିକେଡ୍ ମାଧ୍ୟମରେ ହେଉ, ରାସ୍ତାଘାଟ ନିର୍ମାଣ ହେଉ, ବା ଉଚ୍ଚମାନର ବିଭିନ୍ନ ସେଡ଼୍ କରାଯାଇଛି ତାକୁ ମଧ୍ୟ ଦେଖିକିରି ହେଉ। ତତ୍ସହିତ ଆମର ରଥ କାମ ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି, ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କାମ ଚାଲିଛି, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ପର୍ଯ୍ୟାପ୍ତ, ବିଗତ ବର୍ଷ ଠାରୁ ମଧ୍ୟ ଅଧିକ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି, ଯାହା ପୋଲିସ ବିଭାଗର ତଥ୍ୟ ଅନୁସାରେ ଚଳିତ ବର୍ଷ 13,000+ ପୋଲିସ ଅଧିକାରୀଙ୍କ ସହ 15 କେନ୍ଦ୍ରୀୟ ଫୋର୍ସ ମଧ୍ୟ ଆମର ଚଳିତ ବର୍ଷ ନିୟୋଜିତ ହେଉଛନ୍ତି ଏହି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ। ନୌସେନା, କୋଷ୍ଟଗାର୍ଡ, ଏରିଆଲ ସର୍ଭେ ମାଧ୍ୟମରେ ମଧ୍ୟ ଅର୍ଥାତ୍ ଆକାଶପଥରେ ମଧ୍ୟ ତାର ବ୍ୟବସ୍ଥା କରାଯାଉଛି ସୁରକ୍ଷା ଦୃଷ୍ଟିକୋଣରୁ, ଏବଂ ଏଥିପାଇଁକା ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ମକ୍ ଡ୍ରିଲ୍ ଅର୍ଥାତ୍ ଆମେ କେମିତି ପ୍ରକାର କୌଣସି ଘଟଣା ଘଟିଲେ ତାକୁ କେମିତି ଟ୍ୟାକେଲ୍ କରାଯାଇପାରିବ, ତାକୁ ସମ୍ମୁଖୀନ ହୋଇପାରିବ, ତା ପାଇଁକା ମଧ୍ୟ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି, ଏବଂ

0: ଯଦି ବର୍ଷା ହୁଏ ସେଥିପାଇଁକା ମଧ୍ୟ ମ୍ୟୁନିସିପାଲିଟି ତରଫରୁ ଆମର 30 ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠି ଜଳବନ୍ଦୀ ହୋଇପାରିବ ଏବଂ ତାକୁ କେମିତି ସାଙ୍ଗେ ସାଙ୍ଗେ ଜଳ ନିଷ୍କାସନ ତୁରନ୍ତ ହେବ ସେଥିପାଇଁକା ମଧ୍ୟ ହାଇ ପାୱାର ଯନ୍ତ୍ରପାତି ମଧ୍ୟ ରଖାଯାଇଛି ଯାହାଫଳରେ ଯେମିତି ଇମିଡିଏଟ୍ ତାକୁ ଆମେ ଜଳ ନିଷ୍କାସନ କରିପାରିବୁ ଏବଂ ଫାୟାର ପକ୍ଷରୁ ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସେଭଳି ତତ୍ପରତା ରହିଛି। ଚଳିତ ବର୍ଷ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ଅନୁରୂପ ଭାବରେ ବହୁତ ଗୁଡ଼ିଏ ବ୍ୟବସ୍ଥା ହୋଇଛି। ବଡ଼ଦାଣ୍ଡ ଉପରେ 8 ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଇଛି। ସବୁ 10 ଲେଖାଏଁ ଅର୍ଥାତ 80 ବେଡ୍ର ହସ୍ପିଟାଲ କରାଯାଇଛି ଏବଂ ସ୍ୱତନ୍ତ୍ର ଭାବରେ ଗୋଟେ ଆମ୍ବୁଲାନ୍ସ କରିଡର ବ୍ୟବସ୍ଥା କରାଯାଉଛି। ଆମର ଯେଉଁମାନେ ଅସୁସ୍ଥ ରହିବେ ସେମାନଙ୍କୁ କିଭଳି ଭାବରେ ସାଙ୍ଗେ ସାଙ୍ଗେ ଚିକିତ୍ସା କରାଯାଇପାରିବ, ସେମାନଙ୍କୁ କେମିତି ଭାବରେ ଉନ୍ନତ ସେବା ଯୋଗାଇ ଦେଇପାରିବ ସ୍ୱାସ୍ଥ୍ୟ ସେବା, ସେଥିପାଇଁ ଆମର ଭଲେଣ୍ଟିୟରମାନେ ସ୍ୱେଚ୍ଛାସେବୀମାନେ ମଧ୍ୟ ନିୟୋଜିତ କରାଯାଇଛି ଏବଂ ତତ୍ସହିତ ଆମର ମଧ୍ୟ ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟ ଦେବାର ବ୍ୟବସ୍ଥା ହୋଇଛି ଶ୍ରଦ୍ଧାଳୁମାନଙ୍କ ପ୍ରତି। ଯେମିତି ବିଗତ ବର୍ଷମାନଙ୍କରେ ହେଉଥିଲା ତାଠାରୁ ବେଟର ୱେରେ କେତେ ଅଧିକ ଭାବରେ ଆମେ କରିପାରିବା ତା ପାଇଁକା ପ୍ରଶାସନ ସତର୍କ ରହିଛନ୍ତି।
1: ଜନସାଧାରଣଙ୍କ ସୁବିଧା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗରୁ କିଛି ଫୋନ୍ ନମ୍ବର ଜାରି କରାଯାଇଛି ବା ଆପଣ ଦେବାକୁ ଚାହାନ୍ତି?
0: ଆମର ଗୋଟେ ହ୍ୱାଟ୍ସଅପ୍ ଗ୍ରୁପ୍ କରୁ, ଆମର ଯେଉଁ 15 ସୂଚନା କେନ୍ଦ୍ର ଅଛନ୍ତି ଆପଣ ଜାଣି ଖୁସି ହେବେ, ଆମେ ସେଇ ହ୍ୱାଟ୍ସଅପ୍ ଗ୍ରୁପ୍ ମାଧ୍ୟମରେ ଧରାଯାଉ ଗୋଟିଏ ଲୋକ ହଜିଗଲେ ବଳଗଣ୍ଡି, ସେ ଲୋକଟି ବାଉଳାରେ ପଳେଇ ଆସିଛନ୍ତି ବଡ଼ ଶଙ୍ଖ କିମ୍ବା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ଆମେ ସେ ହ୍ୱାଟ୍ସଅପ୍ ଗ୍ରୁପ୍ ଯେଉଁ ଆମର ଅଛି ସେଇଥିରେ ଆମେ ତାକୁ ଗୋଟେ ମେସେଜ୍ ଦେଉ ଯେ ବଳଗଣ୍ଡିରୁ ହଜିଯାଇଥିବା ଲୋକର ଫଟୋଟି ତା ଦେହରେ ଛାଡ଼ୁ ଏବଂ ତା ସମ୍ପର୍କରେ ସୂଚନା ଦେଉ, ଯାହାଫଳରେ ସେ ଯଦି ଗୁଣ୍ଡିଚା ମନ୍ଦିରରେ ଆସି ତାଙ୍କର ଜ୍ଞାତି ପରିଜନ ଖୋଜୁଥିବେ ଆମେ ତାଙ୍କୁ ସେଇଠୁ ଜାଣିଗଲୁ, ଟ୍ରେସ୍ ଆଉଟ୍ କଲୁ ଏବଂ ସେଇଠୁ ମଧ୍ୟ ଆମେ ବଳଗଣ୍ଡି ସୂଚନା କେନ୍ଦ୍ରକୁ ସେଇ ହ୍ୱାଟ୍ସଅପ୍ ମାଧ୍ୟମରେ ସୂଚନା ଦେଲେ ତାଙ୍କର ଜ୍ଞାତି ପରିଜନ ଆସିକି ତାଙ୍କୁ ନେଇପାରିବେ। ଏଇଭଳି ଗତ ବର୍ଷ ତା ପୂର୍ବ ବର୍ଷ ମଧ୍ୟ ଆମେ ସଫଳ ହୋଇଥିଲୁ ଏ କାର୍ଯ୍ୟକ୍ରମରେ, ଆମେ ଚଳିତ ବର୍ଷ ମଧ୍ୟ ଏଇଟା ଭାବୁଛୁ ଅନୁରୂପ ଭାବରେ ଭଲ ହେବ। ତତ୍ସହିତ ଆମ ସାଙ୍ଗରେ ମଧ୍ୟ ଆମର ଚାଇଲ୍ଡ ପ୍ରୋଟେକ୍ସନ୍ର ଗୋଟେ ୟୁନିଟ୍ କାମ କରନ୍ତି, ଯେଉଁମାନେ ଛୋଟ ପିଲାମାନେ ଯଦି କିଏ ହଜିଗଲେ ତାଙ୍କୁ ମଧ୍ୟ ଆମେ ତାଙ୍କୁ ରଖୁ, ତାଙ୍କୁ ଗୋଟେ ଶିଶୁ ସୁଲଭ ଆଟ୍ମୋସ୍ଫିୟର୍ରେ ଅର୍ଥାତ୍ ଗୋଟେ ପରିବେଶ କରାଯିବ, ସେମାନଙ୍କୁ ଛୋଟ ପିଲାଟିଏ ଯଦି ଅଛି ସେ ଯେମିତି କାନ୍ଦିବ ନାହିଁ, ତାକୁ ଚକୋଲେଟ୍ଟେ ଦେବା, ତାକୁ ବିସ୍କୁଟ୍ଟେ ଦେବା, ତାକୁ ଭଲ ଭାବରେ ବୁଝାବୁଝି କରିବା, ଫୁଲଟିଏ ତାକୁ ରଖିକି ତାକୁ ବୁଝେଇବା, ଏଇଭଳି ବ୍ୟବସ୍ଥା କଲେ ଯାହାଫଳରେ ସିଏ ତାର ଜ୍ଞାତି ପରିଜନ ସହ ମିଶିବା ପର୍ଯ୍ୟନ୍ତ ଯେମିତି ଆଉ କଷ୍ଟ ପାଇବନି, ସେ ଦୁଃଖ ପ୍ରକାଶ କରିବ ନାହିଁ, ସେଇଭଳି ବ୍ୟବସ୍ଥା ଆମେ କରିଛୁ। ଆମେ ଚଳିତ ବର୍ଷ ମଧ୍ୟ ଆମର ଗୋଟେ ଏନ୍ଫୋର୍ସମେଣ୍ଟ ଜାରି ରହିଛି ଅର୍ଥାତ୍ ଖାଦ୍ୟ ସୁରକ୍ଷା ସମ୍ପର୍କରେ ଆମର ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରହ୍ମଗିରି ଏବଂ ପୁରୀରେ ବେଶୀ ଫୋକସ୍ କରାଯାଉଛି, ଯେହେତୁ ଲକ୍ଷ ଲକ୍ଷ ଲୋକ ସେଠାରେ ଆସୁଛନ୍ତି ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କର ଏବଂ ମହାପ୍ରଭୁ ଜଗନ୍ନାଥଙ୍କର ଯେଉଁ ପୁରୀରେ ରଥଯାତ୍ରା, ସେହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗ ତରଫରୁ ଗୋଟେ ଇଣ୍ଟିଗ୍ରେଟେଡ୍ ଏନ୍ଫୋର୍ସମେଣ୍ଟ ହେଉଛି, ଯାହାଫଳରେ ସେ ଶିଶୁ ଶ୍ରମିକ ହୁଅନ୍ତୁ, ଲେବର୍ର ଡିପାର୍ଟମେଣ୍ଟ ହୁଅନ୍ତୁ, ଆମର ଏନ୍ଫୋର୍ସମେଣ୍ଟ ମଧ୍ୟରେ ମ୍ୟୁନିସିପାଲିଟି ରହନ୍ତୁ, ତତ୍ସହିତ ଖାଦ୍ୟ ସୁରକ୍ଷା ପାଇଁ ଯେଉଁ ଫୁଡ୍ ସେଫ୍ଟି ଅଫିସର ଅଛନ୍ତି ସେମାନେ ଦେଖୁଛନ୍ତି ପ୍ରତ୍ୟେକ ଦିନ, ଆପଣ ଜାଣି ଖୁସି ହେବେ ଯେ ପ୍ରତ୍ୟେକ ଦିନ ଯେଉଁ ଏନ୍ଫୋର୍ସମେଣ୍ଟ ଟିମ୍ ତାଙ୍କୁ ଧରପଗଡ଼ ସହ ବିଭିନ୍ନ ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ହେଉଛି ତାକୁ ମଧ୍ୟ ସେମାନେ ଫାଇନ୍ କରୁଛନ୍ତି, ଯାହାଫଳରେ ଅନ୍ୟମାନଙ୍କୁ ଗୋଟେ ତାଙ୍କୁ ଗୋଟେ ପ୍ରଭାବ ପଡ଼ୁଛି ଯେ ହଁ ଆମ ପାଖକୁ ଏଭଳି ଜିନିଷ ହୋଇପାରେ, ତେଣୁ ସେମାନେ ସତର୍କ ହେଉଛନ୍ତି ଏବଂ ସଠିକ୍ ଭାବରେ ଖାଦ୍ୟର ମାନ ପରୀକ୍ଷା ସହ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି। ବିଭିନ୍ନ ବିଭାଗ ସେମାନଙ୍କର ଦ ବେଷ୍ଟ ଦେବା ପାଇଁକା ଚେଷ୍ଟା କରିଛନ୍ତି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା, ପାହୁଡ଼ା ଯାତ୍ରା, ସୁନାବେଶ ଏବଂ ମହାପ୍ରଭୁ ଆସି ବଡ଼ଦାଣ୍ଡକୁ ମାଉସୀ ମା ମନ୍ଦିରରେ ଅବସ୍ଥାନ କରି ପୁଣି ନୀଳାଦ୍ରି ବିଜେରେ ପୁଣି ମନ୍ଦିର ଭିତରକୁ ଫେରିବା ପର୍ଯ୍ୟନ୍ତ ସବୁକିଛି ମହାପ୍ରଭୁଙ୍କ ଆଶୀର୍ବାଦରୁ ଶାନ୍ତି ଶୃଙ୍ଖଳାର ସହିତ ହେବ।
1: ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଅନ୍ୟାନ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷର ରଥଯାତ୍ରାରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆପଣ ଅନେକ ତଥ୍ୟ ଉପସ୍ଥାପନ କଲେ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ, ଆମ ସହିତ ଥିଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ପୁରୀର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ। ଚଳିତ 2026 ରଥଯାତ୍ରାରେ ଆପଣମାନେ ଏହିଭଳି ଭାବରେ ସବୁ ଯାହା ସୁବିଧା ସୁଯୋଗ ରହିଛି ଶ୍ରୀକ୍ଷେତ୍ରରେ ତାର ଉପଯୋଗ କରନ୍ତୁ, ମହାପ୍ରଭୁଙ୍କର ଦିବ୍ୟ ରଥଯାତ୍ରା ଆନନ୍ଦର ସହିତ ଉପଭୋଗ କରି ମହାପ୍ରଭୁଙ୍କର କରୁଣା ଲାଭ କରି ଆପଣଙ୍କର ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତୁ।
2: ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଶୁଣନ୍ତୁ, ପ୍ରଚାର କରୁଛୁ ଆକାଶବାଣୀ କଟକରୁ କିଛି କ୍ଷଣ ମଧ୍ୟରେ।
3: ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ।

ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳାମ ଦେଶ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ସତ୍ୟାନନ୍ଦ ସେଜପଡ଼ା। ଆମ ଦେଶ ଭାରତବର୍ଷ ହେଉଛି ଏକ କୃଷି ପ୍ରଧାନ ଗ୍ରାମବହୁଳ ଦେଶ, ତେଣୁ ଜାତିର ପିତା ମହାତ୍ମା

0: ପାଟନାପାଣ୍ଡେ କହିଛନ୍ତି, ଗାଁ ହସିଲେ ଦେଶ ହସିବ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୌରମା ପଞ୍ଚାୟତର ଦିଗାରି ଅସ୍ତିଆ ଗାଁର ଗ୍ରାମବାସୀମାନଙ୍କ କଥା ଶୁଣିବା, ଯେଉଁମାନେ କି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି।
1: ନମସ୍କାର, ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ପ୍ରଧାନ, ସାକିନ ଦିଗାରି ଅସ୍ତିଆ, ପୋଷ୍ଟ ଦିଗାରି ଅସ୍ତିଆ, ବ୍ଲକ କୁଳିଅଣା।
2: ଆପଣ କଣ ପରିବର୍ତ୍ତନ ଦେଖୁଛନ୍ତି ବର୍ତ୍ତମାନ, ସେଇଟା ଆପଣ କେମିତି ଅନୁଭବ କରୁଛନ୍ତି?
1: ମୁଁ ଅନୁଭବ କରୁଛି, କିଛି ଦିନ ପୂର୍ବରୁ ତ ଆମର କଚା ରାସ୍ତା ଥିଲା, ପକ୍କା ରାସ୍ତା ହେଇଯାଇଛି ଏବଂ ପୋଖରୀ ଚାରିକଡ କଂକ୍ରିଟ ହେଇଯାଇଛି, ପାହାଚ ହେଇଛି, ଗାଧୁଆ ପାଧୁଆ କରିବା ପାଇଁ ପାହାଚ ଉଲି ଉଲି ଲୋକ ଯିବେ, କଚରା ନାହିଁ, ଘରେ ଘରେ ପାଇଖାନା ସରକାର ତରଫରୁ ହେଇଯାଇଛି, ଆଉ ସମସ୍ତେ ସେଇ ପାଇଖାନା ବ୍ୟବହାର କରୁଛନ୍ତି। ଦେଖୁଛି ସବୁ ପରିଷ୍କାର ପରିଚ୍ଛନ୍ନ ଅଛି, ଗାଁ ରାସ୍ତା ସବୁ କଂକ୍ରିଟ ହେଇଯାଇଛି, କୌଣସି ମଇଳା କୌଣସି ରାସ୍ତାରେ ପଡ଼ି ନାହିଁ, ଆଉ ସବୁ ଠିକ ଅଛି। ଆଉ
0: ଧନ୍ୟବାଦ।

0: ଆସନ୍ତୁ ଦିଗାରୀ ଓସ୍ତିଆର ଯୋଉ ଆଶା ଦିଦି ଅଛନ୍ତି ତାଙ୍କ ମୁହଁରୁ ଦିବତ ଶୁଣିବା। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କଳାବତୀ ତରେଇ, ମୋ ଘର ହଉଛି ଦିଗାରୀ ଓସ୍ତିଆ। ମୁଁ ହଉଛି ଦିଗାରୀ ଓସ୍ତିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମେ ଏ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର୍ ପାଇଖାନା ଘର ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲେ, ହସ୍ପିଟାଲକୁ ଡେଲିଭରି କରିବା ପାଇଁ ବି ଯାଉନଥିଲେ। ଆଉ ଏବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ ଆଶା ଦିଦି ସହିତ 102 ଗାଡ଼ିରେ ନେଇକି ଯାଉଛି। ସାର୍ ସେତେବେଳେ ପାଇଖାନା ନଥିଲା, ଏବେ ଘର ଘର ବୁଲି ବୁଝେଇ ଅଙ୍ଗନବାଡ଼ି ଆଶା ସବୁ ମିଶିକି ବୁଲି ବୁଲି ଘର ଘର ବୁଝେଇ ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନଯିବା ପାଇଁ, ବାହାର ନଦୀ ପୋଖରୀକୁ ନଯିବା ପାଇଁ ଘର ଘର ପାଇଖାନା ବ୍ୟବହାର କରିବା ପାଇଁ ଆମେ କହିଛୁ। ଆମେ ଘର ଘର ବୁଲି ଏବେ ହେଲୋଜିନ୍ ବଟିକା, ORS, ଜନ୍ମରୁ 5 ବର୍ଷ ଶିଶୁ ଜିଙ୍କ ଟାବ୍ଲେଟ୍ ଘର ଘର ବୁଲିକି ଦେଇଛୁ। ଯାହା ହଉ, ସରକାରଙ୍କ ତରଫରୁ ଏବେ ସ୍ୱଚ୍ଛ ଭାରତ କାର୍ଯ୍ୟ ସୁନ୍ଦର ଭାବରେ ଚାଲୁଅଛି।
0: ଧନ୍ୟବାଦ।
2: ଆଜ୍ଞା ନମସ୍କାର, ମୋ ନାଁ ସନ୍ଧ୍ୟାରାଣୀ ଦଳେଇ, ମୁଁ ହଉଛି ଗୌଡ଼ମା ଜିପିର ସମିତି ସଭ୍ୟ। ତ ଆମର ଏଠି 13 ୱାର୍ଡ଼ ଅଛି, 13 ୱାର୍ଡ଼ରେ ସବୁ ଗାଁରେ ସମସ୍ତଙ୍କ ଘରେ ପ୍ରାୟ ପାଇଖାନା ଅଛି, ଆଉ କେହି ଲୋକ ବାହାରକୁ ପାଇଖାନା ଯାଆନ୍ତି ନାହିଁ। ଆଗ ଅପେକ୍ଷା ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି, ସବୁଆଡ଼େ ପକ୍କା ରାସ୍ତା ହୋଇଛି, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି, ସବୁ ଗାଁ ଗଳି ସବୁ ଜାଗାରେ ଟିୱେଲ୍ କୂଅ ସବୁ କିଛି ବ୍ୟବସ୍ଥା ଅଛି। ଯାହା ହଉ, ଆଗ ଅପେକ୍ଷା ଆମ ଗାଁରେ ବହୁତ କିଛି ପରିବର୍ତ୍ତନ ହୋଇଛି, ରୋଗ ବୈରାଗ ମଧ୍ୟ କମିଯାଇଛି, ଏଇଟା ହିଁ ବିଶେଷ ପରିବର୍ତ୍ତନ।
0: ଧନ୍ୟବାଦ।

0: ନାମ ହେଲା ତ୍ରିଲୋଚନ କର ସାକିନ ଗୌଡ଼ରମା ବ୍ଲକ କୁଳିଅଣା ଜିଲ୍ଲା ମୟୂରଭଞ୍ଜ।
1: ଏ ଯୋଉ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି,
0: ଏଇ ସ୍ୱଚ୍ଛ ଭାରତ ଅଳିଆ ଆବର୍ଜନା କଲେ ଗାଁରେ ବହୁତ ଅସୁବିଧା ହବ, ସେଇଥିପାଇଁ ସମସ୍ତଙ୍କୁ ବୁଝେଇବା ଦ୍ୱାରା ସମସ୍ତେ ବୁଝିଗଲେଣି। ଅସୁବିଧା ଆମର ଏତେ ନାହିଁ, ଘରେ ଘରେ ପାଇଖାନା ହେଇଗଲା, ନଈ ନାଳକୁ ଝାଡ଼ା ଯାଉନାହାନ୍ତି, ଘରେ ସବୁ ପାଇଖାନା ଗାଧୁଆ ଘର ସବୁ ହେଇଯାଇଛି, ଆଉ ଅସୁବିଧା କିଛି ନାହିଁ।
1: ଯେତେବେଳେ ଆପଣ ଛୋଟ ଥିଲେ ସେତେବେଳର ପରିବେଶ?
0: ଛୋଟବେଳେ ରାସ୍ତାଘାଟ ବହୁତ ଅସନା ଥିଲା, ଯିବା ଆସିବା କରିବା ପାଇଁ ଗାଡ଼ି ଗୋଟେ ଯିବା ବେଳେ ଆମେ ଆମେ ଅଡ଼େଇ ହେଇପାରୁନଥିଲୁ, ଗୋଟେ ଯଦି ମୋଟର ସାଇକେଲ ଆସିଲା ଆମେ ସାଇକେଲରେ ବି ମାନେ ଅଡ଼େଇ ହେଇନଥିଲୁ। କିନ୍ତୁ ରାସ୍ତା ବି ବହୁତ ବଢ଼ିଆ ପରିଷ୍କାର ହେଇଯାଇଛି, ସବୁ ରାସ୍ତା ପିଚୁ ହେଇଗଲାଣି, ଏଇ ଯେ ବୁଢ଼ାବଳଙ୍ଗ ନଦୀ ପୁଲ ବି ହେଇଗଲାଣି, ସେପାରକୁ ଯିବା ପାଇଁ ଜଙ୍ଗଲକୁ ଯିବା ପାଇଁ ବି ଅସୁବିଧା କିଛି ନାହିଁ, ଆମେ ଗାଡ଼ି ନେଇକି ବି ପହଞ୍ଚି ଯାଉଛେ। ବର୍ତ୍ତମାନ ଆମର ସବୁଟା ସୁବିଧା ହେଇଛି, 108 ହେଇଯାଇଛି, ସାଙ୍ଗେ ସାଙ୍ଗେ ଫୋନ ମାରିଲା ମାନେ 108 ଗାଡ଼ି ଆସିଯାଉଛି, ହସ୍ପିଟାଲ ନେଇଯାଉଛି, ଅସୁବିଧା କିଛି ନାହିଁ।
1: ଧନ୍ୟବାଦ।

0: ମୁଁ ହଉଛି ହାଡ଼ିବନ୍ଧୁ କର। ଆମ ଗାଁ ହଉଛି ଦିଗରେସିଆ, ଗ୍ରାମ ପଞ୍ଚାୟତ ଗୌଡ଼ନା ଏବଂ ବ୍ଲକ ହଉଛି କୁଳିଆଣ।
1: ଆଗରୁ ଯେମିତି ଏଇ ଗାଁ ଦିଗାରୀ ଅସ୍ତିଆ ଯେମିତି ଥିଲା,

0: ଆଉ ବର୍ତ୍ତମାନ ଯେମିତି ଅଛି ଆ ଭିତରେ ଆପଣ କଣ ଫରକ ଅନୁଭବ କରୁଛନ୍ତି?
1: ଏବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଇଯାଇଛି। ପରିବର୍ତ୍ତନ ମାନେ ହେଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ବାହାରେ ମଳତ୍ୟାଗ କରୁଥିଲେ, ଆଉ ମଳତ୍ୟାଗ ବାହାରେ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହେଇ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟି ହେଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକରି ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ, ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗେଇକି ପରିଷ୍କାର କରି ଛଅଟା ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
0: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
1: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ 2-3 ଗାଁରେ ହେଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅ ଗୁଡ଼ାକରେ ବି ବ୍ଲିଚିଂ ପାଉଡ଼ର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା, କମ୍ସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି, ସେ ରୋଗ ଆଉ ଏବେ ଏଠି ଦେଖାଯାଉ ନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମ୍ସେ କମ୍ ହେଇଯାଇଛି, ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି, ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହେଇଗଲେଣି। ଯେମିତିକି ପଚାଶଡ଼ା ବାସି ଯାଇଥିବା, ନଷ୍ଟ ହେଇଥିବା, ପଚିଶଡ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି, ସେମିତି ନଈ ନାଳ କୂଅ ପୋଖରୀ ବିଲ ଝରଣା ଗଡ଼ିଆ ବାମ୍ଫି କେଉଁଠୁ ପାଣି ନ ପିଇ ସାବଧାନ ହେଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡର ଦେଇକରି ପିଆପିଇ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି ଗାନ୍ଧୀ।

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ହେବ। ଆମେ ସମସ୍ତେ ସ୍ୱଚ୍ଛ ରହିବା, ପାଇଖାନା ବ୍ୟବହାର କରିବା ତଥା ଅନ୍ୟମାନଙ୍କୁ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା। ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅଧ୍ୟାୟ ପ୍ରସ୍ତୁତ କରିଥିଲେ ଆକାଶବାଣୀ ବାରିପଦା କେନ୍ଦ୍ର। ଉପସ୍ଥାପନାରେ ମୁଁ ସତ୍ୟାନନ୍ଦ ସେଜପଡ଼ା, ସହଯୋଗିତା ଶୁଭେନ୍ଦୁ କୁମାର ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି, ପାରାଦୀପ ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆରମ୍ଭ ହେଲା ପଞ୍ଜୀକରଣ, ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା।

0: ମାଧ୍ୟମରେ ଅନ୍ଲାଇନ୍ରେ କିମ୍ବା ଅଫ୍ଲାଇନ୍ ମୋଡ୍ରେ ଆବେଦନପତ୍ର ଦାଖଲ କରିପାରିବେ। ଏ ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲାର ଯୋଗ୍ୟ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା ରାମେଶ୍ୱରମ୍ ମଦୁରାଇ ହରିଦ୍ୱାର ଋଷିକେଶକୁ ବିଭିନ୍ନ ପର୍ଯ୍ୟାୟରେ ଯାତ୍ରା କରିପାରିବେ। ଏ ଯୋଜନାରେ ଆସନ୍ତା ସେପ୍ଟେମ୍ବର ମାସ 2 ତାରିଖରୁ ତୀର୍ଥଯାତ୍ରା ଆରମ୍ଭ ହେବ। ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚିତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧୀନରେ 8ଟି ବିଦ୍ୟାଳୟର 9ମରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ 200 ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ବିଧାନସଭା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାର ଗୌରବମୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା କୁଜାମେଣ୍ଡିସ୍ଥିତ ସୁନା ପ୍ରତିମା ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଲି ଦେଖିବା ସହ ବିଦ୍ୟାଳୟର ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ପାଇଁ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଲାଗି ପ୍ରଶାସନ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ ସାହୁ ପୋଷଣ ସେବା ଓ ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି। ତିନିଦିନିଆ ଗସ୍ତର ଶେଷ ଦିନରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ସିଡିପିଓ ମହିଳା ପର୍ଯ୍ୟବେକ୍ଷକ ଓ ବ୍ଲକ ପୋଷଣ ସଂଯୋଜକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ନୂଆପଡ଼ା ଜିଲ୍ଲାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲାରେ କୃଷି ଯନ୍ତ୍ରପାତିର ବ୍ୟବହାର ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷି ବିଦ୍ୟାଳୟ ଓ ଇକ୍ରିସାଟ୍ର ମିଳିତ ଉଦ୍ୟମରେ ରାଜ୍ୟର 5ଟି ଜିଲ୍ଲାରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଅଭିନବ ଚିନ୍ତାଧାରା ବ୍ୟବସାୟିକ ସମ୍ଭାବନା ଓ ନୂତନ ଉଦ୍ଭାବନକୁ ବ୍ୟବହାରିକ ରୂପ ଦେବା ନେଇ ସଚେତନ କରାଯାଇଥିଲା। ଜନଗଣନା 2027 ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ଲାଗି 2-ଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 120 ଜଣ ଅଂଶଗ୍ରହଣ କରିଥିଲେ। ମେରା ୟୁବା ଭାରତ ରାୟଗଡ଼ା ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେରା ୟୁବା ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରରେ କ୍ରୀଡ଼ା ସାଂସ୍କୃତିକ ତଥା ବିଭିନ୍ନ ଦକ୍ଷତା ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରଥ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥ ନିର୍ମାଣ ପାଇଁ ବ୍ୟବହୃତ ଫାଶୀ ଅସନ ଧୌରା ଗଛର ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ ଓ ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2025-26 ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ 2 ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି। ପାରାଦୀପ ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ଭଙ୍ଗୀ ସମର୍ପଣ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସଫଳତାର ସାରଥି ଦକ୍ଷତା ଭାରତ ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ଷମ ତଥା ଦକ୍ଷ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଦକ୍ଷତା ଭାରତ

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀରୁ। ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଏଥର ଆସନ୍ତୁ ଶୁଣିବା ଚକା ଚକା ଭଉଁରୀ କଥାଚିତ୍ରର ଗୀତକୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ତପୁ ମିଶ୍ର ଏବଂ ଶରତ ନାୟକ। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା, ଶରତ ନାୟକଙ୍କର ସଙ୍ଗୀତ ସଂଯୋଜନା।

0: ଏହି ଗୀତ ସହିତ ଶେଷ କରୁଛୁ ଆଜିର ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଏବେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ନମ୍ବର ଜାତୀୟ ରାଜପଥ ଏବଂ ବାରାଣସୀ ରିଙ୍ଗ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଉର୍ଦ୍ଧ୍ୱ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମୋଟ 14,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଏହା ଜାତୀୟ ରାଜପଥ 19 ଏବଂ ବାରାଣସୀ ରିଙ୍ଗ ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାଦ୍ୱାରା ସହରରେ ଭିଡ଼ କମିବା ସହ ଯାତାୟାତରେ ସୁଧାର ଆସିବ। ସେହି ଅଞ୍ଚଳରେ ହାରାହାରି ଯାତ୍ରା ସମୟ ପ୍ରାୟ 60 ମିନିଟ୍ରୁ କମି 20 ମିନିଟ୍ ହେବାର ଆଶା କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପ୍ରମୁଖ ଧାର୍ମିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଯିବା ଆସିବା ସହଜ କରିବ। ବାରାଣସୀ ସହରର ଭିଡ଼ କମାଇବା ପାଇଁ ଉତ୍ତରପ୍ରଦେଶରେ ବରୁଣା ନଦୀ କୂଳେ କୂଳେ ଜାତୀୟ ରାଜପଥ 31 ଏବଂ ବାରାଣସୀ ରିଙ୍ଗ ରୋଡ୍କୁ ସଂଯୋଗ କରୁଥିବା 43 କିଲୋମିଟରରୁ ଉର୍ଦ୍ଧ୍ୱ 6 ଏବଂ 4 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡରର ବିକାଶକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ 10,988 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ରାଜପଥ 31 ଏବଂ କାଶୀ ରେଳ ଷ୍ଟେସନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 40 ମିନିଟରୁ 20 ମିନିଟକୁ ହ୍ରାସ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ବିନିର୍ମାଣ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ 1,27,500 କୋଟି ଟଙ୍କାର ବ୍ୟୟ ବରାଦ ସହ ସେମିକନ୍ 2.0କୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଭିତ୍ତି କରି ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନା ଆହୁରି ଆଗକୁ ନେବାର ଲକ୍ଷ୍ୟ ରଖିଛି। କେନ୍ଦ୍ର କ୍ୟାବିନେଟ୍ 62,500 କୋଟି ଟଙ୍କାର ବ୍ୟୟ ବରାଦ ସହ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି। ଏହି ଯୋଜନା ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ମୋବାଇଲ୍ ଉତ୍ପାଦନ ପାଇଁ ଏହି ଯୋଜନା ଅଧୀନରେ 2.25%ରୁ 5% ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନା ଅବଧି ମଧ୍ୟରେ ପ୍ରାୟ 39 ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ଉତ୍ପାଦନ କରାଯିବାର ଆଶା କରାଯାଉଛି। ଏହାଦ୍ୱାରା ପ୍ରାୟ 60,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ମୋବାଇଲ୍ ଫୋନ୍ ମ୍ୟାନୁଫ୍ୟାକ୍ଚରିଂ ସ୍କିମ୍ ଇସ୍ମେ 62,500 କରୋଡ଼ ରୁପିଜ୍ କା ଲେଆଉଟ୍ ହୁଆ। आप सब जानते हैं कि इन 10 वर्षों में मैसिव चेंज आया इलेक्ट्रॉनिक्स मैन्युफैक्चरिंग में। 7 गुना मैन्युफैक्चरिंग बढ़ी, प्रोडक्शन बढ़ा और 11 गुना एक्सपोर्ट बढ़ा 2014 के कंपैरिजन में। और भारत जो मोबाइल फोन इंपोर्टर था, आज नेट एक्सपोर्टर बन गया है और सेकेंड लार्जेस्ट मैन्युफैक्चरर बन गया है भारत मोबाइल फोन का।
1: ଏତତ୍ ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର 4ଟି ଜିଲ୍ଲାକୁ

ଅନ୍ତର୍ଭୁକ୍ତ କରିଥିବା ଦୁଇଟି ବହୁମୁଖୀ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟୱାର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗୁଆପୋଷି ଚତୁର୍ଥ ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାୟ 3907 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 2030-31 ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୁକ୍ତରାଜ୍ୟ ୟୁକେକୁ 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରାଯାଇଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଏହି ଚୁକ୍ତି ସମ୍ପୂର୍ଣ୍ଣ ଭାବେ 2047 ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସହ ଜଡ଼ିତ। ସେ କହିଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତିଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼, ଯାହା ଉଭୟ ଦେଶ ପାଇଁ ବଜାର ସୁଯୋଗ ଉନ୍ମୁକ୍ତ କରିବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହା ଦେଶର ସାମଗ୍ରୀ ବାଣିଜ୍ୟକୁ ବଢ଼ାଇବା ସହିତ ଆଗାମୀ ଦିନରେ ସେବା କ୍ଷେତ୍ରକୁ ମଧ୍ୟ ଉତ୍ସାହିତ କରିବ। ଆକାଶବାଣୀ ସମ୍ବାଦ ପକ୍ଷରୁ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି ନେଇ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି। ଭାରତରେ ଅବସ୍ଥାପିତ ୟୁକେ ହାଇକମିଶନର ଲିଣ୍ଡି କ୍ୟାମେରନ୍ ଆକାଶବାଣୀ ସହ କଥାବାର୍ତ୍ତା ବେଳେ କହିଛନ୍ତି, ଏହି ଚୁକ୍ତି ଉଭୟ ପକ୍ଷ ପାଇଁ ଏକ ବଡ଼ ସଫଳତା। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣର ତରୁଣ ବଜାଜ କହିଛନ୍ତି, ଏହି ଚୁକ୍ତି କୃଷି ଏବଂ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଲାଭଦାୟକ ହେବ। ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ରାୟ କହିଛନ୍ତି, ଏହି ଚୁକ୍ତି ଦ୍ୱାରା ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ଉପକୃତ ହେବ। ଆଫ୍ରେଲ୍ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଏ ସାକ୍ତିଭେଲ କହିଛନ୍ତି, ଏହି ଚୁକ୍ତି ଯୋଗୁଁ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ରପ୍ତାନୀ ଦ୍ୱିଗୁଣିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟାଙ୍କର ଏକ ଆଲେଖ୍ୟକୁ ପ୍ରଶଂସା କରିଛନ୍ତି। ଏହି ଆଲେଖ୍ୟରେ ଭାରତ ଟେକ୍ସ 2026 କିପରି ଭାରତର ସମ୍ପୂର୍ଣ୍ଣ ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳକୁ ଏକତ୍ର କରି ଗୋଟିଏ ମଞ୍ଚରେ ରଖିପାରିଛି ସେ ସମ୍ବନ୍ଧରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପଦକ୍ଷେପ ଦେଶର ଉତ୍ପାଦନ କ୍ଷମତା, ସମୃଦ୍ଧ ବୟନ ସଂସ୍କୃତି ଏବଂ ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଉପସ୍ଥିତିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଟେକ୍ସ ବୟନଶିଳ୍ପ କ୍ଷେତ୍ର ପାଇଁ ଭାରତର ଭିଜନ 2030 ରୂପରେଖକୁ ପ୍ରତିଫଳିତ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ ପକ୍ଷରୁ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆମେରିକା ଆଜି ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି। ଏଥିସହ ଇରାନ ଉପରେ ନୌସେନା ଅବରୋଧ ଲଗାଇଛି। ଆମେରିକାର ଏହି ଆକ୍ରମଣ ଇରାନ ସେନାର ଏକ ବ୍ୟାରେକ୍ ଉପରେ ହୋଇଥିବାର ଇରାନ କହିଛି, ଯେଉଁଥିରେ 7 ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ସାରା ଦେଶରେ 260 ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ ସରକାରଙ୍କ ମୁଖପାତ୍ର ଫାତେମା ମୋହାଜେରାନୀ କହିଛନ୍ତି, ଗତ କିଛି ଦିନ ମଧ୍ୟରେ 30 ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅବରୋଧ ପରେ ଉଭୟ ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ବିଶ୍ୱର ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥ ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୁଇ ଦେଶ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ସମ୍ପୂର୍ଣ୍ଣ ପ୍ରଭାବହୀନ କରିଦେଇଛି। ଏହି ଅବରୋଧ ଯୋଗୁଁ ସେମାନେ ପଶ୍ଚିମ ଏସିଆରୁ ହେଉଥିବା ତୈଳ ଏବଂ ଗ୍ୟାସ୍ ରପ୍ତାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଇରାନର ରିଭଲ୍ୟୁସନାରୀ ଗାର୍ଡ ଚେତାବନୀ ଦେଇ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବେଲ୍ଜିୟମ୍ର ବ୍ରସେଲ୍ସଠାରେ ଷ୍ଟାର୍ଟଅପ୍, ଗବେଷଣା ଏବଂ ନବସୃଜନ ପାଇଁ ୟୁରୋପୀୟ ସଂଘର କମିଶନର ଏକାଟେରିନା ଜାହାରିବାଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ବୈଠକରେ ସେମାନେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାର ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ନବସୃଜନ ହବ୍, ଷ୍ଟାର୍ଟଅପ୍ ଏବଂ ହୋରାଇଜନ୍ ୟୁରୋପ ସହ ଯୋଡ଼ି ହେବା ସମ୍ପର୍କରେ ମଧ୍ୟ ମତ ବିନିମୟ ହୋଇଛି। ଦୁଇଦିନିଆ ବେଲ୍ଜିୟମ୍ ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ବ୍ରସେଲ୍ସଠାରେ ବେଲ୍ଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ପ୍ରୋଭଟ୍ଙ୍କ ସହ ମିଳିତ ଭାବେ ଭାରତ ବେଲ୍ଜିୟମ୍ ରଣନୈତିକ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାଜନୈତିକ, ଅର୍ଥନୈତିକ, ପୁଞ୍ଜିନିବେଶ, ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା, ମୋବିଲିଟି ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗର ସମୀକ୍ଷା ହୋଇଥିଲା। ଏଥିସହ ବନ୍ଦର, ସାମୁଦ୍ରିକ ବ୍ୟାପାର, ସେମିକଣ୍ଡକ୍ଟର ଏବଂ ଯୋଗାଣୁ ଶୃଙ୍ଖଳରୁ ବିପଦ ହ୍ରାସ କରିବା ପାଇଁ ବ୍ୟାପକ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ପଶ୍ଚିମ ଏସିଆ ସମେତ ବିଶ୍ୱର ଘଟଣାବଳୀ ଉପରେ ନିଜ ନିଜର ମତ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ମହାନଗର ନିଗମ ଏମ୍ସିଡି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନ୍ଡିଡିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀରେ ଗୋବରର ବୈଜ୍ଞାନିକ ଉପଯୋଗ କରି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି। ସହରର ଗୋଶାଳା ଏବଂ ଦୁଗ୍ଧ ଖମାରାଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ଯମୁନା ନଦୀକୁ ନ ଯାଏ

0: ତାହାକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲରେ ଆଜି ଆମେରିକାର ଆଟଲାଣ୍ଟାଠାରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ସମୟରେ ଆରମ୍ଭ ହେବ। ଗତକାଲି ଟେକ୍ସାସ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 2-0 ଗୋଲ୍ରେ ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ବିଜେତା ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ପେନ୍କୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 US ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ରାୟଗଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଜନାକୁ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ରାୟଗଡ଼ା ବନଖଣ୍ଡରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଧାୟକ ଆପାଲ ସ୍ୱାମୀ କାଡ୍ରାକା। ଜନପ୍ରତିନିଧି, ବନ ବିଭାଗ, ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ୍ମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ଏକ ବଡ଼ ଡମ୍ପରୁ ଷ୍ଟେନ୍ ଗନ୍, ରାଇଫଲ, କଣ୍ଟ୍ରିମେଡ୍ ବନ୍ଧୁକ, ଗୁଳି, ମାଗାଜିନ୍, ଗନ୍ ପାଉଡର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏନେଇ ସୂଚନା ଦେଇଛନ୍ତି ଏସ୍ପି ରାଜ ପ୍ରସାଦ। ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗ ଓ ୟୁନିସେଫ୍ ପ୍ରତିନିଧିମାନେ ଯୋଗଦେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ 5-ଦିନିଆ ପ୍ରଦର୍ଶନୀ ଓ ସେମିନାର ସଫଳତାର ସହ ସମାପ୍ତ ହୋଇଛି। ଉଦ୍ୟୋଗ ଓ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଏଥିରେ ଆଲୋଚନା କରାଯାଇଛି। ବିଷମ କଟକରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା କରାଯାଇଛି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଣୀ ମନ୍ଦିରର ଦାନହୁଣ୍ଡିରୁ 5 ମାସରେ 1,22,28,623 ଟଙ୍କା, 32 ଗ୍ରାମ ସୁନା, 1 କିଲୋ 300 ଗ୍ରାମ ରୂପା ଓ ବିଦେଶୀ ମୁଦ୍ରା ମିଳିଛି। ଜାତୀୟ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲାର 5 ବର୍ଷରୁ କମ୍ ବୟସର 1,11,000 ଅଧିକ ଶିଶୁଙ୍କୁ ପୋଲିଓ ଟିକା ଦେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 1,032 ବୁଥ, 34 ଟ୍ରାନ୍ଜିଟ୍ ଓ 23 ମୋବାଇଲ୍ ଟିମ୍ ଗଠନ କରାଯାଇଛି। ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଥିବା ବେଳେ ନାଗରିକଙ୍କୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଦିଆଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସମସ୍ତ ମତଦାତା ତଥ୍ୟର 100% ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ

ଶୁଣିଲେ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହଲଚଲ ପ୍ରଜରକରୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହଲଚଲ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ସ୍ୱୟଂ ସୁଧା ଦାସ ଏବଂ ବିଭୂତିଭୂଷଣ ମିଶ୍ର।

0: ଓହୋ, ଆଜି ମନରେ କି ଶାନ୍ତି ମିଳିଲା, ସେ କଥା କହିଲେ ନ ସରେ। ପ୍ରଭୁଙ୍କୁ ଏତେ ଦିନ ଧରି ଦର୍ଶନ କରିନଥିଲି, ତେଣୁ ତାଙ୍କର ଦର୍ଶନ ଲାଭ କରିବା ପାଇଁ ପ୍ରଭୁ ଅଲାରନାଥଙ୍କୁ ଯାଇ ଦର୍ଶନ କରୁଥିଲି, କିନ୍ତୁ ଯେତେବେଳେ ଆଜି ପ୍ରଭୁଙ୍କର ନବଯୌବନ ଦର୍ଶନ କଲି ନା, ମୋର ଛାତି ଆଜି କୁଣ୍ଢେ ମୁଣ୍ଡ ହେଇଗଲା, ଆଖିରୁ ଧାର ଧାର ଲୁହ ଝରି ପଡିଲା। ପ୍ରଭୁଙ୍କୁ ମଧ୍ୟ ଦୁଃଖ ଜଣେଇଲି, ପ୍ରଭୁ ସଂସାରର ମଙ୍ଗଳକର, ଆମ ଚାଷ କ୍ଷେତ୍ରରେ କେମିତି ଆମ ଚାଷୀ ଭାଇ ଭଉଣୀ ମାନେ ଉନ୍ନତି କରିବେ, ଆଉ ସେମାନେ କେମିତି ଭଲରେ ରହିବେ ସେ କଥା ମଧ୍ୟ ପ୍ରଭୁ ବିଚାର କର। ସମସ୍ତଙ୍କର ଦେହ ସୁସ୍ଥ ରଖ, ଆଉ ସଂସାରର ମଙ୍ଗଳ କର। ତେବେ ହଉ, ପ୍ରଭୁ ତ ସମସ୍ତଙ୍କର କଥା ଶୁଣନ୍ତି, କିନ୍ତୁ ଆରି ଭିତରେ ମଧ୍ୟ ଆମକୁ କାମ କରିବାକୁ ପଡିବ। ଆଉ ସମୟ ତ ହେଇଗଲା, ମୁଁ କୋଠ ଘରକୁ ଝଟ ଝଟ ପଳେଇ ଆସିଲି, କିନ୍ତୁ ଦେଖିଲା ବେଳକୁ ଭଜନୀର ଦେଖା ଦର୍ଶନ ନାହିଁ। କେଜାଣି ହବା, ଯଦି ଆଜି ଯାଇଥିବ ସେ ଠାକୁରଙ୍କୁ ଦର୍ଶନ କରିବା ପାଇଁ, ସେ ଟିକେ ସମୟ ଲାଗିବ କି କଣ? ହଉ, ମୁଁ ଟିକେ ବସି ପଡେ ଆଗ।
1: ଠିକ କଥା କହିଛ ଅପା, ହେଇଟି ତମେ ଆସି ବସିଗଲ, ମୁଁ ପୁରା ସିଆଡେ ଯାଇଥିଲି। ଆଜି ଏତେ ବଡ ଦିନ, ମହାପ୍ରଭୁ 15 ଦିନ କାଳ ଜ୍ୱରରେ ପଡିଥିଲେ, ବୁଝିଲ ଅପା? ଆଜି ଯେମିତି ନବଯୌବନ ଦର୍ଶନ, ଦେଖୁଛ ତ କୁଆଡୁ କେତେ ଭକ୍ତ ମାଡି ଆସିଲେଣି, ରାତି ପାଇଲେ କାଲି ରଥଯାତ୍ରା, କଣ କରିବା? ମୁଁ ତ ଟିକେ ମନ ରହିଲାନି, ପଳେଇଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ଯେ ହଉ ସୁନ୍ଦର ଭାବରେ ଦର୍ଶନ ହେଲା, ଏଇନେ କୋଠ ଘରେ ପହଞ୍ଚିଗଲି, ଟିକେ ଡେରି ହେଇଗଲା, ଆଉ କଣ କରିବା?
0: ଆରେ ବାପ, ସବୁରି ମୂଳରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଆଉ ତାଙ୍କରି ଦର୍ଶନ କରିବା ପାଇଁ କେତେ କେତେ ବର୍ଷ ଧରି ଅପେକ୍ଷା କରୁଛନ୍ତି ଆମର ମୁନି ଋଷି ମାନେ, ଆଉ ଆମେ ତ ସହଜେ ଶିକ୍ଷିତର ବାସି, ଠାକୁରଙ୍କୁ କେମିତି ନ ଦେଖିବା ଟିକେ କହିଲୁ?
1: ଏକଦମ ଠିକ କଥା କହିଛ ଅପା, ଆମେ କୋଉ ଜନ୍ମରେ କୋଉ ପୁଣ୍ୟ କରିଥିଲେ, ମହାପ୍ରଭୁଙ୍କ ଆଶିଷ କରୁଣା ଲାଭ କରି ତାଙ୍କରି ଜାଗାରେ ଆମେ ବାସ କରିଛେ, ତାଙ୍କର ଆଶୀର୍ବାଦ ଏମିତି ଆମ ଉପରେ ଥାଉ, ଯେତେ ଦିନ ଜୀବନ ଥିବ ମହାପ୍ରଭୁଙ୍କ ଦର୍ଶନ କରୁଥିବା, ରଥକୁ ଭିଡୁଥିବା, ଏମିତି କୋଟି ସାନ୍ନିଧ୍ୟ ଲାଭ କରୁଥିବା।
0: ଆରେ ବାପ, ଆମେ ଶିକ୍ଷିତର ବାସି ନିହାତି ପକ୍ଷେ ଗର୍ବ ଅନୁଭବ କରିବା ପ୍ରଭୁଙ୍କ ପାଇଁ, କିନ୍ତୁ ପ୍ରଭୁ ହେଉଛନ୍ତି ଜଗତର ଠାକୁର, ତେଣୁ ସେ ଜଗତର କଲ୍ୟାଣ ପାଇଁ ସିଏ ଆମର ଶ୍ରୀକ୍ଷେତ୍ରରେ ବାସ କରିଛନ୍ତି, ତେଣୁ ଆମେ ଶ୍ରୀକ୍ଷେତ୍ର ବାସେ ନିହାତି ପକ୍ଷେ ଗର୍ବ କରିବା, କିନ୍ତୁ ପ୍ରଭୁଙ୍କୁ ମଧ୍ୟ ନେଇକି ଗର୍ବ କରନ୍ତି ସାରା ବିଶ୍ୱ, ଯେ ଆମ ବିଶ୍ୱର ଠାକୁର ହେଉଛନ୍ତି ପ୍ରଭୁ ଶ୍ରୀ ଜଗତରନାଥ ଜଗନ୍ନାଥ।
1: ଏଇଆ କଥା କହିଲେ ଅପା, ହେଲେ ଅପା ବର୍ତ୍ତମାନ ଆମର ଆସନ୍ତାକାଲି ରଥଯାତ୍ରା, ଟିକେ ଲୋକମାନଙ୍କୁ କହିବା କେମିତି ଭାବରେ ନିଜର ଯତ୍ନ ନେବେ, ନିଜର ଜିନିଷ ପତ୍ରର ଯତ୍ନ ନେବେ, ରଥକୁ କେତେ ପ୍ରକାର ଲୋକ ଆସନ୍ତି, କେତେ ଭକ୍ତି ଭାବରେ ଆସନ୍ତି, କେତେ ଅସାମାଜିକ ଲୋକ ଆସନ୍ତି, ନିଜର ସୁରକ୍ଷା କରନ୍ତୁ, ଆପେ ଆପେ ନିଜର ଯତ୍ନ ନିଅନ୍ତୁ, ମହାପ୍ରଭୁଙ୍କ ଦର୍ଶନ ସାରି କିଏ କୁଆଡେ ଗାଁ ଗଣ୍ଡାକୁ ଯାଆନ୍ତୁ।
0: ଆହୁରି ଗୋଟିଏ ମୁଖ୍ୟ କଥା ହଉଛି କଣ ନା, ଗହଳି ଜାଗାକୁ କେବେ ହେଲେ ପ୍ରବେଶ କରନ୍ତୁ ନାହିଁ, କାରଣ ଆମେ ବୟସ୍କ ଲୋକମାନେ ହେଲେ, ଛୋଟ ଛୋଟ ପିଲାମାନେ ହେଲେ, ସେମାନେ ଗହଳିରେ ଟିକେ ସହି ପାରନ୍ତି ନାହିଁ, ସେମାନଙ୍କୁ କାହିଁକି ନବା ଏ ଗହଳି ଜାଗାକୁ? ଆମେ ପ୍ରଭୁଙ୍କୁ ଦୂରରେ ଥାଇ ଦର୍ଶନ କରିବା, ମନରେ ଦର୍ଶନ କରିବା, ଘରେ ଥାଇ ଦର୍ଶନ କରିବା, ତେବେ ପ୍ରଭୁ ଶୁଣିବେ ନିଶ୍ଚିତ ଭାବରେ। ତେଣୁ ପ୍ରଭୁ ଯେତେବେଳେ ବଡ଼ଦାଣ୍ଡକୁ ଆସୁଛନ୍ତି ଓହ୍ଲେଇକିରି କେବଳ ଆମକୁ ଦର୍ଶନ ଦେବା ପାଇଁ, ଆମେ ସମସ୍ତେ ସଚେତନ ହବା ଯେ କେମିତି ଆମେ ସୁରକ୍ଷିତ ଭାବରେ ରହିବା, ପବିତ୍ର ରଥଯାତ୍ରାକୁ ଆମେ ସମସ୍ତେ ଭଲ ଭାବେ ଉପଭୋଗ କରିବା।
1: ଏକଦମ ଠିକ କଥା କହିଛ ଅପା, ହେଲେ ଆହୁରି ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନା, ନିଜର ଖାଦ୍ୟପେୟର ମଧ୍ୟ ଯତ୍ନ ନିଅନ୍ତୁ, ଭଲ ଖାଦ୍ୟ ଯେଉଁଠାରେ ମିଳୁଛି ସେଠାରେ ଖାଆନ୍ତୁ, ଶରୀରକୁ ସୁସ୍ଥ ରଖନ୍ତୁ, ଏବଂ ସୁନ୍ଦର ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜ ସ୍ଥାନକୁ ଫେରନ୍ତୁ।
0: ହଉ ବାପ, କାଲି ହେଉଛି ପବିତ୍ର ଘୋଷ ଯାତ୍ରା, ତେଣୁ ଚାଲ ପ୍ରଭୁଙ୍କର ଗୋଟିଏ ଭଜନ ଶୁଣିବା, ତାପରେ ଆମ କାର୍ଯ୍ୟକ୍ରମକୁ।

0: ଯାହା ହଉ ଅପା,
1: ମହାପ୍ରଭୁଙ୍କ
0: କଥା ତ ଶୁଣିଲେ, ଏତେ କଥା ଆଲୋଚନା କଲେ, ଗୀତଟେ ଶୁଣିଦେଲା ପରେ ମନ ପୁରା ପବିତ୍ର ହେଇଗଲା। ସେ ଗୀତିକାର କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ଆଜି କଣ ଆଲୋଚନା ଅଛି ଅପା ଟିକେ କହିବ ଟି?
2: ଆରେ ଆଲୋଚନା ଶୁଣିବା, କିନ୍ତୁ ତା ପୂର୍ବରୁ ନବା ସରକାରଙ୍କର ଗୋଟିଏ ବିଜ୍ଞାପନ।
0: ହଉ ନବା।
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ୟୋଜନା।

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି
2: ସଙ୍କଟ କେ ସମୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କିଷାନୋ କେ ଲିଏ ବରଦାନ
3: ହେ ଅବ ସୁଖା ପଡେ ୟା ବାଢ ଆ ଜାଏ କୋଇ ଡର ନାହିଁ ଅବ ଓଲେ ପଡେ ୟା କୀଟ ପତଙ୍ଗେ ଫସଲ ଖା ଜାଏ କୋଇ ଫିକ୍ର ନାହିଁ କ୍ୟୋଁକି ହମନେ ଲିଆ ହେ ପ୍ରଧାନମନ୍ତ୍ରୀ ଫସଲ ବୀମା
4: बुआई से फसल कटाई तक हर जोखिम का दावा न्यूनतम प्रीमियम पर अधिकतम भुगतान का वादा
5: योजना से हर साल जुड़ रहे हैं 5 करोड़ से ज्यादा किसान अब आपकी है बारी
4: नजदीकी कृषि कार्यालय सहकारी समिति बैंक शाखा अधिकृत बीमा कंपनी या जनसेवा केंद्र में स्वेच्छा से करा सकते हैं पंजीकरण
5: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण
4: प्रधानमंत्री फसल बीमा योजना आपकी फसलों का संपूर्ण सुरक्षा कवच कृषि एवं किसान कल्याण मंत्रालय भारत
6: ହଉ ବିଜ୍ଞାପନ ପରେ ରହିଲା କଣ ନା ଆମର ଆଲୋଚନା ଆଜି ବାପା ଆମର ଆଲୋଚନା ରହିଛି ଯେ ଗୋପାଳନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଆଉ ତାର ସମାଧାନ ଆଉ ଆମ ସହିତ ଉପସ୍ଥିତ ଅଛନ୍ତି ପ୍ରାଧ୍ୟାପକ ଡକ୍ଟର ନିରଞ୍ଜନ ପଣ୍ଡା ମୁଖ୍ୟ ପାଣି ପୁଷ୍ଟି ବିଭାଗ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ତେବେ ଆଉ ଡେରି କରିବାନି ଆଲୋଚନାଟି ଶୁଣିନବା
7: ଶୁଣିବା
8: ସାର୍ ନମସ୍କାର
7: ନମସ୍କାର
8: ସାର୍ ଆପଣଙ୍କୁ ଆମ କୋଠକରେ ଅନେକ ଅନେକ ସ୍ୱାଗତ ଆପଣଙ୍କ ପରିଚୟ ଟିକେ ଦେଲେ
7: ମୋର ନାଁ ହେଲା ଡକ୍ଟର ନିରଞ୍ଜନ ପଣ୍ଡା ମୁଁ ପ୍ରାଧ୍ୟାପକ ଅଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାଣୀ ପୁଷ୍ଟି ବିଭାଗରେ ଅଛି
8: ଗୋପାଳନ କ୍ଷେତ୍ରରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ ତେବେ ଆମେ କେମିତି ଏହାର ସମସ୍ୟାର ସମାଧାନ କରିପାରିବା
7: ଦେଖନ୍ତୁ ଆମର ଯଦି ସମସ୍ୟାକୁ ବିଭକ୍ତ କରାଯାଏ ତାହେଲେ ଆମେ 4 ଭାଗରେ ମୁଖ୍ୟ ଗୋଟେ ସମସ୍ୟାକୁ ବିଭକ୍ତ କରିଥାଉ ପ୍ରଥମେ ହେଲା ଗୋଟେ ଭଲ ଜାତିରୁ ଗୋଟେ ଗାଈ ହେଇଥିବା ଦରକାର ଗୋଟେ ତା ପାଖରୁ ଆମେ କ୍ଷୀର ଠିକ୍ରେ ପାଇପାରିବା ଏଟା ହେଲା ପ୍ରଥମ ଜିନିଷ ଦ୍ୱିତୀୟ ଜିନିଷ ହେଲା ଗୋଟେ ସୁସ୍ଥ ବାତାବରଣରେ ସେ ଗାଈଟି ରହିବା ଦରକାର ତାର ଘର ତାର ଚାରିପାଖ ପରିବେଶ ତୃତୀୟ କଥା ହେଲା ତାର ଗୋଟେ ସୁଷମ ଖାଦ୍ୟ ତା ଭିତରେ ସବୁଜ ଗୋଖାଦ୍ୟ ଏସବୁ ମିଶି ଗୋଟେ ଖାଦ୍ୟ ତିଆରି କରିବା ଦରକାର ଏବଂ ଚତୁର୍ଥରେ ହେଲା ତା ରୋଗ ବିଷୟରେ ଆମେ ଟିକେ ବିଶେଷ ଧ୍ୟାନ ଦେବା ଯିଏକି ତା ରୋଗ ପ୍ରତିଷେଧକ ନେବା ଦରକାର

0: ଏଇ ଚାରୋଟି ଜିନିଷରେ ମୁଖ୍ୟ ଆମେ ଦେଇଥିଲେ ଗୋପାଳକ ମାନେ ଭଲ ଭାବରେ ସଜାଗ ହେଇକି ରହିଲେ ଗୋପାଳନ କ୍ଷେତ୍ରରେ ନିଶ୍ଚୟ ଲାଭବାନ ହେଇପାରିବେ। ଗୋଟେ ଭଲ ଜାତିର ଗାଈ ହେଇଥିବା ଦରକାର, ସେଟା ଆମେ କେମିତି ଜାଣିବା? ବହୁ ସମୟରେ ଦେଖନ୍ତୁ, ଗୋଟେ ଗାଈ କିଣିବା ପୂର୍ବରୁ ତାର ଦୁଗ୍ଧ ଶକ୍ତି ବିଷୟରେ ଜାଣିବା ଦରକାର କରୁଛି। କେମିତି ଜାଣିବା? ଜାଣୁ ବୈଜ୍ଞାନିକ ପ୍ରଣାଳୀରେ ଆମେ ଯେଉଁ ଗାଈ ରଖାଯାଏ, ଯେଉଁ ଫାର୍ମ ରଖନ୍ତି, ସେମାନେ ବାପାମାନଙ୍କର କେତେ ରେକର୍ଡ ସବୁ ମେଣ୍ଟେନ୍ ହେଇଥାଏ। ସାଧାରଣତଃ ଆମେ ଦେଖାଯାଏ ଆମେ ଯେଉଁ କିଣୁ ଯେଉଁ ବଜାରରେ ସେଭଳିଆ କିଛି ରେକର୍ଡ ମେଣ୍ଟେନ୍ କରାଯାଏ ନାହିଁ। ତେଣୁ ସେ ବିଷୟରେ ଆମେ କେମିତି ଜାଣିବା? ଗୋଟେ ଦୁଧିଆଳି ଗାଈ କେମିତି ଆମେ ଚିହ୍ନଟ କରିବା ଭଲ ବିଷୟରେ? ସାଧାରଣତଃ ତାର ଗାଈର ଗଠନ, ତାର ସ୍ୱାସ୍ଥ୍ୟ, ତାର ଦୁଗ୍ଧ ଦେବା ଶକ୍ତି, ପହ୍ନା ଓ ଚିର ଇତ୍ୟାଦିର ଗଠନ ଦେଖି ଗାଈ ଚିହ୍ନା କରାଯାଇପାରିବ। ପହ୍ନା ବଡ଼ ଓ ଚିର ଗୁଡ଼ିକ ଯଦି ସମାନ ଭାବରେ ପହ୍ନାରୁ ଓହଳି ଥାଏ, ଅଧିକ କ୍ଷୀର ଦେବା ଲକ୍ଷଣ ବୋଲି ଜଣାପଡ଼େ। ଆଉ ଗୋଟେ କଥା ହେଲା, ଗାଈର ମୁହଁ ସୁନ୍ଦର ଏବଂ ଦେହରେ ଚର୍ବି ନଥିବା ଉଚିତ। ଚର୍ବି ହେଇଥିଲେ ତାର ଗର୍ଭଧାରଣର ଶକ୍ତି, ଗାଈ କ୍ଷୀର ଦେବା ଶକ୍ତି ମଧ୍ୟ କମିଯାଏ। ଚମଡ଼ା ମାଂସ ସହିତ ଚିପି ହୋଇ ନହିଁ ଅଲଗା ରହିଥିଲେ ଏବଂ ଚାଲିଲା ବେଳେ ଛାତିର ଚମଡ଼ା ପିଞ୍ଜରା ହଡ଼ା ସହିତ ଘସି ହେଉଥିଲେ, ତା ଦୁଧିଆଳି ଗାଈର ଗୋଟେ ଲକ୍ଷଣ ବୋଲି ଆମେ ଜାଣିପାରିବା। ଦେଖନ୍ତୁ, ଯେତେବେଳେ ଆମେ ଗୋଟେ ଗାଈ ଦୋଉଛେ, ଦୁଧିଆଳି ଗାଈର ପହ୍ନା ମାନେ ଦୁହିଁଲା ପୂର୍ବରୁ ବଡ଼ ଥାଏ ଏବଂ ଦୁହିଁବା ପରେ ପୁରା ସଙ୍କୁଚିତ ହୋଇଯାଏ। ଯଦି ବିଶେଷ ସଙ୍କୁଚିତ ହୁଏ ନାହିଁ, ତାହେଲେ ସେଟା ଗୋଟେ ଭଲ ଗାଈର ଲକ୍ଷଣ ନୁହେଁ। ତେଣୁ ଏଇସବୁ ଜିନିଷ ଦେଖିକି ଆମେ ଗୋଟେ ଗାଈ ଚିହ୍ନ କରିପାରିବା। ସବୁବେଳେ ଜାଣିବା ଯେ ପ୍ରଥମ ଗର୍ଭ ପରେ ପରେ କେତେ ହେଉଛି କ୍ଷୀର, ତାପରେ ଆମେ ଗାଈଟି କିଣିବା ଦରକାର କରୁଛି। ଏବଂ ଯଦି ଆପଣ ଚାହୁଁଛନ୍ତି ବି ସରକାର ସ୍ତରରେ ବି ଯେଉଁ ଫାର୍ମ ଅଛି, ତା ମଧ୍ୟ ଆପଣଙ୍କ ପାଇଁ ସେଥିରେ ତାର ରେକର୍ଡ ମେଣ୍ଟେନ୍ ହେଉଛି, ତାର ବାପା ମା କିଏ, ତାର ବାପା ମାର କେତେ ପ୍ରଡକ୍ସନ ହେଇଥିଲା, ଏସବୁ ଦେଖିକି ମଧ୍ୟ ସେଉଠୁ ଆପଣ ବି ଜାଣିପାରିବେ। ତେଣୁ ଯଦି ବି ବାହାରକୁ କେଉଁ ଗୋଟେ ବଜାରରୁ କିଣୁଛନ୍ତି ବା ହାଟରୁ କିଣୁଛନ୍ତି, ତାହେଲେ ଏଇ ଦିଗ ପ୍ରତି ଆପଣ ଧ୍ୟାନ ରଖିଲେ ଆପଣ ନିଶ୍ଚୟ ଗୋଟେ ଭଲ ଗାଈଟେ ପାଇପାରିବେ।
1: ପ୍ରଥମେ ଆମେ ଚିନ୍ତା କରିବା, ଯେତେବେଳେ ଆମେ ଗାଈଟିକୁ ରଖିବା ଯୋଉ ଜାଗାରେ, ମାନେ ଯୋଉ ଗୁହାଳ କଥା ଯଦି ଆମେ ଆଲୋଚନା କରିବା, ତେଣୁ ଗୁହାଳଟି ଆମେ କିଭଳି ହେବା ଆବଶ୍ୟକ, ଆଉ ଗୁହାଳ ପ୍ରତି ଆମେ କେତେ ସଚେତନ ହେବା ବା କିଭଳି ଭାବରେ ଆମେ ତାର ବ୍ୟବସ୍ଥା କରିବା?
0: ଦେଖନ୍ତୁ, ଆମେ ଯେମିତି ଗୋଟେ ଭଲ ବାତାବରଣରେ ରହୁଛେ, ଭଲ ଘରଟେ ତିଆରି କରୁଛେ, କିନ୍ତୁ ଗୁହାଳ ବି ସେମିତି କରିବା ଦରକାର ଯେମିତି ଗାଈ ଯେହେତୁ ସେଟା ରହୁଛି ବହୁ ସମୟ, ତାର ଗୁହାଳଟି ମଧ୍ୟ ନିଶ୍ଚୟ ଗୋଟେ ନିରାପଦ ଏବଂ ଗୋଟେ ସୁସ୍ଥ ଏବଂ ପରିଷ୍କାର ହେବା ଦରକାର। ଗୋଟେ ଗାଈ ପାଇଁ ସାଧାରଣତଃ ଆମେ 50 ସ୍କୋୟାର ଫୁଟ୍ ଜାଗା ଦରକାର କରିଥାଏ ଏବଂ ବାଛୁରୀଟେ ପାଇଁ 20ରୁ 25 ସ୍କୋୟାର ଫୁଟ୍ ଜାଗା ଦରକାର କରେ। ସାଧାରଣତଃ ଆମେ ଦେଖିବା ଯଦି ଚଟାଣଟା ଆମେ ସିମେଣ୍ଟେଡ୍ କରିବା ଭଲ, ଏବଂ ସେ ଯେଉଁ ଛିଡ଼ା ହେବା ଜାଗା ତାର ଲମ୍ବ 6 ଫୁଟ୍ ଏବଂ ଉଷାର 4 ଫୁଟ୍ ପ୍ରତି ଗାଈ ପିଛା କରିବା ଦରକାର। ଏବଂ ତାର ଆମେ ଦେଖିବା କାନ୍ଥଟା ଯଦି ଆମେ 4 ଫୁଟ୍ ଉଠେଇବା ସେଟା ଭଲ, 4 ଫୁଟ୍ ପରେ ଫାଙ୍କା ରଖିବା ବହୁତ ଭଲ। ବହୁ ସମୟରେ ମୁଁ ଦେଖିଛି ତା ଭିତରେ ଗୋଟେ ଝରକା କି ଗୋଟେ ନଥିବ କି ତା ମାନେ, ତେଣୁ ଆପଣ ପଶିଗଲା ବେଳକୁ ତା ଭିତରକୁ ଆପଣ ଗୋଟେ ଲାଗିବ ଯେମିତି ଗୋଟେ କଞ୍ଜେଷ୍ଟେଡ୍ ଏବଂ ପୁରା ଝାଳମାଳ ହେଇକି ଆପଣ ଭଲ ଲାଗିବନି। 4 ଫୁଟ୍ ପାଖାପାଖି କାନ୍ଥ ରଖି ତାପରେ ଆମେ 2-3 ଫୁଟ୍ ପର୍ଯ୍ୟନ୍ତ ଖୋଲା ରଖିଦେଉଛେ। ତେଣୁ ସେଇଟା ହେଲା କ'ଣ ନା, ପବନ ଚଳାଚଳ କରିବ, ଲାଇଟ୍ ଆସିବ, ଏବଂ ତା ଯୋଉ ମୃତ ଗୋବର ଅଛି ଆମର ଗୋଟେ ନାଳଟେ ହେବା ଦରକାର, ତା ପଛ ସାଇଡ୍ରେ ବଡ଼ ଗୋବର ପିଟେ କରାହେଇଥିବା ଦରକାର, ସେଠି ଯାଇକି ପଡ଼ିବା ଦରକାର। ସବୁବେଳେ ଦେଖିବା ପରିଷ୍କାରଟା ଗୋଟେ ବହୁତ ମାନେ ଇମ୍ପୋର୍ଟାଣ୍ଟ କଥା, କାରଣ ବହୁତ ସମୟରେ ଗୁହାଳ ପରିଷ୍କାର ରହିବା ଦରକାର ଏବଂ କ୍ଷୀର ଦୁଇଁବା ପୂର୍ବରେ ଆମର ବହୁତ ସମୟରେ ଆଜିକାଲି କହୁଛି କ୍ଲିନ୍ ମିଲ୍କ ପ୍ରଡକ୍ସନ, କିନ୍ତୁ ଭଲ କ୍ଷୀରଟା ସୁସ୍ଥ ହେବା ଦରକାର। ସେଟା କେମିତି ହବ ନା, ଯଦି ଆପଣ ଗାଈର ଗୁହାଳ ସୁସ୍ଥ ରହିଥିବ, ତାର ପହ୍ନାଟା ବି ଯଦି ସଫା ସୁତୁରା ରଖିଥିବା, ଦୁଇଁବା ପୂର୍ବରୁ ଆମ ପହ୍ନାଟା ଟିକେ ଧୋଇଦେବା, କାରଣ ସେ ବହୁତ ସମୟରେ ଶୋଇଯିବ। ବହୁତ ସମୟରେ ଗୋଟେ ଅଛି ଯେଟା ଆମେ ମାଷ୍ଟାଇଟିସ୍ କହୁଛେ, ତା ମାନେ ପହ୍ନା ରୋଗ ଯେଟା କହୁଛେ, ସେଥିରେ କ'ଣ ହୁଏ ନା, ଯେତେବେଳେ ଗାଈ କ୍ଷୀର ଧୁଆଁ ସାରିଲା ହୁଏ, ତାପରେ ପରେ ଯେତେବେଳେ ସେ ଶୋଇଯାଏ, ସେଇ ଗୁହାଳ ଯଦି ଅପରିଷ୍କାର ଥାଏ, ସେଇ ଯେଉଁ ଚିର ଦେଇକି ସେ ରୋଗଟା ଯାଇଥାଏ। ତେଣୁ ସେଇଥିପାଇଁ ଆମେ ଯଦି ଗୁହାଳ ପରିଷ୍କାର ରଖିବା, ମାଷ୍ଟାଇଟିସ୍ ଗୋଟେ ବଡ଼ ବଡ଼ ବିଦେଶୀ ଗାଈମାନଙ୍କର ଟିକେ ବହୁତ ପ୍ରୋବ୍ଲେମ୍ ହୁଏ, ବହୁତ ବଡ଼ ବଡ଼ ଗାଈମାନଙ୍କର ମାଷ୍ଟାଇଟିସ୍ ଯେଟା କହୁଛନ୍ତି, ତେଣୁ ଏଇକୁ ଆମେ ରକ୍ଷା କରିପାରିବା ଯଦି ଗୁହାଳ ପରିଷ୍କାର ଅଛି। ଯଦି ଆମେ ଠିକ୍ ଯେ ଦୁହିଁବ ବି ତାର ହାତ ପରିଷ୍କାର ହେବା ଦରକାର, ତେଣୁ ଏଇଭଳିଆ ନବା ପଦକ୍ଷେପ, ତାହେଲେ ନିଶ୍ଚୟ ଗୋଟେ ଭଲ କ୍ଷୀର ଆମେ ପାଇପାରିବା।
1: ସାର୍, ଗୋଟେ ଗୁହାଳରେ କେତୋଟି ଗାଈ ଆମେ ରଖିପାରିବା?
0: ଗୋଟେ ଗୁହାଳରେ ଆମେ 15-20 ପର୍ଯ୍ୟନ୍ତ ଆମେ ରଖିବାଟା, ଯେଉଁ ଛୋଟ ଯେଉଁ କରୁଛେ ଗାଁ ଗହଳିର ମାନେ, ବହୁତ ବଡ଼ ବଡ଼ ଫାର୍ମରେ ବି ରଖିପାରୁଛନ୍ତି, କିନ୍ତୁ 20 ରଖିବା ଠିକ୍ ତା ମାନେ ମାନେ ଆଗ ପଛ ହେଇକି ରୁହନ୍ତି, ଗୋଟେ ଟେଲ୍ ଟୁ ଟେଲ୍ ସିଷ୍ଟମ୍, ଏପାଖର 10 ଏପାଖର 10 ରହିବାଟା ଉପଯୁକ୍ତ ହୁଏ। ଆଉ ଯଦି ବଡ଼ ବଡ଼ ଫାର୍ମ ଯେଉଁ କରୁଛନ୍ତି, ସେମାନେ ମଧ୍ୟ ବଡ଼ ଧରଣ ରଖିପାରିବେ, 40-50 ରଖିପାରିବେ, ଛୋଟ ଚାଷୀଟେ 20 ଗାଈ ପର୍ଯ୍ୟନ୍ତ ମଧ୍ୟ ରଖିପାରିବ ତା ମାନେ।
1: ଆମେ ଯଦି ଗାଈମାନଙ୍କର ସମସ୍ୟା କଥା ବିଚାର କରିବା, ତେବେ ତାଙ୍କର ମୁଖ୍ୟ ସମସ୍ୟା ହେଉଛି ତାଙ୍କର ରୋଗ ସମସ୍ୟା। ମୁଖ୍ୟତଃ ସେମାନଙ୍କୁ କୋଉ କୋଉ ରୋଗ ଦେଖାଦିଏ, ଆଉ ରୋଗର ସମସ୍ୟା ଗୁଡ଼ିକ ଆମେ କିଭଳି ଭାବରେ ସମାଧାନ କରିବା?
0: ଆମ ଜଳବାୟୁରେ ଏବଂ ଆମ ଓଡ଼ିଶାରେ ଆମେ ଦେଖୁଛେ ସବୁଠାରୁ ବେଶୀ ଦେଖାଯାଉଥିବା ରୋଗ ହେଲା କହନ୍ତି FMD, ଫାଟୁଆ ରୋଗ କହୁଛେ। ସେ ଫାଟୁଆ ରୋଗଟା ପ୍ରାୟ ରୁହେ, ଫାଟୁଆ ରୋଗରେ ହୁଏତ ଗାଈର ମୃତ୍ୟୁହାର କମ୍ ରହିଥାଏ, କିନ୍ତୁ ଆକ୍ରାନ୍ତ ଗାଈ ଗୋରୁମାନେ ସେମାନଙ୍କର କ୍ଷୀର ଦେବା ଶକ୍ତି କମିଯାଏ, ସେମାନେ ପ୍ରଜନନ ଶକ୍ତି କମିଯାଏ, ଯଦି ବଳଦମାନଙ୍କର ହେଲା ସେମାନଙ୍କର କାମ କରିବା ଶକ୍ତି କମିଯାଏ। ତେଣୁ ଏଇକୁ ଆମେ ଦେଖନ୍ତି ଫାଟୁଆ ରୋଗ ଗୋଟେ ଭୂତାନୁବନ୍ଧ ରୋଗ ହେଇଥିବାରୁ ତାର କେମିତି ସଫଳ ଆମର ମାନେ ନାହିଁ ଯେ କି ଆମେ ତାକୁ ଭଲ ରଙ୍ଗ କରିପାରିବା, ତେଣୁ ସେଇପାଇଁ ଆମେ ତାକୁ ପ୍ରତିଷେଧକ ଟୀକା ଦରକାର କରୁଛି। ପ୍ରତିଷେଧକ ଟୀକା ସାଧାରଣତଃ ଏଇ ଗୋଟେ ଶୀତ ଦିନ ପୂର୍ବରୁ ବା ବର୍ଷା ଦିନ ପୂର୍ବରୁ ମଧ୍ୟ, ଯଦି ଆପଣ ଦେଇନାହାନ୍ତି ବର୍ଷା ଦିନ ମଧ୍ୟ, ଶୀତ ଦିନ ପୂର୍ବରୁ ଆପଣ ଦେଇଦିଅନ୍ତୁ। ଆଉ ଯଦି ଫାଟୁଆ ରୋଗ ଆପଣ ଦେଖିବା ଆରମ୍ଭ କଲେ, ସେ ଗାଈକୁ ଆପଣ ଅଲଗା ରଖନ୍ତୁ, ଅନ୍ୟ ଗାଈଠାରୁ ଦୂରରେ ରଖନ୍ତୁ ଏବଂ ଗୁହାଳ ପରିଷ୍କାର କରନ୍ତୁ। ତାର ଯେଉଁ ଖୁରାରେ ଯେଉଁ ଘା ହେଇଥାଏ, ତାକୁ ପଟାସ ପାଣିରେ ଧୁଅନ୍ତୁ ଏବଂ ଗୁହାଳକୁ ଫର୍ମାଲିନ୍ ପାଣିରେ ବିଶୋଧନ କରନ୍ତୁ। ହେଲେ ଆପଣଙ୍କ ନା ଫାଟୁଆ ରୋଗରୁ ଅନ୍ୟ ଗାଈମାନଙ୍କୁ ରକ୍ଷା କରିପାରିବେ, ଏବଂ ଯେତେ ଶୀଘ୍ର ଯଦି ଫାଟୁଆ ରୋଗ ଦେଖାଯାଉଛି, ତାହେଲେ ଆପଣ ତାକୁ କ'ଣ କରିବେ, ଅନ୍ୟମାନଙ୍କୁ ଟୀକା ଦେବାର ବ୍ୟବସ୍ଥା କରିବେ। ସରକାର ତରଫରୁ ଟୀକା ଦିଆହେଉଛି, ଆପଣ ସରକାର କହିଲେ ମଧ୍ୟ ଟୀକା ଦେଇପାରିବ। ଏଟା ହେଲା ଫାଟୁଆ ରୋଗ। ମୁଖ୍ୟ ଆଉ ଗୋଟେ ହେଉଛି ବଜବଜିଆ ରୋଗ, ସେଟା ମଧ୍ୟ ପ୍ରଥମରୁ 6 ମାସ

0: ରୁ 3 ବର୍ଷର ବାଛୁରୀ ଏବଂ ଛଡ଼ା ମାନଙ୍କୁ ହୋଇଥାଏ। ଏ ବଜଜା ରୋଗରେ ମାଂସ ପେଶୀର ତାର କ'ଣ ହୁଏ ନା ଟିକେ ପାଣି ରହିଲା ଭଳିଆ ଲାଗେ ଏବଂ କିଛି ଦିନ ଚାଲିପାରେନି। ଏଇଟା ଗୋଟେ ଜୀବାଣୁ ଜନିତ ରୋଗ, ତେଣୁ ଆର ମଧ୍ୟ ଆଣ୍ଟିବାୟୋଟିକ୍ ପଶୁ ଡାକ୍ତରଙ୍କୁ ଦେଖେଇଲେ ନିକଟତଃ ପଶୁ ସେ ନିଶ୍ଚୟ ତାର ଟ୍ରିଟମେଣ୍ଟ କରିପାରିବ। ଆର ବି ମଧ୍ୟ ପାଇଁ ମଧ୍ୟ ଟୀକା ଉପଲବ୍ଧ ଅଛି, ବର୍ଷର ଥରେ ଆପଣ ଦେବେ। ବର୍ଷା ଦିନ ପୂର୍ବରୁ ଏ ଟୀକାଟା ଦେଇଥିଲେ ଆପଣ ବଜବଜା ରୋଗ ହୁଏ ନାହିଁ। ଏଇ ଦୁଇଟା ରୋଗ ସାଧାରଣତଃ ଆମର ହୋଇଯାଏ। ଆହୁରି ବି ସାହାଣା ରୋଗ ଅଛି, ସେଟା ଆପଣ କହିଲେ ଯେଉଁ ସେଟା ପହ୍ନା ରୋଗ ଯେଉଁଟା କହୁଛେ ମାଷ୍ଟାଇଟିସ୍, ଏଇଟା ଆଜିକାଲି ବହୁତ ଯେଉଁ ବିଦେଶୀ ଜର୍ସି ଗାଈ ଟାଇପ୍ର ଯେଉଁମାନଙ୍କୁ ବେଶି ଦେଖାଯାଉଛି, ଯେଉଁମାନେ କ୍ଷୀର ବେଶି ପ୍ରଡକ୍ସନ୍ କରୁଛନ୍ତି ସେମାନଙ୍କର ମାଷ୍ଟାଇଟିସ୍ରୁ ଅଛି। ତାମାନେ ତାର ବେଶି କିଛି ନାହିଁ, ସଫା ସୁତୁରା ବହୁତ ଦରକାର ଏବଂ ଯିଏ ଦୁଉଁଛି ସିଏ ମଧ୍ୟ ତାର ହାତ ଏବଂ ନାକ ପରିଷ୍କାର କରିବା ଦରକାର। ଆଜିକାଲି ବହୁତ ସମୟରେ ବଡ ବଡ ବ୍ୟବସାୟୀମାନେ ସେମାନେ କ'ଣ କରୁଛନ୍ତି, ହାତ ନ ଲଗେଇକି ଆମର ମେସିନ୍ ଦ୍ୱାରା ମିଲ୍କିଂ କରୁଛନ୍ତି। ନିଜେ ତ ଦୁଇଁ ପାରିବା ଏତେ ସକ୍ଷମ ନୁହେଁ, 4-5ଟା ଗାଈ ଦୁଇ ପାରିବେ, 20 ଗାଈ ରଖି ସେ ଦୁଇଁ ପାରିବନି। ସେଇପାଇଁ ଆମେ କ'ଣ କରିବା, ଯଦି ଆମେ ଚାହିଁବା ମେସିନ୍ ମିଲ୍କ ମିଳୁଛି, ମେସିନ୍ ମିଲ୍କଟା ବି ମଧ୍ୟ ପରିଷ୍କାର କରିବାର କିଛି ଅସୁବିଧା ନାହିଁ, ତାର ଅଛି ପରିଷ୍କାର ପଶୁଛି, ତାକୁ ମଧ୍ୟ କରିକି ଆମେ ମେସିନ୍ ମିଲ୍କ ଦ୍ୱାରା ବି ମଧ୍ୟ କରିପାରିବା। ଏବେ ଗୋଟେ ଲମ୍ପି ସ୍କିନ୍ ଜିଜି ଦେଖାଯାଉଛି, ବହୁତ ଆପଣ ଦେଖୁଥିବେ ବହୁତ ସମୟରେ ଲମ୍ପି ସ୍କିନ୍ ଜିଜି, ଏଟା ଗୋଟେ ବି ରୋଗ ଏବଂ ଆକୁ ମଧ୍ୟ ଆମେ ଆପଣ ଯଦି ହଉଛି ତାର ସାଙ୍ଗେ ସାଙ୍ଗେ ଯାଇକି ପଶୁ ଡାକ୍ତରଙ୍କୁ ଦେଖା କରନ୍ତୁ, ପ୍ରତିକାର କରିବ।
1: ଆମେ ଯୋଉ ଟୀକାକରଣ କରିବା, କୋଉ କୋଉ ଟୀକା ଦବା, କୋଉ ସମୟରେ ଦବା?
0: ହଁ, ଏଇ ଟୀକାକରଣ ମୁଁ ଆପଣଙ୍କୁ କହିଲି, ଆମର ଏଇ ମୁଖ୍ୟତଃ ଆମେ 3ଟି ଟୀକାକରଣ କରିଥାଉ। ଗୋଟେ ହେଲା ଫାଟୁଆ ରୋଗ, ଯୋଉଟାକି ଟୀକାକରଣ ଆମେ ବର୍ଷର ଥରେ ଏଟା କରାଯାଏ। ଆଉ ଗୋଟେ ଏଇଟା କହିଲେ ଆପଣ ବଜବଜିଆ, ଯେଟା ବଜବଜିଆ ମଧ୍ୟ ସେଟା ମଧ୍ୟ ଆମେ ଯେଉଁଟା କହୁଛେ ବ୍ଲାକ୍ କ୍ୱାର୍ଟର ସେଟା କହୁଛେ, ତାର ମଧ୍ୟ ଟୀକାକରଣ ଏବଂ ସାହାଣା ରୋଗ, ଏଇ 3ଟି ରୋଗର ଆମେ ଟୀକାକରଣ ଆମ ସରକାର ତରଫରୁ କରାଯାଉଛି। ବହୁତ କମ୍ ନୋମିନାଲ୍ ଫି ନିଆଯାଉଛି। ହଁ, ଆଉ ଗୋଟେ କଥା ରଖିବେ, ଯେତେବେଳେ ଟୀକାକରଣ କରିବେ ଆପଣ ଚାହିଁବେ ଯେ ଖାଲି ମୋ ଗୋରୁ ଟୀକାକରଣ ହଉ, ଆମର ସାହିରେ ବା ଆମ ଗାଁରେ ଯେତେ ଗାଈ ଗୋରୁ ଅଛନ୍ତି ଗୋଟିଏ ଦିନରେ ଟୀକାକରଣ ହବା ଦରକାର। ହେଲେ କ'ଣ ହବ, ଯଦି ବାଇ ଚାନ୍ସ କିଛି ରୋଗ କାହା ପାଖରେ ରହୁଛି, ଆପଣ ଦେଖନ୍ତୁ ଯେତେବେଳେ ପୋଲିଓ ଯେତେବେଳେ ଭ୍ୟାକ୍ସିନେସନ କରା ହଉଥିଲା, ଭାରତ ବର୍ଷରେ ଯୋଉ ପୋଲିଓ ଗୋଟେ ସବୁଠାରୁ ବଡ କାର୍ଯ୍ୟକ୍ରମ ଥିଲା, ଆମେ ଗୋଟିଏ ଦିନରେ କରୁଥିଲେ। ସେ ଗୋଟିଏ ଦିନରେ କରିବାର ଉଦ୍ଦେଶ୍ୟ ଯେ ସବୁ ଗାଈ ଗୋରୁ ସେଇ ଦିନରେ ଟୀକାକରଣ ହବା ଦରକାର। ଆପଣ ଯୋଉଦିନ ଟୀକାକରଣ କରିବା ପାଇଁ ଚାହୁଁଛନ୍ତି ସକାଳ ସମୟରେ କରିବା ଦରକାର କରୁଛି, ତ ଗାଈ ଗୋରୁ ଫିଟାନ୍ତୁ ନାହିଁ। ଆପଣ ପଶୁ ଡାକ୍ତରଙ୍କୁ ବା ଆପଣ ଯେ ଏଲ୍ଆଇ ଅଛନ୍ତି ତାଙ୍କୁ ଯୋଗାଯୋଗ କରନ୍ତୁ, ସେ ଆପଣ ସମୟ ଦିଅନ୍ତୁ ଏବଂ ସମସ୍ତଙ୍କ ଗାଈ ଗୋଟିଏ ଦିନ ହେବା। ହେଲେ ବାଇଚାନ୍ସ ଯଦି ଆପଣ କେହି ଗାଈ ଗୋରୁ ରହି ହେଉଛନ୍ତି, ତାହେଲେ ହୁଏତ ରୋଗ ତା ପାଖରେ ରହିପାରେ। ଟୀକାକରଣ ହେଲେ ଭାବୁଛି ଟୀକାକରଣ ହେଇଛି ଯେ ରକ୍ଷା କରିବ ସେଭଳିଆ ନଥାଏ, ତେଣୁ ଆମେ ରୋଗ ଦାଉରୁ ନିଶ୍ଚୟ ରକ୍ଷା ପାଇବ। କିନ୍ତୁ ଯଦି କିଛି ଗାଈ ଗୋରୁ ରହିଯାଉଛନ୍ତି, ତାକୁ ମଧ୍ୟ ଆମେ ଚେଷ୍ଟା କରିବା ଯେ ଟୀକାକରଣ ଗୋଟିଏ ଦିନ କଲେ ଆମେ ସେଇ ସୁଫଳ ତାର ପାଇପାରିବା।
1: ଗାଈମାନଙ୍କର ଖାଦ୍ୟ ବିଷୟରେ କଥା ହେବା, ସେମାନଙ୍କୁ କୋଉ କୋଉ ଖାଦ୍ୟ ଦେବା, କିଭଳି ଖାଦ୍ୟ ଦେଲେ ସେମାନେ ସୁସ୍ଥ ତଥା ନିରୋଗ ମଧ୍ୟ ରହିପାରିବେ, କ୍ଷୀର ମଧ୍ୟ ଠିକ୍ ଭାବରେ ଦେଇପାରିବେ।
0: ଗାଈମାନଙ୍କର ଖାଦ୍ୟକୁ ଆମେ ଦୁଇ ଭାଗରେ ବିଭକ୍ତ କରିଥାଉ, ଗୋଟେ ହେଲା କନ୍ସେଣ୍ଟ୍ରେଟ୍ ଖାଦ୍ୟ ଯେଉଁଟାକି ଆମେ ଦାନା କହୁଛେ, ଆଉ ଗୋଟେ ହେଲା ଆମେ ରଫେସ୍ କହୁଛେ, ଯେଉଁଟା ଆମେ ତନ୍ତୁ ଜାତୀୟ ଖାଦ୍ୟ କହୁଛେ। କନ୍ସେଣ୍ଟ୍ରେଟ୍ ଫିଡ୍ ମାନେ ବଜାର ଯୋଉ ତୁନି ଚୋକଡ଼ ମିଶିକି ଯେଟା ମିଳୁଛି କନ୍ସେଣ୍ଟ୍ରେଟ୍ ଫିଡ୍, ସେଟା କହୁଛେ। କନ୍ସେଣ୍ଟ୍ରେଟ୍ ଫିଡ୍ ଦେଇକି ଗୋଟେ ଗାଈ ସାଧାରଣତଃ ଦେଖାଯାଏ, ଆମ ପାଠ କହୁଛି ବା ଆମ ବୈଜ୍ଞାନିକ ମଧ୍ୟରେ କହୁଛି, 6-7 ଲିଟର ଗାଈ ପର୍ଯ୍ୟନ୍ତ ଯଦି ଆପଣ ଭଲ ଘାସ ଦଉଛନ୍ତି, ତାହେଲେ ଆପଣ ଏଇ ଯୋଉ ଦାନା ଆପଣ ନ ଦେଲେ ଚଳିବ। କିନ୍ତୁ କନ୍ସେଣ୍ଟ୍ରେଟ୍ ଫିଡ୍ର ରେଟ୍ ଧୀରେ ଧୀରେ ବଢି ବଢି ଯାଉଛି, ମକାର ରେଟ୍ ବଢି ବଢି ଯାଉଛି, ତାର ଯୋଉ ପିଡ଼ିଆ ରେଟ୍ ବହୁତ ଦିନକୁ ଦିନ ବଢି ବଢି ଯାଉଛି। ସେଇପାଇଁ ଆମେ ଚାହୁଁଛେ ଯେ ଚାଷୀମାନେ କନ୍ସେଣ୍ଟ୍ରେଟ୍ ଫିଡ୍ ଦେବେ, ଯଦି 10 ଲିଟର ଅଧିକା ହଉଛି ତାହେଲେ ନିଶ୍ଚୟ ଆପଣ ଦେବାକୁ ପଡିବ। କିନ୍ତୁ ଚେଷ୍ଟା କରିବେ ନିଜ ବାଡି ବଗିଚାରେ କିଛି ସବୁଜ ଘାସ କରିବା ପାଇଁ। ସବୁଜ ଘାସରେ ବହୁତ ଉପକାର ଅଛି, ଆମେ ନଡ଼ା ଦଉଛେ ଏବଂ ଗୋଖାଦ୍ୟ ଦଉଛେ। ନଡ଼ାରେ ବହୁତ ସେତେର ଆପଣ ଶ୍ୱେତସାର କିଛି ଅଛି, କିନ୍ତୁ ପ୍ରୋଟିନ୍ ବହୁତ କମ୍ ଅଛି। ତୁଳନା କରିବେ ସବୁଜ ଘାସ ଏବଂ ନଡ଼ା ସହିତ, ସବୁଜ ଘାସର ବହୁତ ଉପକାର ଅଛି। ସବୁଜ ଘାସରେ ତନ୍ତୁ କମ୍ ଥାଏ, ସବୁଜ ଘାସରେ ପ୍ରୋଟିନ୍ ଥାଏ, ସବୁଜ ଘାସରେ କାଲସିୟମ୍ ଥାଏ, ଫସ୍ଫରସ୍ ଥାଏ ଏବଂ ଅନ୍ୟ ଭିଟାମିନ୍ ସି ଏବଂ ଥାଏ ଭରପୁର ଥାଏ, ଏବଂ ଗାଈ ତାକୁ ଖାଇଲେ ତାର ମଧ୍ୟ କ୍ଷୀର ଦେବାର ଶକ୍ତି ବଢ଼ିଥାଏ, ତାର ଯେଉଁ ପ୍ରୋଟିନ୍ ପାଉଛି ଦେହ ମଧ୍ୟ ସୁସ୍ଥ ରହିଥାଏ। ଏବଂ ଆଉ ଗୋଟେ ବଡ କଥା ହେଲା ଯେ ଯେଉଁ ଗାଈମାନେ ଖାଲି ନଡ଼ାରେ ବଞ୍ଚୁଛନ୍ତି ଏବଂ ଯେଉଁ ଗାଈମାନେ ସବୁଜ ଘାସରେ ବଞ୍ଚନ୍ତି, ସେମାନେ ଗର୍ଭଧାରଣ ଶକ୍ତି ନିଶ୍ଚୟ ଏଇ ସବୁଜ ଘାସ ଖାଇଥିବାର ଗାଈର ଅଧିକା ହେବ, କାରଣ ସେମାନଙ୍କର ଯେଉଁ ରିପ୍ରଡକ୍ସନ୍ ପ୍ରୋବ୍ଲେମ୍ ଆମେ ଗାଁ ଗହଳିରେ ଦେଖୁଛେ, ଆଜିକାଲି ଏଇ ଯେଉଁ କ୍ରସ୍ବ୍ରେଡ୍ ଜର୍ସି ମାନଙ୍କର ଗୋଟେ ଦୁଇଟା ଗର୍ଭ ପରେ ପରେ ସେମାନଙ୍କର ଏଇ ଗର୍ଭ ଶକ୍ତି ବାରମ୍ବାର ଲେଉଟ୍ ହେଉଛନ୍ତି ଏବଂ ଗରମ ଆସୁନାହାନ୍ତି। ଏଇସବୁକୁ ରକ୍ଷା କରିବା ପାଇଁ ଆପଣ ଯଦି ବାରମ୍ବାର ଆପଣ ତାକୁ ଦେବେ ସବୁଜ ଘାସ, ସାଧାରଣତଃ ଆପଣ ମିନିମମ୍ 10-15 କେଜି ସବୁଜ ଘାସ ଯଦି ଦେଇପାରୁଛନ୍ତି ତାହେଲେ ଭଲ। ସବୁଜ ଘାସ ବିଷୟରେ ଯଦି ଚିନ୍ତା କରିବା, ସବୁଜ ଘାସ ମକା ଗୋଟେ ଭଲ ଜିନିଷ ସବୁଜ ଘାସ ରହୁଛି, ତାକୁ ଆମେ ଏତେ ଚାଷ କରିପାରିବା। ତା ସହିତ ମଧ୍ୟ ଲେଗୁମିନସ୍ ଯେଟା କହୁଛେ ଆମେ, କାଉପି ଯେଟା କହୁଛେ, ବରଗୁଡ଼ି, ବର୍ଷିମ୍, ଏଇସବୁ ଜିନିଷ ଆମେ ମିଶେଇକି ଦେଲେ ଗୋଟେ ଶସ୍ୟ ଜାତୀୟ ଏବଂ ଗୋଟେ ଲେଗୁମିନସ୍ ଯେଟା କହୁଛେ, ତାକୁ ମିଶେଇକି ଆମେ ଯଦି ଦେବା ତାହେଲେ ଗୋଟେ ଭଲ ସନ୍ତୁଳିତ ଘାସ ହେଇଥିବ। ଆଉ ଗୋଟେ କଥା ହେଲା, ଆପଣ କହିଲେ ଯେ ହଁ, ଯଦି ଗାଈଟେ ବହୁତ ଦର ବଢିଯାଉଛି ସନ୍ତୁଳିତ ଦାନାରେ, ଆମେ ଗୋଟେ ଦାନାରେ ତିଆରି କରିପାରିବା କି? ନିଶ୍ଚୟ ଆମେ ଭଲ ଗୋଟେ ଉପାଦାନ ନେଇ ଆମେ ଗୋଟେ ସନ୍ତୁଳିତ ଦାନା ମଧ୍ୟ ତିଆରି କରିପାରିବା, ଯଦି ଅଳ୍ପ ଖର୍ଚ୍ଚରେ ମଧ୍ୟ ହେଇପାରିବ। ସେ ସନ୍ତୁଳିତ ଦାନା ଭିତରେ ମୁଁ କହିପାରିବି ଯେ ଆକାଉଣ୍ଟ ଫୁଡ୍ ଆମେ ଦାନା ତିଆରି କରୁଛେ, ଆମର ଗୋଟେ ମୁଖ୍ୟ ଉପାଦାନ ହେଲା ଗୋଟେ ଶସ୍ୟ ଜାତୀୟ ଖାଦ୍ୟ। ଶସ୍ୟ ଜାତୀୟ ଖାଦ୍ୟ ଭିତରେ ଆମେ ସାଧାରଣ ମକା ନିଶ୍ଚୟ ନେଉଛେ, ମକାକୁ ଆମେ 30-35% ପର୍ଯ୍ୟନ୍ତ ନେଇପାରିବା। ମକା ଯେଉଁ ବଜାରରେ ମିଳୁଛି ତାକୁ ଗୁଣ୍ଡ କରି ଦେଇପାରିବା। ଆମର ଓଡ଼ିଶାରେ ମଧ୍ୟ ଭଲ ମକା ପ୍ରଡକ୍ସନ୍ ହେଉଛି ଏବଂ ଧୀରେ ଧୀରେ ମକାରେ ମଧ୍ୟ ଚାହିଦା ବଢି ବଢି ଯାଉଛି। 15-25% ପର୍ଯ୍ୟନ୍ତ ଆମେ ଦେଇପାରିବା ଗୋଟେ ପିଡ଼ିଆ। ପିଡ଼ିଆ ବିଭିନ୍ନ ପ୍ରକାର ପିଡ଼ିଆ, ଯୋଉ ପିଡ଼ିଆ ଆମ ପାଖରେ ମିଳୁଛି, ବାଦାମ ପିଡ଼ିଆ ମିଳୁଛି, ସୋରିଷ ପିଡ଼ିଆ ମିଳୁଛି, ରାଶି ପିଡ଼ିଆ ମିଳୁଛି, ସୂର୍ଯ୍ୟମୁଖୀ ପିଡ଼ିଆ ମିଳୁଛି, ଯଦି ମିଶେଇକି ପିଡ଼ିଆ ଦେଇପାରିବା ଭଲ। ନହେଲେ ଯେ ଯୋଉ ପିଡ଼ିଆ ମିଳୁଛି ଆପଣ ଏଇ 3-4

0: ପିଡ଼ିଆ କହିଲି, ଏଇ ଚାରିଟା ପିଡ଼ିଆ ମଧ୍ୟ ଆମେ 15ରୁ 20 ଭାଗ ଅଥବା 25 ଭାଗ ମଧ୍ୟ ଦେଇପାରିବା। ଆମର ଚୋକଡ ରିୱାର୍ବି ଯେଉଁଟା ଆମେ ଧାନ କୁଣ୍ଡା, ଏଇ ଚୋକଡ କି ଆପଣ ବିରିଚୁନି, ଆକୁ ମଧ୍ୟ ଆମେ 30ରୁ 35 ଭାଗ ମଧ୍ୟ ଦେଇପାରିବା। ଏଇ ତିନିଟା ଦେଇସାରିଲା ପରେ ଆମର ଗୋଟେ ଖଣିଜ ଲବଣ ଯେଉଁଟା ମିଳୁଛି ତାକୁ 2% ଏବଂ ଆମର ଯେଉଁଟା କହୁଛେ କମନ୍ ସଲ୍ଟ ଯେଉଁଟା ଆମେ କହୁଛେ ଲୁଣ, ତାକୁ ମଧ୍ୟ 1% ଦେଇକି ଗୋଟେ ସନ୍ତୁଳିତ ଦାନା 100 ଭାଗରେ ଆମେ କରିପାରିବା। ଏଇଟା ଯଦି କଲେ ଆମେ ମୁଁ ହିସାବ କରିକି ଦେଖୁଛି ପାଖାପାଖି 18, 19, 20 ଟଙ୍କା ଭିତରେ ଗୋଟେ ଭଲ ଦାନାଟା ହେଇଯିବ। କିନ୍ତୁ ବଜାରରେ ଯେଉଁ ଦାନା ମିଳୁଛି ସେଥିରେ ଆପଣ ଗୁଣ ନିରୂପଣ କରିବା ଜାଣିପାରିବେ ନାହିଁ, କେତେ ତା ଭିତରେ ପ୍ରୋଟିନ୍ ରହିଛି, ତେଣୁ ଆପଣ ନିଜେ ତିଆରି କଲେ ଘରେ ଆପଣ ଜାଣିପାରିବେ ହଁ ଦାନାଟା ମୋର ଠିକ୍ ଅଛି। ମୋର ଗାଈ ଅନୁସାରେ ଯେଉଁମାନେ ବହୁତ ଅଧିକା ଗାଈ ଦେଉଛନ୍ତି, ଯେଉଁମାନଙ୍କର 20 ଲିଟର ଅଧିକା ଅଛି, ତାର ଟିକେ ପ୍ରୋଟିନ୍ ପରିମାଣ ଅଧିକା ଟାଇପ୍ରେ ଦାନାଟେ ତିଆରି ହେବ। କିନ୍ତୁ ସାଧାରଣତଃ ମୁଁ ଯେଉଁ କହିଲି ଏଇଭଳିଆ ଆପଣ ଗୋଟେ 15 ଲିଟର ପର୍ଯ୍ୟନ୍ତ ଆପଣ ମଧ୍ୟ ଗୋଟେ ଦାନା ନିଜେ ତିଆରି କରିକି ଦେଇପାରିବେ।
1: ଅନେକ କ୍ଷେତ୍ରରେ ଦେଖାଦିଏ ଯେ ଗାଁ ଗହଳି ମାନଙ୍କରେ ଯେ ଆମର ଯୋଉ ମା ମାଉସୀ ମାନେ ଯୋଉ ଘରେ ଗୋଟିଏ ହଉ ବା 2ଟି ଗାଈ ରଖିଛନ୍ତି, ସେମାନେ ବାସି ଖାଦ୍ୟ ମଧ୍ୟ ଦେଇଦିଅନ୍ତି। ଖାଦ୍ୟ ଖାଇବା ଦ୍ଵାରା ଗାଈ ମାନଙ୍କର କଣ କଣ ସବୁ କ୍ଷତି ହୋଇଛି?
0: ପିଲାଦିନେ ଦେଖିଛି ଆମ ବାପା ମା ବି ସେଭଳିଆ କରୁଥିଲେ, ଗୋଟେ ରଖିବେ ଗୋଟେ ହଣ୍ଡାରେ, ସେଥିରେ ତୋରାଣି ପଡୁଥିବ ଏବଂ ଖାଦ୍ୟ ରହୁଥିବ। ବହୁତ ସମୟରେ ଦେଖନ୍ତୁ ଯେଉଁ ବାସି ଖାଦ୍ୟ ଯେଉଁଟା ଭୋଜି ଫୁଜିରେ ହଉଛି ବହୁତ ବଳି ଯାଉଛି, ତାକୁ ଦବାଟା ଉଚିତ ନୁହେଁ। ଆପଣ ଯଦି ହଣ୍ଡା ଭିତରେ ରଖିଛନ୍ତି ଯେଉଁ ପେଜ ରହୁଛି କି ପରିବା ଚୋପା ପଡୁଛି, ଏଇ ଯେଉଁ ଟାଇପ୍ର ଯଦି କରିକି ଆପଣ ଫର୍ମେଣ୍ଟେଡ୍ କରିକି ଦେଇପାରିବେ ସେଟା କିଛି ଖରାପ ନୁହେଁ। ବାସି ହେଇଥିବା ଜିନିଷଟା ବହୁତ ସମୟରେ ଗାଈ କଣ କରେ ନା ଏତେ ହଜମ କରିପାରେନି। ଦେଖନ୍ତୁ ଗାଈ ଦାନା ଖାଇକି ବଞ୍ଚିପାରିବ ନାହିଁ, ଖାଲି ଯଦି ଦାନା ଦେବେ ଆପଣ, କିନ୍ତୁ ଖାଲି ନଡ଼ା ଏବଂ ଘାସ ଦେଇକି ବଞ୍ଚିପାରିବ। ଅଧିକ ପରିମାଣ ଯଦି ବାସି ଖାଦ୍ୟ ଖାଇଦେଉଛି ଚାଉଳ ଡାଲି, ତାହେଲେ ଆପଣ ତାକୁ ତା ଭିତରେ ଏସିଡୋସିସ ହେଇଯିବ। ତାହେଲେ ବହୁତ ସମୟରେ ଭୋଜି ଭାତ ପରେ ପରେ ସେମାନେ ଜାଣିପାରନ୍ତିନି କେତେ ଖାଇଦିଅନ୍ତି, ଚାରିପାଖସ୍ଥଳୀ ବିଶିଷ୍ଟ ସେମାନେ ସେମାନେ କେତେ ଖାଇଦିଅନ୍ତି ଜାଣିପାରନ୍ତି। ଖାଇଲା ପରେ ତାପରେ ଦେଖନ୍ତୁ ଏସିଡୋସିସ ହେଇଯାଏ ତାଙ୍କ ପେଟରେ ଏବଂ ବହୁତ ମାରାତ୍ମକ ରୋଗ, ତାକୁ ଯଦି ଠିକ୍ରେ ଟ୍ରିଟମେଣ୍ଟ ନ କରିବେ ହୁଏତ ଗାଈ ଏବଂ ବଳଦ ମରିଯାଇପାରେ। ଚେଷ୍ଟା କରିବା ଯେଉଁ ଖାଦ୍ୟ ଆମର ହେଉଛି ଆମେ ଯେଉଁ ଘର ଭିତରେ ଆମେ ଗୋଟେ ଯଦି ରଖୁଛେ ତାକୁ ଗୋଟେ ଦିନ ଭିତରେ ଆମେ ଦେଇପାରିବା, କିନ୍ତୁ ଅତ୍ୟଧିକ ବାସି ଖାଦ୍ୟ ଦେଇକି ତାର ପେଟ ଭରିଦେଲେ ତାର ନିଶ୍ଚୟ ଅସୁବିଧା ହେବାର ଆଶଙ୍କା ଅଛି।
1: ଯେତେବେଳେ ଗର୍ଭଧାରଣ କରିଥିବ ଗାଈଟି ସେତେବେଳେ ଆମେ ଯଦି ଟୀକା ଗୁଡିକ ଦବା ତାର କିଛି କ୍ଷତି ଘଟିଥାଏ?
0: କିନ୍ତୁ ଆମେ ଚେଷ୍ଟା କରିବା 6 ମାସ ପରେ ଆଉ ଟୀକା ଦବା ପାଇଁ, 6 ମାସ ପୂର୍ବରୁ ଯେଉଁ ଟୀକାକରଣ ଦିଆହଉଛି ସେଥିରେ କିଛି ଅସୁବିଧା ନାହିଁ। ପ୍ରଥମ ଜଷ୍ଟ ମାସେ 2 ମାସ ଏବଂ 6 ମାସ ପରେ ଆମେ ଟୀକାକରଣ ମନା କରୁଛେ, କିନ୍ତୁ ଅନ୍ୟ ଟୀକା ଆମେ ଦେଇପାରିବା। ଟୀକା ଯେଉଁ ଆସିଲାଣି ଏସବୁ ଟୀକା ଦିଆ ହେଇପାରୁଛି, କେୟାରଫୁଲି କରିକି ଆମେ ଦବା ଦମା।
1: ସରକାରଙ୍କ ତରଫରୁ ସରକାରଙ୍କ ଦ୍ଵାରା କିଛି ପ୍ରୋତ୍ସାହନ ମିଳୁଛି କି ଆମ ଏଇ ଚାଷୀ ଭାଇ?
0: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏଇ ଯୋଜନାରେ ଆମ ପାଖରେ କିଛି ରହୁଛି, ସରକାର କିଛି ପ୍ରୋତ୍ସାହନ ଦେଇଛନ୍ତି। ଆପଣ ମିନିମମ୍ ତା ଭିତରେ 1-2 ଟି 20ଟି ଗାଈ ଆପଣ ରଖିବା, ସେଥିରେ ଆପଣ ତାର ବିଭିନ୍ନ ସ୍କିମ୍ ଅଛି। କ୍ରସବ୍ରେଡ୍ ଗାଈ ଆପଣ ରଖିବା, ଗ୍ରେଡେଡ୍ ଗାଈ ଯେଟା ଆମେ କ୍ରସବ୍ରେଡ୍ ଗାଈ ଆମେ ବୁଝୁଛେ ଯେ ଜର୍ସି ହଉ ହଲଷ୍ଟିନ୍ ହଉ କ୍ରସବ୍ରେଡ୍ ଗାଈ ହଉଛି, ବା ଯେଟା ଭଲ ଗାଈ ଆଜିକାଲି ଯେଉଁ ଆମେ କହୁଛେ ସାଇୱାଲ ହଉ କି ଗିର୍ ହଉ କି ରେଡ୍ ସିନ୍ଧି ହଉ, ଏଇ ଗାଈମାନଙ୍କୁ ମଧ୍ୟ ଆମେ ରଖିପାରିବା। ଏଥର କ'ଣ ହେଇଛି ନା ଜେନେରାଲ ଯେଉଁମାନେ କାଷ୍ଟ ଅଛନ୍ତି ସେମାନଙ୍କୁ 40% ସବସିଡି କ୍ୟାପିଟାଲରେ ମିଳିବ ଆପଣଙ୍କୁ। ସେମାନେ ମ୍ୟାକ୍ସିମମ୍ ଏଇ ପ୍ରୋତ୍ସାହନ ପାଇଁ 5,20,000 ପର୍ଯ୍ୟନ୍ତ ସବସିଡି ଜଣେ ପାଇପାରିବ ମ୍ୟାକ୍ସିମମ୍, ଏବଂ ଯଦି SC/ST ବା ଓମେନ୍ ଯଦି ଅଛନ୍ତି ସେମାନଙ୍କୁ ପାଖାପାଖି 50% ସବସିଡି ମିଳିବ, ଏବଂ ମ୍ୟାକ୍ସିମମ୍ ଏଇ ସ୍କିମ୍ରେ ଆପଣ 6,50,000 ସବସିଡି ପାଇପାରିବେ। କିନ୍ତୁ ଏଥିରେ କ'ଣ ହେଇଛି ନା ଆପଣ କିଛି ଜମି ଥିବା ଦରକାର କରୁଛି, ଆପଣ ଗୋଟେ ଏକର ପାଇଁ ପାଖାପାଖି 8ଟି ଗାଈ ରଖ, ତାର ବିଭିନ୍ନ ଫର୍ମ ଅଛି, ଆପଣ ୱେବସାଇଟ୍ରେ ମଧ୍ୟ ଦେଖିପାରିବେ। ସେ ଫର୍ମଟି ଦେଖିକି ଆପଣ CDB ଅଫିସ ବା ଆପଣ ନିକଟସ୍ଥ ପଶୁ ଚିକିତ୍ସା କେନ୍ଦ୍ରରେ ଯାଆନ୍ତୁ, ତାକୁ କୁହନ୍ତୁ, ତା ଦ୍ଵାରା ମଧ୍ୟ ବେଗ୍ ଫାଇନାନ୍ସ ହେଇପାରିବ। ଏଇଭଳିଆ ଆପଣ କରିପାରିଲେ କୃଷି ଉଦ୍ୟୋଗ ଯୋଜନାରେ ଆପଣ ତାର ଫାଇଦା ନେଇପାରିବେ, ଏବଂ ତା ଦ୍ଵାରା ବିଭିନ୍ନ ପ୍ରୋଜେକ୍ଟ ବି ଅଛି। ତାମାନେ ଆପଣ ଯଦି ସେ ୱେବସାଇଟ୍କି ଯିବେ, ଆପଣ ୱେବସାଇଟ୍ରେ ତା ଦେଖିବେ ବିଭିନ୍ନ ମଡେଲ ପ୍ରୋଜେକ୍ଟ ସବୁ ଅଛି, ତା ଦେଖିକି ଆପଣ ତିଆରି କରିପାରିବେ। ଏବଂ ଯଦି ଆପଣ ଚାହାନ୍ତି କିଛି ହେଲ୍ପ ପାଇଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ଅଛନ୍ତି ତାର ଗାଇଡ୍ କରିବା ପାଇଁ, ବା ଆପଣ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଯାଇକି ଆପଣ ତାର ସ୍କିମ୍ ତା କେମିତି ବନେଇବେ, ଇକୋନୋମିକାଲି ଭାଇବଲ ହବ, ତାକୁ ବନେଇକି ଆପଣ ନିଶ୍ଚୟ ଆପଣ ତା ଦ୍ଵାରା ଉପକୃତ ହୋଇପାରିବେ।
1: ଯାହା ହଉ ସାର୍, ଆପଣଙ୍କ ସହିତ ଆଲୋଚନା କରି ବହୁତ ଭଲ ଲାଗିଲା। ଆପଣଙ୍କ କଥା ଶୁଣି ନିଶ୍ଚିତ ଭାବରେ ଆମ ଚାଷୀ ଭାଇ ଭଉଣୀ ମାନେ ଯେଉଁମାନେ ଗୋପାଳନ କରୁଛନ୍ତି ଉପକୃତ ହେଇପାରିବେ। ଆପଣଙ୍କୁ ଆମ କୋଠଘର ତରଫରୁ, ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ବୁଝିଲ ଅପା, ମଝିରେ ଆମେ ଯାଇଥିଲୁ ଆମର ଚିଲିକା ନୂଆପଡା,
1: ଆଚ୍ଛା,
2: ସେଠି କେତେ ଚାଷୀ ଭାଇ ଭଉଣୀ ମାନେ ଦେଖାଇଥିଲେ, ତାଙ୍କ ସହିତ ସୁନ୍ଦର ଆଲୋଚନା ହେଇଥିଲା। ଗୋଟିଏ ଚାଷୀ ଭଉଣୀଙ୍କର ଆଲୋଚନାଟି ଅଛି, କଣ କହୁଛ ଶୁଣିବା?
1: କି କଥା କହୁଛ ବାପ? ଏଇ କାର୍ଯ୍ୟକ୍ରମ ହଉଛି ପରା ଚାଷୀ ଭାଇ ଭଉଣୀ ମାନଙ୍କର, ଆଉ ଶୁଣିବାନି କେମିତି ଯେ? ହଉ ଶୁଣା ଶୁଣା ଜଲ୍ଦି।
2: ହଉ ଶୁଣିବା। ଶ୍ରୋତା ବନ୍ଧୁ ନମସ୍କାର, ଆଜି ଆମେ ପହଞ୍ଚିଛୁ ଚିଲିକାର ନୂଆପଡା ଗ୍ରାମରେ। ଆମ ପାଖରେ ଜଣେ ମହିଳା ଚାଷୀ ଅଛନ୍ତି, ଚାଲନ୍ତୁ ତାଙ୍କ ସହିତ କଥା ହେବା, ତାଙ୍କର ପରିଚୟ ଜାଣିବା ଏବଂ କଣ ଚାଷ କରନ୍ତି ସେ ବିଷୟରେ ମଧ୍ୟ ଜାଣିବା। ମା, ଆପଣଙ୍କ ପରିଚୟଟା?
3: ମୋ ନାମ ହଉଛି ଅନୁରାଧା ପଲ୍ଲୀ, ଗ୍ରାମ ଗୌଡ଼ିଗେରା, ଥାନା ବ୍ରହ୍ମଗିରି, ଜିଲ୍ଲା ପୁରୀ, ପୋଷ୍ଟ ହଉଛି ଭୁବନପୁର।
2: ଆପଣ କଣ ଚାଷ କରନ୍ତି?
3: ମୁଁ ସାର ସବୁ ଭେରାଇଟି ଚାଷଟି କରୁଛି। ପୁରୁଷ ପୁଅମାନେ ଯୁଆଡେ ବୋଲି ସେଠି ଯାଉଛନ୍ତି ନା, ସେଥିଲାଗି ନିଜେ ଚଳିବା ପାଇଁ ଗୋଟେ ବାଟ ଦରକାର କି ନାହିଁ, ସେଥିଲାଗି ମୁଁ ଜହ୍ନି, ଭେଣ୍ଡି, କାକୁଡି ଗେଣ୍ଡୁ ଫୁଲ ଛତୁ ଖରାଦିନେ ଟିକେ ଚାଷ ବିଭାଗ ଟିକେ କମ ହେଇଯିବ ପାଣି ଟିକେ ଦେବାକୁ ପଡୁଛି ବର୍ଷା ଦିନେ ଟିକେ ପ୍ରଚୁର ପନିପରିବା ହୁଏ ଯାହା ହେଲେ ପାଞ୍ଚ ଦଶ କିଲୋ ଖଣ୍ଡେ ସବୁଥିରୁ ବାହାରିଲାଣି ଟିକେ ବିକିଲାନି ଘର ପରିବାର ପିଲାମାନଙ୍କ ଖର୍ଚ୍ଚ ବାସ ଟିକେ ଚଳେ ମୋର ବି ଖର୍ଚ୍ଚ ଚଳେ ସେଥିରେ ବି ପିଲା ବା ସ୍ୱାମୀଙ୍କ ଖର୍ଚ୍ଚରେ କିଛି ଲାଗିପାରେ ଚାଲିଛି ଏଇନା ଗେଣ୍ଡୁ ଏଇନା ବି ଖରାଦିନେ ଗେଣ୍ଡୁ ଚାଷ ଚାଲିଛି ଆଉ କଲରା ଯୋଡ଼େ ଲାଗିଛି ଭେଣ୍ଡି ଯୋଡ଼େ ଲାଗିଛି ବାଇଗଣ ଯୋଡ଼େ ଲାଗିଛି ଏଇସବୁ

0: ଆପଣ କହିଲେ ଯେ ଆପଣ ବିଭିନ୍ନ ପ୍ରକାର ପନିପରିବା ଚାଷ କରନ୍ତି ଏବଂ ବର୍ଷା ଦିନରେ ପନିପରିବା ଚାଷ କରନ୍ତି, ତେବେ ପନିପରିବା ଭିତରେ କଣ କଣ ଆପଣ ମୁଖ୍ୟ ଫସଲ?
1: ମୁଖ୍ୟ ଫସଲ ମୋର ହଉଛି ଜହ୍ନି, କଲରାଟା, ଗେଣ୍ଡୁ ଫୁଲଟା, ଆଉ କନ୍ଦମୂଳ ବି ସେଇଟା ବି କରୁଛି।
0: ଆପଣ ଗୋଟେ କହିଲେ କନ୍ଦମୂଳ ଚାଷ କରୁଛନ୍ତି, ତାହେଲେ ଆଜି ତାହେଲେ ଆପଣ ଗୋଟେ କନ୍ଦମୂଳ ବିଷୟରେ ଜାଣିବା। କନ୍ଦମୂଳଟି କୋଉ ମାଟିରେ ଭଲ ହବ?
1: ଇଏ ତ ସେପଟେ ପଟୁ ଲାଇନ ନା, ଆମର ତ ଏପଟେ ହଉଛି କଣ କହିଲ ମଧୁରୀ ନିଉଣୀ ମିଶା ଟିକେ, ଆଉ ଆମର ବାଲି ଅଞ୍ଚଳକୁ ମାଟିଟାକୁ ଆଗ କଣ କହିଲ ଖତ ଖାର ଦେଇକି ତାକୁ ଟିକେ ହଳ ହେଇଯିବ, ତାପରେ ଟିକେ କହିଲେ ଔଷଧ ଟିକେ ଆମେ ସିନୁ ନା ଦାନାଦର ହୋଇ ସେ ମାଟି ଫେଣ୍ଟା ହେଇକି ସେ କନ୍ଦମୂଳଟା ଲାଗିବ। ତାକୁ ଆଉ ଯେମିତି ଉଇ ଖାଇପାରିବେନି କି ମାଟି ଖାଇପାରିବେନି, ସେ ଠିକ ଫସଲଟା ମାରିଲା ପରେ ତାର ଗଛଟା ଯୋଉ ମାଡ଼ି ମାଡ଼ି ଯାଉ ପ୍ରତ୍ୟେକ ଗଣ୍ଠିକି ତାକୁ ଆମେ ମାଟି ମଡ଼ି ମଡ଼ି ଦେବୁ, ସେ ଗଣ୍ଠିରୁ ହିଁ କନ୍ଦମୂଳ ଆରମ୍ଭ ହବ। ଠିକ 5-6-7 ମାସ ପରେ କନ୍ଦମୂଳ ତାର କନ୍ଦମୂଳ ଭଳିଆ ହେଇଥିବ।
0: ଏଇ ଯୋଉ କନ୍ଦମୂଳ ଆପଣ ଲଗାନ୍ତି, ସେ ଯୋଉ ଚାରାଟି କୋଉଠୁ ଆଣ?
1: ଚାରା ପୁରୀରୁ ମୋ ସ୍ୱାମୀ ଆଣନ୍ତି, ସ୍ୱାମୀ ଆଣନ୍ତି ଯୋଉ ମଞ୍ଜି ଯୋଉ ସବୁ ବିକା ହଉଛି, ଯୋଉ ସ୍ୱାମୀ ବ୍ଲକରୁ ବି ଆଣନ୍ତି ମଞ୍ଜି, ଆଣିକିରି ସେଟାକୁ ଲଗାନ୍ତି। ଆମେ ଲଗଉ
0: କନ୍ଦମୂଳର ମଞ୍ଜି ଲଗାନ୍ତି,
1: କନ୍ଦମୂଳକ ମଞ୍ଜି ହୁଏକି କନ୍ଦମୂଳର ଚେର ଯୋଉ ଗଛର ଡାଳ ସବୁ,
0: ଆଜ୍ଞା
1: ସେ ଡାଳ ଖଣ୍ଡ ଖଣ୍ଡ ହେଇ କଟା ହେଇକି ସେ ପୋତା ହୁଏ।
0: ଆଚ୍ଛା, କନ୍ଦମୂଳ ଡାଳରୁ ଆଉ କନ୍ଦମୂଳ ଗଛ, ଆପଣ ଯୋଉ କହିଲେ କନ୍ଦମୂଳ ଚାରା ଲଗାନ୍ତି, ତେବେ କେତେ କେତେ ବ୍ୟବଧାନ ଗୋଟେ ଗୋଟେ ଚାରା ଲାଗେ?
1: ସିଏ ଗଛ ତ ପ୍ରଚୁର ମାଡ଼ିବ ନା, ସିଏ ଗଛଟା ମାଡ଼ି ହେଲା ପରେ ଯୋଉ ଶାଖା ପେଶା ଯୋଉ ବେଶୀ ବହଳ ହେଲେ ସେ ଗଛ ଚେରରୁ କଟା ହେଇଯିବ, ଗୋଟି ଗୋଟି ଆଗେ ଯେତିକି ମାଡ଼ିବ ତାର ଫସଲଟା ସେଇ ଅନୁସାରେ ହବ।
0: ଆପଣ କେତେ ଏକର ଜମିରେ କନ୍ଦମୂଳ ଚାଷ କରିଛନ୍ତି?
1: ମୁଁ ଯାହା ହେଲେ 10 ମିଲ ଜାଗା କରିଛି, ମୋର ବାରିରେ ତ ମୁଁ କରିଛି। ଆଉ
0: ଆପଣଙ୍କ ବାରିରେ ଆପଣ କରିଛନ୍ତି, ତେବେ କନ୍ଦମୂଳ କୋଉ ମାସରେ ଆପଣ ଲଗେଇବାଟା ସବୁଠୁ ଭଲ ହବ?
1: ଆଷାଢ ଜ୍ୟେଷ୍ଠ ଆରମ୍ଭ ହବ, ଆଉ କଣ
0: ଅମଳ ହେଲା ବେଳକୁ କୋଉ ମାସ ହବ?
1: କାର୍ତ୍ତିକ ମାସ ଆଡିକି ଖୋଳା ହବ, ଆଉ କଣ
0: କାର୍ତ୍ତିକ ମାସ ଆଡିକି ଖୋଳା ହବ। ଭାବି ନବା ଯେ 4-5 ମାସ କନ୍ଦମୂଳ ଅମଳ ହବା ପାଇଁ ଲାଗିବ, ତେବେ ଯେ ତମ କନ୍ଦମୂଳ ଲଗଉଛନ୍ତି ବିଭିନ୍ନ ପ୍ରକାର ରୋଗ ଫୋକ ଲାଗୁଥିବ ସେଥିରେ, ସେ ରୋଗ କଣ ଲାଗେ, ସେ ଗଛର କେମିତି ଲକ୍ଷଣ ଦେଖାଯାଏ?
1: ବାଲି ଖାଇଯିବ, ଉଇ ଆମର ବାଲି ପଟରେ ଆଇଯିବ, ମୁଁ କହିଲି ନା କନ୍ଦମୂଳ ଯେତେବେଳେ ମାଡ଼ିବ କନ୍ଦମୂଳଟା ଯେତେବେଳେ ହେବ ତ ଉଇ ଖାଇଯିବା ପୂର୍ବରୁ ଗ୍ୟାମେସିନ ହଉ କି ଦାନା ଧରୁ ସେ ମାଟିରେ ସବୁ ଖିରିଆକି ସେ ଲଗେଇଥିବ। ଆଉ ଯଦି ପତର ଜୋକା ଜୋକା ହେଲା, ପତର ଜୋକା ପାଇଁ ଅଛି ତାର ଟିକେ କୀଟନାଶକ ଔଷଧ ଅଛି, ଔଷଧ କେନ୍ଦ୍ରକୁ ଗଲେ ପଚାରିକି ଆଣିବ କନ୍ଦମୂଳକୁ କୋଉ ପୋକଟା ଲାଗିବ, ସେଇଗୁଡାକୁ ମାରିଲେ ସେ ଜିନିଷ ଗୁଡା ପୋକକୁ ଧରିବନି।
0: ତେବେ ଆପଣ କେମିତି ଜାଣନ୍ତି ଯେ ନାଇଁ କନ୍ଦମୂଳଟି ବର୍ତ୍ତମାନ ବିକ୍ରିର ସମୟ ଆସିଗଲା?
1: କନ୍ଦମୂଳ ଗଛ ଅଟୋମେଟିକ ପାକଳ ହେଇଗଲା ପରେ ତାର ଯୋଉ କନ୍ଦମୂଳଟା ଗଳିଥିବ ସେ ମାଟିଟା ଫାଟିଯିବ, ଫାଟିଗଲା ପରେ ଆମେ ଜାଣିବୁ ଯେ କନ୍ଦମୂଳଟା ହେଇଛି। ଆଉ ତାପରେ ଚେଷ୍ଟା କରି ଖୋଳିଲା ବେଳକୁ କନ୍ଦମୂଳଟା ହେଇଥିବ।
0: ଏଇ ବିକ୍ରିଟା କେମିତି କଣ କରନ୍ତି?
1: ବିକ୍ରି ଆମେ ବଜାରରେ ନେଇ ଲଗେଇଦେବୁ ପରିବା ଦୋକାନରେ।
0: କିଲୋ ପିଛା କେତେ କଣ ବିକ୍ରି କରନ୍ତି?
1: କିଲୋ ଯାହା ହେଲେ 30-40 ଟଙ୍କା ଲେଖା ଆମେ ବିକୁ।
0: ତେବେ ଆପଣ ଯୋଉ କହିଲେ ଯେତିକି ଜମିରେ ଚାଷ କରିଛନ୍ତି, ହାରାହାରି କେତେ କିଲୋ ଖଣ୍ଡେ କନ୍ଦମୂଳ ବାହାରେ?
1: ହାରାହାରି ଯାହା ହେଲେ 30-40 କିଲୋ ଭଳିଆ କନ୍ଦମୂଳ ବାହାରେ, ପ୍ରତ୍ୟେକ ଗଣ୍ଠିରୁ ତ ଗୋଟେ ଗୋଟେ ବାହାରେ, ବାହାରିଲା ବେଳକୁ ତାହେଲେ 30-40 କିଲୋ କନ୍ଦମୂଳ ବାହାରେ।
0: ଆଚ୍ଛା, ଯାହା ହଉ, ଆପଣ କନ୍ଦମୂଳ ଚାଷ ବିଷୟରେ କହିଲେ, ଆପଣଙ୍କୁ ଅଶେଷ ଧନ୍ୟବାଦ।
1: ଜୟ ଜଗନ୍ନାଥ।
0: କଣ ବାପା, ଭଉଣୀଙ୍କର ଆଲୋଚନା କେମିତି ଲାଗିଲା?
2: ବହୁତ ବଢିଆ ଲାଗିଲା। ଆଉ ଚାଷୀ ଭଉଣୀ ତାଙ୍କ ମନର କଥା କହିଲେ, ତାଙ୍କ ଚାଷ ସମ୍ପର୍କରେ କହିଲେ, ତେଣୁ ଯୋଉ ଚାଷୀ ଭାଇ ଭଉଣୀ ମାନେ କଥା ଶୁଣିଥିବେ ନିଶ୍ଚିତ ଭାବରେ ତାଙ୍କ ମନକୁ ପାଇଥିବ।
0: ତାହେଲେ ଚାଷୀ ଭଉଣୀକି ଆମ ଧନ୍ୟବାଦ ଦେଇଦେଇ ବାପା।
2: ହଁ,
0: ଇଆଡ଼େ ଦେଖିଲ ସମୟ ହେଇଗଲାଣି, ଘରକୁ ଯିବା।
2: ହଁ ହଁ, ନିଶ୍ଚିତ ଭାବରେ ଯିବା, କାରଣ କାଲି ରାତି ପାଇଲେ ପ୍ରଭୁଙ୍କର ଘୋଷ ଯାତ୍ରା,
0: ରଥ ଟାଣିବାକୁ ଯିବା ତ।
2: କି କଥା କହୁଛୁ ବାପ, ଆମେ ରଥ ଯଦି ନ ଟାଣି ପାରିବା, ଦୂରରୁ ଥାଇକିରି ତ ଟିକେ ପ୍ରଭୁଙ୍କୁ ଦର୍ଶନ ତ କରିବା ନା।
0: ହଁ, ଟିକେ ତ ବଡ ଦାଣ୍ଡରେ ବୁଲି ଆସିଲେ ଦେହ ପବିତ୍ର ମନ ପବିତ୍ର।
2: ଯାହା କହିଲୁ ପୁରା ଠିକ। ତେବେ ଏଇଠା ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ କାଲିର ଯାତ୍ରାକୁ ସମସ୍ତେ ଉପଭୋଗ କରନ୍ତୁ, ପ୍ରଭୁଙ୍କୁ ଦର୍ଶନ କରନ୍ତୁ, ପ୍ରଭୁଙ୍କର କୃପା ଲାଭ କରନ୍ତୁ, ସମସ୍ତେ ସୁସ୍ଥ ରହନ୍ତୁ ପ୍ରଭୁଙ୍କ ଦୟାରୁ। ତେବେ ଭଜନେ ବାପ, ଆଉ ସମୟ ହେଇଗଲାଣି, ଏଥର ଆମେ କୋଠରୁ ଉଠିବା। ଉଠିବା ପୂର୍ବରୁ ଆମେ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ଆମର ଠିକଣା ହେଉଛି କୃଷିଆଲ ଚାଲ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନକୋଡ ହେଉଛି 7520001। ତେବେ ଆଜିର କୋଠଗୁରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ବାପା,
0: ମୁଁ ଭଜନୀ, ନମସ୍କାର।

ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଶାସନିକ ଅଧିକାରୀ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଠାରୁ ଆସନ୍ତା ରଥଯାତ୍ରା 2026 ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସାକ୍ଷାତକାରମୂଳକ କାର୍ଯ୍ୟକ୍ରମ ଶୁଣିପାରିବେ ପ୍ରଚାର କରିବ ଆକାଶବାଣୀ କଟକରୁ କିଛି କ୍ଷଣ ମଧ୍ୟରେ।

0: ନେଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣନ୍ତୁ ଆଲୋଚନା।
1: ଆସନ୍ତା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମହାଶୟ। ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆକାଶବାଣୀର ଶ୍ରୋତା ବନ୍ଧୁମାନଙ୍କୁ ଏଥରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ବିଶେଷ ପଦକ୍ଷେପ ନିଆଯାଇଛି, ନୀତି ନିର୍ଘଣ୍ଟ ଆଉ ଶୃଙ୍ଖଳିତ ଦର୍ଶନ, ରଥଟଣା, ସେ ସମସ୍ତ ସମ୍ପର୍କରେ ଆପଣ ଟିକେ ସମ୍ୟକ ସୂଚନା ଦିଅନ୍ତୁ।
2: ନିଶ୍ଚିତ ଭାବରେ, ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓକୁ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଜରିଆରେ ଅଗଣିତ ଜଗନ୍ନାଥ ପ୍ରେମୀ, ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଖରେ ଆମର ସୂଚନା ଆମେ ପହଞ୍ଚିବା ପାଇଁ ଚାହିଁବୁ, ତେଣୁ ଏହି ସୁଯୋଗ ପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଚଳିତ ବର୍ଷର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଅନେକ ଦିନ ହେଲା ଚାଲିଛି ଏବଂ ସମସ୍ତ ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ସମସ୍ତ ଅଧିକାରୀ ସୁରକ୍ଷା ପାଇଁ ଆମର ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଅଧିକାରୀ ଆମେ ସମସ୍ତେ ସେଥିରେ ଲାଗିଛୁ ଏବଂ ମହାପ୍ରଭୁଙ୍କ କୃପାରୁ ଯାହା ବି ନୀତି ନିର୍ଘଣ୍ଟ ହେବା କଥା, ବ୍ୟବସ୍ଥାବଳୀ ହେବା କଥା ତାହା ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କର ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ, ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ହିସାବରେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଇଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତି ଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
1: ତେବେ ରଥଯାତ୍ରା ତାପରେ ବାହୁଡ଼ା ଯାତ୍ରା ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
2: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ

0: ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣ ଦ୍ୱାର ହଉ, ସିଂହଦ୍ୱାର ହଉ, ସୂଚନା କେନ୍ଦ୍ର ହଉ, ଅଭ୍ୟର୍ଥନା କେନ୍ଦ୍ର ହଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ। ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। LED ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିଛୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ା ଯାତ୍ରା ତା ପୂର୍ବ ଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି, ସେଇଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ ଏବଂ ସେଇ ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ, ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେହି ସୂଚନା ଦେବୁ, କାରଣ ବାହୁଡ଼ା ଯାତ୍ରା ପରଦିନ ସୁନା ବେଶ ବା ବଡ଼ ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀ ହରିଶୟନ ନୀତି ହେବ, ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନା ବେଶ ଦର୍ଶନ କରିପାରିବେ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ। ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି, ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୋଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି, ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୋଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ। ଏବଂ ଚଳିତ ବର୍ଷ ଶରଧା ବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥା ଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ଏବେ ଗୋଟେ ସମସ୍ୟା ହୁଏ, ରଥଯାତ୍ରା ସମୟରେ ଆଡ଼ବ ମଣ୍ଡପରେ ମହାପ୍ରସାଦ ସେବନ ପାଇଁ ଆସିଥାନ୍ତି, ଟିକିଏ ତାର ଦର ଗୁଡ଼ିକ ଆକାଶ ଛୁଆଁ ହେଇଯାଏ, ତେଣୁ ଭକ୍ତମାନେ ପାଇବାରୁ ରହିତ ହୁଅନ୍ତି, ଯେ ସେଥିପାଇଁ କିଛି ବ୍ୟବସ୍ଥା କରାଯାଇଛି କି?
0: ଆଡ଼ବ ମଣ୍ଡପରେ ଜନ୍ମବେଦୀରେ ବହୁତ ଲୋକଙ୍କର ଆକାଂକ୍ଷା ଥାଏ ଏବଂ ଆଶା ଥାଏ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆନନ୍ଦ ବଜାରରେ ଯାଇକି ମହାପ୍ରସାଦ ସେବନ କରିବା ପାଇଁ। ଏବଂ ଆମେ ସମ୍ପୃକ୍ତ ସୁଆର ମହାସୁଆର ନିଯିବ ଏବଂ ଅନ୍ୟାନ୍ୟ ସେବକମାନଙ୍କୁ ଅନୁରୋଧ କରିଛୁ ବ୍ୟବସ୍ଥିତ ଢଙ୍ଗରେ ତାକୁ ବିକ୍ରିବଟା କରିବା ପାଇଁ ଏବଂ କୌଣସି ହିସାବରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କୁ ଯେମିତି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଦୃଷ୍ଟି ଦେବା ପାଇଁ।
1: ପରବର୍ତ୍ତୀ ପର୍ଯ୍ୟାୟରେ ସୁନାବେଶ, ଅଧରପଣା ନୀତି ଏବଂ ନୀଳାଦ୍ରି ବିଜେ, ଏସବୁକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ନିଯୋଗ ଆଉ ସେବକଗଣଙ୍କର କିଭଳି ସହାୟତା ଆପଣ ଲୋଡ଼ୁଛନ୍ତି?
0: ସମସ୍ତ ନୀତିକାନ୍ତି ବା ଦେବନୀତି ଯାହା ବି ଅଛି ଆପଣ ଯେମିତି କହିଲେ ବାହୁଡ଼ା ପରେ ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଇତ୍ୟାଦି ସହିତ ଅନ୍ୟାନ୍ୟ ଯେତେ ବି ଦେବନୀତି ଅଛି ସବୁଯାକ ଶୃଙ୍ଖଳିତ ଭାବରେ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଆମ ସ୍ତରରେ ଆମର ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ପ୍ରଶାସକ ମହୋଦୟଗଣ ଏବଂ ଜିଲ୍ଲାପାଳ ଆମର ଉପମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମେ ସେବକ ନିଯୋଗମାନଙ୍କ ସହିତ ଇତିମଧ୍ୟରେ ଆଲୋଚନା କରିସାରିଛୁ ଏବଂ ଯେତେ ବି ପାଳିଆ ସେବକ ଅଛନ୍ତି, ସେବକ ନିଯୋଗ ଅଛନ୍ତି, ସେମାନଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରୁଛୁ ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼େଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପିତ ହେବ।
1: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା?

0: ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ।
1: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷର ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
0: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣୁଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା। ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ FM ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ

ଏତେବେଳେ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ରଥଯାତ୍ରାର ପୂର୍ବ ସନ୍ଧ୍ୟାରେ ବିଶେଷ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରଜାରକଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ। ଶ୍ରୋତାବନ୍ଧୁ, ବର୍ଷାର ରିମ୍ଝିମ୍ ସ୍ୱରରେ ଭିଜୁଛି ଏଇ ରାତି, ଆକାଶରେ କଳା ବାଦଲର ଆସ୍ତରଣ, ପବନର ଶୀତଳ ସ୍ପର୍ଶ ଆଉ ଏ ବର୍ଷା ବୁନ୍ଦାର ମଧୁର ଝଙ୍କାର ଆଜିର ଏ ରାତିକୁ କରିଛି ଆହୁରି ସ୍ନିଗ୍ଧ। ଆଉ ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ ସାଥୀ ହୋଇ ପହଞ୍ଚିଛି ଆପଣଙ୍କ ପାଖରେ। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀରୁ କାର୍ଯ୍ୟକ୍ରମ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜକେ। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଆସନ୍ତୁ ଶୁଣିବା ମୋହରା କଥାଚିତ୍ରର ଗୀତ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାକ୍ନିକ। ବିଜୁ ସାହାଙ୍କ ସଙ୍ଗୀତ ସଂଯୋଜନା, ଆନନ୍ଦ ବକ୍ସିଙ୍କ ଗୀତ ରଚନା।

ବର୍ଷା କେବଳ ମାଟିକୁ ନୁହେଁ ମନକୁ ମଧ୍ୟ ଶୀତଳ କରିଥାଏ। ଝରକା ଫାଙ୍କରେ ପଡ଼ୁଥିବା ବର୍ଷା ବୁନ୍ଦା ଆଉ ଶୀତଳ ପବନର ସ୍ପର୍ଶ ଆଉ ନିରବତାର କୋଠରୀ ମଧ୍ୟରେ କେଉଁଠି ନା କେଉଁଠି ଲୁଚି ରହିଥାଏ ଅନେକ ଅକୁହା କାହାଣୀ। ଏମିତି ରାତିରେ ହଠାତ୍ ମନେ ପଡ଼ିଯାଏ କାହାର ସେ ହସ ଆଉ କାହାର କିଛି କଥା। ଆସନ୍ତୁ ଶୁଣିବା ମର୍ଡର କଥା ଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି କୁନାଲ ଗଞ୍ଜୱାଲା, ଅନୁ ମଲ୍ଲିକଙ୍କ ସଙ୍ଗୀତ ସଂଯୋଜନା, ସୟିଦ କଦ୍ରିଙ୍କର ଗୀତ ରଚନା।

ଶୁଣିଥିଲେ କାର୍ଯ୍ୟକ୍ରମ ସ୍ପଟଲାଇଟ୍, ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ପୁରୀ ପ୍ରଚାର କରୁଛୁ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଆଜିର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ସନ୍ତୋଷ କୁମାର ଲେଙ୍କା।

ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ନୀଳାଚଳର ପବନ ଆଜି କିଛି ଅଲଗା ଲାଗୁଛି। ବଡ଼ଦାଣ୍ଡ ନୀରବ, କିନ୍ତୁ ସେଇ ନୀରବତା ଭିତରେ ଶୁଣାଯାଉଛି ଏକ ମହାଯାତ୍ରାର ପଦଧ୍ୱନି।

ସିଂହଦ୍ୱାର ସାମ୍ନାରେ ଅପେକ୍ଷାରତ ତିନୋଟି ଦିବ୍ୟରଥ, କୋଟି କୋଟି ଭକ୍ତଙ୍କ ଆଖିରେ ଆଶା, ହୃଦୟରେ ଆନନ୍ଦ ଓ ଓଠରେ ଏକମାତ୍ର ନାମ, ଜୟ ଜଗନ୍ନାଥ।

ସରିଯାଇଛି ମହାପ୍ରଭୁଙ୍କ ଅନବସର। ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରକ୍ରାନ୍ତ ହୋଇ ଅନବସର ଘରେ ବିଶ୍ରାମ କରୁଥିବା କାଳିଆ ସାନ୍ତ ଆଜି ସମ୍ପୂର୍ଣ୍ଣ ସୁସ୍ଥ। ନବଯୌବନର ଦୀପ୍ତିରେ ଉଭାସିତ ତାଙ୍କ

ଙ୍କର ଶ୍ରୀଅଙ୍ଗ ଆଉ ମାତ୍ର କେଇ କ୍ଷଣର ଅପେକ୍ଷା। ତାପରେ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଗଣ ଉତ୍ସବ ଶ୍ରୀଗୁଣ୍ଡିଚା ରଥଯାତ୍ରା।

ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ନୀଳାଚଳ ଛାଡ଼ି ବାହାରିବେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ। ଏହା କେବଳ ଏକ ନଅ ଦିନର ଯାତ୍ରା ନୁହେଁ, ଏହା ମନୁଷ୍ୟ ଓ ମହାପ୍ରଭୁଙ୍କ ମିଳନର ଯାତ୍ରା। ଏହା ହେଉଛି ପ୍ରେମର ଯାତ୍ରା, ସମତାର ଯାତ୍ରା, ମାନବତାର ଯାତ୍ରା।

ଶ୍ରୀମନ୍ଦିରର ଗର୍ଭଗୃହରେ ବିରାଜମାନ ମହାପ୍ରଭୁ ଏହି ଯାତ୍ରାରେ ନିଜେ ଭକ୍ତଙ୍କ ଦୁଆରକୁ ଆସନ୍ତି। ଯେଉଁମାନେ କେବେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରନ୍ତି ନାହିଁ ସେମାନଙ୍କ ପାଇଁ ମଧ୍ୟ ସେ ହୋଇଯାଆନ୍ତି ସମାନ ଭାବରେ ସୁଲଭ। ସେଥିପାଇଁ ତ ସେ ପତିତ ପାବନ, ସମସ୍ତଙ୍କର ପ୍ରଭୁ, ସମସ୍ତଙ୍କର ଆଶ୍ରୟ, ସେ ଜଗତର ନାଥ, ଜଗନ୍ନାଥ।

ଏଠାରେ ନାହିଁ ଜାତିର ଭେଦ, ନାହିଁ ଧର୍ମର ପ୍ରାଚୀର, ନାହିଁ ଧନୀ ଦରିଦ୍ରର ପାର୍ଥକ୍ୟ। ରଥର ଦୌଡ଼ିରେ ଯେତେବେଳେ ହଜାର ହଜାର ହାତ ଏକା ସାଥରେ ଲାଗେ, ସେତେବେଳେ ସାରା ବିଶ୍ୱକୁ ଶ୍ରୀଜଗନ୍ନାଥ ଗୋଟିଏ ପରିବାରର ବାର୍ତ୍ତା ଦିଅନ୍ତି, ବସୁଧୈବ କୁଟୁମ୍ବକମ୍।

ଆସନ୍ତାକାଲି ବଡ଼ଦାଣ୍ଡରେ ଭକ୍ତଙ୍କର ଜୟଧ୍ୱନି ଆକାଶକୁ ପ୍ରକମ୍ପିତ କରିବ। ଛେରା ପହଁରାରେ ଗଜପତି ମହାରାଜ ସୁବର୍ଣ୍ଣ ସମାର୍ଜନୀ ଧରି ପ୍ରମାଣ କରିବେ, ମହାପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ। ରଥର ଚକ ଗଡ଼ିବା ସହିତ ଗଡ଼ିବ ଆମ ବିଶ୍ୱାସ, ଆମ ଭକ୍ତି, ଆମ ସଂସ୍କୃତିର ଅମର ପରମ୍ପରା। ଆଜି ଆମେ ସମସ୍ତେ ପ୍ରାର୍ଥନା କରିବା, ହେ ମହାବାହୁ, ଆପଣଙ୍କ ରଥ କେବଳ ବଡ଼ ଦାଣ୍ଡରେ ନୁହେଁ, ଆମ ହୃଦୟରେ ମଧ୍ୟ ଗଡ଼ି ଚାଲୁ। ଆମ ମନରୁ ଅହଂକାର, ହିଂସା ଓ ବିଭେଦ ଦୂର କରି ପ୍ରେମ, କରୁଣା ଓ ସେବାର ଆଲୋକ ଜାଗ୍ରତ କରନ୍ତୁ।

0: ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣଙ୍କର ସାଥୀ ସନ୍ତୋଷ ସ୍ୱାଗତ କରୁଛି କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟ ସହ। ହ୍ୟାଲୋ ଆକାଶବାଣୀ ପୁରୀ।
1: ହଁ ଆଜ୍ଞା, ଦୋଲ ଗୋବିନ୍ଦ ମିଶ୍ର କହୁଥିଲି ଆଜ୍ଞା।
0: କୋଉଠୁ କହୁଛନ୍ତି ଭାଇ?
1: ସୁଲେଖା କେନ୍ଦ୍ରା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛେ।
0: ଆଚ୍ଛା ଭାଇ, କେବେ ପୁରୀ ଆସିଛନ୍ତି ଆପଣ?
1: ଆଜ୍ଞା ଛୁଆବେଳେ ଯାଇଥିଲି ଆଜ୍ଞା, ଯେତେବେଳେ ଟିକେ ବଡ଼ ଲୋନ୍ ହେଇଯାଉ ଆଜ୍ଞା ଜିମା।
0: ଆଚ୍ଛା, ବର୍ତ୍ତମାନ ଆପଣ କେବେ ରଥଯାତ୍ରା ଦେଖିଛନ୍ତି କେବେ ଜୀବନରେ? ଆପଣଙ୍କ ଜୀବନରେ ଜଗନ୍ନାଥଙ୍କୁ ନେଇକରି କିଛି ଏମିତି ମିଠା ଅନୁଭୂତି ଅଛି?
1: ଆଜ୍ଞା ଅଛି ଆଜ୍ଞା। ଥରେ ଟିକେ ଆମର ନିଜର ଏନ୍ତା ଟିକେ ପର୍ସନାଲି ଅସୁବିଧା ହେଇଥିଲା ଆମର ଘରେ, ତ ଆମେ ଜଗନ୍ନାଥ ମହାପ୍ରଭୁ କେ ପ୍ରାର୍ଥନା କରିଥିଲୁ ଯେ ମହାପ୍ରଭୁ ଆମର ଟିକେ ସବୁ ଠିକ କରିଦିଅ। ସେ ଆମର ସବୁ ଠିକ କରିଥିଲୁ, ଆମେ ଯାଇଥିଲୁ ଆଜ୍ଞା।

0: ପନିକି ମାଲା ଫାଲା ସବୁ ଚଢ଼େଇକରି ବହୁତ ତାଙ୍କ ପାଖରେ ଆମେ କାନ୍ଦି ବି ପକେଇଥିଲୁ ଆଜ୍ଞା।
1: ଆଜ୍ଞା,
0: ସେସବୁ ଆଜ୍ଞା ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ହିଁ।
1: ବର୍ତ୍ତମାନ ଆପଣ କହିଲେ ଯେ ଜଗନ୍ନାଥ ମହାପ୍ରଭୁଙ୍କର କୃପାରୁ ଆପଣଙ୍କର ସମସ୍ୟାର ସମାଧାନ ହେଲା ଏବଂ ଆପଣ ମଧ୍ୟ ଯାଇକି ସପରିବାର ଜଗନ୍ନାଥଙ୍କୁ ଧନ୍ୟବାଦ ଅର୍ପଣ କଲେ। ତେବେ ଏ ବର୍ଷର ରଥଯାତ୍ରା ଆସୁଅଛି ଆଗକୁ, ତେବେ ଆପଣ ଜଗନ୍ନାଥଙ୍କୁ କଣ ମାଗିବେ ଏଥର ରଥଯାତ୍ରା?
0: ଆଜ୍ଞା, ଏଟା ମାଗିବୁ ଆଜ୍ଞା ସବୁବେଳେ ଆମେ ଆଜ୍ଞା ଆମର ନିଜର ସକାଶେ ମାଗବା ସଙ୍ଗେ ସଙ୍ଗେ ସବୁବେଳେ ଆଜ୍ଞା ମାନେ ସେଠି ରଥଯାତ୍ରାରେ ଖାଲି ନାହିଁ, ସବୁଦିନ ହିଁ ଆମେ ମାଗୁ ଯେ ଭଗବାନ ଆମର ମାନେ ସମସ୍ତଙ୍କର ମଙ୍ଗଲ କରୁ, ଯେତିକି ବି ଆମେ ଅଛୁ, ଯେତିକି ବି ଆମର ଦେଶରେ ଦେଶବାସୀ ସମସ୍ତଙ୍କର ଭଗବାନ ମଙ୍ଗଲ କରନ୍ତୁ, ଏଇଟା ହିଁ ଆମର କାମନା ଅଛି।
1: ଏଇଟା ହେଉଛି ସନାତନ ଧର୍ମର ମୂଳ ବାର୍ତ୍ତା, ତେବେ ସର୍ବେ ଭବନ୍ତୁ ସୁଖିନଃ। ତେବେ ଆସନ୍ତୁ ଏଇ ଏଇଭଳି ଏକ ସୁନ୍ଦର ପବିତ୍ର ମୁହୂର୍ତ୍ତରେ ଆପଣଙ୍କ ପସନ୍ଦର ଗୋଟେ ଭକ୍ତି ଗୀତ ଶୁଣିବା। କଣ ଶୁଣିବେ?
0: ଜଗନ୍ନାଥ ମହାପ୍ରଭୁଙ୍କର କୌଣସି ବି ଗୋଟେ ଭକ୍ତି ଗୀତ ଶୁଣିବେ।
1: ନିଶ୍ଚୟ ଶୁଣାଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର।
0: ନମସ୍କାର।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଆଜିର ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଆସନ୍ତୁ ଶୁଣିବା ଦ୍ୱୈତକଣ୍ଠରେ ଗୀତଟିକୁ ଆଶା ଭୋସଲେ ଏବଂ କିଶୋର କୁମାରଙ୍କ କଣ୍ଠରେ କଥାଚିତ୍ର ଏକ ହଂସ କା ଜୋରା।

ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ ଅଦ୍ୱୈତକଣ୍ଠରେ ଆସନ୍ତୁ ଶୁଣିବା ଦୋସରା ଆଦମୀଙ୍କ ଦୋସରା ଆଦମୀ କଥାଚିତ୍ରର ଗୀତଟିକୁ।

ଏହି ହିନ୍ଦୀ କଥାଚିତ୍ର ଗୀତ ସହିତ ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଶୁଣିଲେ ଏକ ଦୁଜି କିଲି, ଦୁସ୍ରା ଆଦମୀ, ଦୋ ରାସ୍ତେ, ଦାଗ। ଶେଷରେ ଆପଣମାନେ ଶୁଣୁଥିଲେ ମହମ୍ମଦ ରଫିଙ୍କ କଣ୍ଠରେ ଏକ ମୁସାଫିର ଏକ ହସିନା କଥାଚିତ୍ରର ଗୀତ।

ଆକାଶବାଣୀ ପୁରୀ ଜଗନ୍ନାଥ ଭଜନର ଭକ୍ତିଭରା ଆସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା କେତୋଟି ଜଗନ୍ନାଥ ଭଜନ। ପ୍ରଥମେ ଆସନ୍ତୁ ଶୁଣିବା ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ଚନ୍ଦ୍ରଭାନୁ ଶତପଥୀଙ୍କର ନିଜସ୍ୱ ଗୀତ ରଚନା ଏବଂ ସଙ୍ଗୀତ ସଂଯୋଜନାରେ ଏହି ଭକ୍ତି ଗୀତଟି।

ଜୟଶ୍ରୀ ଶିବରାମଙ୍କ କଣ୍ଠରେ ଶୁଣିବା ଆସନ୍ତୁ ଭକ୍ତି ଗୀତଟିକୁ। ଅମରେନ୍ଦ୍ର ମହାନ୍ତିଙ୍କର ସଙ୍ଗୀତ ସଂଯୋଜନାରୁ ଡକ୍ଟର ଶିବକୁମାର ରଥଙ୍କ ଗୀତ ରଚନା।

0: surveillance, outbreak investigation, public health data analysis and surveillance system evaluation, further strengthening India's public health emergency preparedness and response. Three Indian women boxers won gold medals while 10 others claimed silver medals at the Asian Under-19 and Under-23 championships in Jakarta today. In the Under-19 category, Chandrika Pujari won the gold medal in the 51kg weight class, while Prachi claimed gold in the 57kg category. Gunjan in 45-48kg, Joyshi in 54kg, Chahat in 60kg, Anshika in 75kg, Megha Shyokand in 80kg and Prachi Tokas in plus 81kg added silver medals to India's tally. In the Under-23 division, Nisha won the gold medal in the 54kg weight class, Neetika Chand in 60kg, Kajal in 65, Muskan in 75 and Priyanka in plus 80kg won silver medals. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ ସମ୍ବାଦ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ପୁରୀ ଶ୍ରୀଡ଼ାଘାଟରେ ସମୟ ବର୍ତ୍ତମାନ ରାତି 11:10 ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:40 ଶ୍ରୀରାମଚରିତ ମାନସର 137ତମ ଅଧ୍ୟାୟ 7:25 ଜଗନ୍ନାଥ ଭଜନ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ ଆସନ୍ତାକାଲି ସକାଳ 7:30 ଆପଣମାନେ ଶୁଣିପାରିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା 2026ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଚାର କରିବ ଆକାଶବାଣୀ କଟକରୁ ରଥ ଟଣା ହେବା ଶେଷ ପର୍ଯ୍ୟନ୍ତ ଏଇଠି ଶେଷ ହେଲା ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟସୂଚୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ ସିଧାର ବିବରଣୀ ପ୍ରଚାର କରିବ ଆକାଶବାଣୀ କଟକରୁ ରଥ ଟଣା ହେବା ଶେଷ ପର୍ଯ୍ୟନ୍ତ ଏଇଠି ଶେଷ ହେଲା ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟସୂଚୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ ପୁଣି ଆପଣଙ୍କ ଅଭିବାଦନ ଜଣାଇବୁ ଆସନ୍ତାକାଲି ପ୍ରାତଃ ଅଧିବେଶନ ସକାଳ 5:51 ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଶୁଭରାତ୍ରି ଜୟ ହିନ୍ଦ